ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ରବିବାର 1948 ଶତାବ୍ଦ, ବୈଶାଖ 20 ଦିନ, 2026 ମସିହା ମଇ ମାସର 10 ତାରିଖ। ଶ୍ରୋତବନ୍ଧୁ, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଅନୁତାପ ପ୍ରସଙ୍ଗରେ ଚର୍ଚ୍ଚା କଲା ସମୟରେ ଏହାର ମୂଳ ଅର୍ଥ ଓ ଉତ୍ପତ୍ତି ସମ୍ପର୍କରେ ଏକ ଜାଣିବା କଥା। ଅନୁତାପକୁ ଇଂରାଜୀରେ ରିପେଣ୍ଟ କୁହାଯାଏ। ଏହି ରିପେଣ୍ଟ ଶବ୍ଦଟି ଆସିଛି ଫରାସୀ ଶବ୍ଦ ରେପେଣ୍ଟିରରୁ, ଯାହାର ଅର୍ଥ ହେଲା କୌଣସି ପାପ ବା ଅପରାଧ ପାଇଁ ଅନୁତାପ କରିବା। ଏଇଠି ପ୍ରାଚୀନ ଗ୍ରୀସ୍ର ମହାନ ଦାର୍ଶନିକ ପାଇଥାଗୋରସଙ୍କ ଏକ ମନ୍ତବ୍ୟ ବେଶ ଉଲ୍ଲେଖନୀୟ। ତାଙ୍କ ଭାଷାରେ କ୍ରୋଧର ଉତ୍ପତ୍ତି ମୂର୍ଖାମିରୁ ହୁଏ ଏବଂ ଅନୁତାପରେ ଶେଷ ହୁଏ। ଚୀନ୍ର ପ୍ରସିଦ୍ଧ ଦାର୍ଶନିକ କନଫ୍ୟୁସିୟସ୍ ଏକଦା କହିଥିଲେ ଯେ ମଣିଷ ନିଜର ମନ୍ଦକର୍ମ ମନ୍ଦ ଆଚରଣ ପାଇଁ ଯେତେ ଅଧିକ ଅନୁତପ୍ତ

ଲିପ୍ତ ଲଜ୍ଜିତ ହେବ, ତାର ଜୀବନ ହେବ ସେତେ ମହତ୍ତର। ମଣିଷର ସାଂସାରିକ ଜୀବନର ସମସ୍ତ କର୍ମମାନଙ୍କୁ ତିନୋଟି ପର୍ଯ୍ୟାୟଭୁକ୍ତ କରାଯାଇପାରେ। ସେଗୁଡ଼ିକ ହେଲା ଉତ୍ତମ, ମଧ୍ୟମ ଏବଂ ଅଧମ। ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଅହରହ ପ୍ରୟାସରତ ମଣିଷ ଅନ୍ୟର ଭଲ ମନ୍ଦ ପାଇଁ କ୍ୱଚିତ ଚିନ୍ତା କରିଥାଏ। ସକାଳୁ ସଞ୍ଜ ଯାଏଁ ନିଜର କର୍ମ, ଆଚରଣ, ବ୍ୟବହାର ଠିକ୍ ହେଲା ନା ନାହିଁ କେତେଜଣ ମଣିଷ ଚିନ୍ତା କରିଥାନ୍ତି ଶୋଇବାକୁ ଯିବା ପୂର୍ବରୁ। ନିରପେକ୍ଷ ଭାବରେ ନିଜ କର୍ମର ମୂଲ୍ୟାଙ୍କନ କଲେ ମଣିଷ ଆବିଷ୍କାର କରେ ତାର ଦୋଷ ଦୁର୍ବଳତା। ତାପରେ ତାର ହୃଦୟରେ ଯଦି ଜାତ ହୁଏ ଆତ୍ମଗ୍ଲାନି, ଅନୁତାପ ଓ ମନ୍ଦ କର୍ମର ପୁନରାବୃତ୍ତି ନ କରିବାର ସଂକଳ୍ପ, ତେବେ ଖୋଲିଯାଏ ଜୀବନର ଏକ ନବଦିଗନ୍ତ। ଗୋଟିଏ ପ୍ରାସଙ୍ଗିକ ଗପ। ଜଣେ ଫକୀରଙ୍କୁ ଭେଟିଲେ ଦୁଇ ଜଣ ଯୁବକ। ଜଣେ ଦିଶୁଥିଲେ ଖୁବ୍ ବିବ୍ରତ, ଅନ୍ୟ ଜଣକ ସାମାନ୍ୟ ଚିନ୍ତିତ। ପ୍ରଥମ ଯୁବକ କହିଲେ, ମୁଁ ଏକ ବଡ଼ ପାପ କରିଛି, ମୋତେ ପ୍ରାୟଶ୍ଚିତ କରିବାର ଉପାୟ ବତାନ୍ତୁ। ମୋର କୁକର୍ମ ମୋତେ ଘୋର ମାନସିକ ଅଶାନ୍ତି ଭିତରକୁ ଟାଣି ନେଉଛି, ମୁଁ ପଶ୍ଚାତ୍ତାପ କରୁଛି, ମୁଁ ଅନୁତପ୍ତ, ମୋତେ କିଛି ବାଟ ଦେଖାନ୍ତୁ। ତାଙ୍କ କଥା ଶୁଣି ଫକୀର ସାମାନ୍ୟ ହସିଲେ। ଦ୍ୱିତୀୟ ଯୁବକଙ୍କୁ ପ୍ରଶ୍ନୀଳ ଦୃଷ୍ଟିରେ ଚାହିଁଲେ। ଯୁବକ କହିଲେ, ମୋର ପାପ ସେତେ ବଡ଼ ନୁହେଁ, ଅବଶ୍ୟ ଛୋଟ ଛୋଟ କୁକର୍ମ କରିଛି ଅନେକ, ତେବେ ସେଥିପାଇଁ ମୋର ପଶ୍ଚାତ୍ତାପ ନାହିଁ। ଆପଣଙ୍କ ଆଶୀର୍ବାଦରୁ ସେସବୁରୁ ମୋତେ ନିଶ୍ଚୟ ମୁକ୍ତି ମିଳିଯିବ। ପ୍ରଥମ ଯୁବକଙ୍କୁ ଫକୀର ନିର୍ଦ୍ଦେଶ ଦେଲେ, ତୁମେ ବାହାରକୁ ଯାଅ ଓ ଯେତେ ବଡ଼ ପାପ କରିଛ ବୋଲି ଭାବୁଛ ସେତେ ବଡ଼ ପଥର ଖଣ୍ଡେ ଉଠେଇ ମୋ ପାଖକୁ ଆଣ। ଦ୍ୱିତୀୟ ଯୁବକଙ୍କ ଉଦ୍ଦେଶ୍ୟରେ ସେ କହିଲେ, ତୁମେ ତୁମର ଛୋଟ ଛୋଟ ପାପମାନଙ୍କ ପାଇଁ ବାହାରକୁ ଯାଅ ଓ ଗୋଡ଼ିମାନ ଗୋଟେଇ ଆଣ, ଯେତେ ପାପ ସେତେ ଗୋଡ଼ି। କିଛି ସମୟ ପରେ ପ୍ରଥମ ଯୁବକ ଝାଳରେ ଭିଜିଯାଇ ବଡ଼ କଷ୍ଟରେ ଏକ ବଡ଼ ପଥର ଉଠେଇ ଆଣିଲେ। ଦ୍ୱିତୀୟ ଯୁବକ ଦୁଇ ହାତରେ ଗୋଡ଼ିମାନ ଧରି ଫେରିଲେ ଫକୀରଙ୍କ ପାଖକୁ। ବର୍ତ୍ତମାନ ସେମାନଙ୍କୁ ଚାହିଁ ଏଥର ଫକୀର ଦେଲେ ଏକ ବିଚିତ୍ର ନିର୍ଦ୍ଦେଶ। ଏବେ ଉଭୟ ଫେରିଯାଅ ଏବଂ ଯେଉଁ ଜାଗାରୁ ପଥର ଗୋଡ଼ି ଆଣିଥିଲ ସେଇଠି ଥୋଇ ଦେଇ ଆସ। ପ୍ରଥମ ଯୁବକ ସହଜ ଭାବରେ ପଥର ଉଠେଇ ଚାଲିଗଲେ। ଦ୍ୱିତୀୟ ଯୁବକ ଦେଖାଗଲେ ଅସହାୟ, କହିଲେ, ଏଇଟା ମୋ ପକ୍ଷେ ଅସମ୍ଭବ କାର୍ଯ୍ୟ, କେଉଁ ଜାଗାରୁ କେଉଁ ଗୋଡ଼ି ଉଠେଇଥିଲି ମୋର ମନେ ନାହିଁ। ତା କଥା ଶୁଣି ହସିଲେ ଫକୀର ଏବଂ କହିଲେ, ଏ କାମଟି ତୁମ ପକ୍ଷେ ଯେମିତି ଅସମ୍ଭବ ଠିକ୍ ସେପରି ଅସମ୍ଭବ ଅଟେ। ପାପ ଛୋଟ ହେଉ କି ବଡ଼, ସେଥିପାଇଁ ଯିଏ ଅନୁତପ୍ତ ନୁହେଁ ତାର ଜୀବନର ଉନ୍ନତି। ଅନୁତାପର ଅଗ୍ନିରେ ଜଳିଗଲେ ଦସ୍ୟୁ ରତ୍ନାକର ହୋଇପାରେ ଋଷି ବାଲ୍ମୀକି, ଚଣ୍ଡାଶୋକ ହୋଇପାରନ୍ତି ଧର୍ମାଶୋକ, ପଶ୍ଚାତ୍ତାପର ପ୍ରକାଶରେ ପିଙ୍ଗଳା ପରି ପତିତା ନାରୀ ହୋଇଯାଇପାରେ ଅବଧୂତଙ୍କ ଅନ୍ୟତମ ଗୁରୁ। ପିଙ୍ଗଳାର ପ୍ରାୟଶ୍ଚିତ ପ୍ରସଙ୍ଗରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ, ଦେଖ ମୋହର ମୋହଜାଲ, ଅଜ୍ଞାନେ ବଞ୍ଚିଲି ମୁଁ କାଳ, ସର୍ବନାଶିଲି ଧନ ଲୋଭେ, ନାରୀ ସ୍ୱଭାବେ କାମ ଭାବେ, ଅର୍ଥ ତୃଷ୍ଣାରେ ହୋଇ ମତ୍ତ, ଏ ଦେହ କଲି ମୁଁ ବ୍ୟର୍ଥ।

ଶୁଣୁଥିଲେ ଆଜିର ଭାବନା, ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 445।

ବେଦସ୍ତୁତି ଅଷ୍ଟବିଂଶ ଶ୍ଳୋକାତ୍ମକ ଆତ୍ମା ଓ ବ୍ରହ୍ମର ଏକତ୍ୱ ପ୍ରତିପାଦନ କରିବାକୁ ଏଥିରେ ବେଦ ପୁରାଣ ଓ ଉପନିଷଦର ନିର୍ଯାସ ସଂଗ୍ରହ କରାଯାଇଛି। ଯେଉଁମାନେ ଜଗତର ମିଥ୍ୟାରୂପକୁ ଅତିକ୍ରମ କରି ସମଭାବରେ ସ୍ଥିତ ସତ୍ୟସ୍ୱରୂପ ବ୍ରହ୍ମଙ୍କୁ ସାକ୍ଷାତ କରନ୍ତି ସେମାନେ ସଂସାରର ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ନ୍ତି ନାହିଁ। ପ୍ରାଣୀ ନିଜ କର୍ମାନୁସାରେ ଶରୀର ପାଇଥାଏ, ସେହି ଶରୀର ମଧ୍ୟରେ କିନ୍ତୁ କାର୍ଯ୍ୟକାରଣ ଆବରଣ ଶୂନ୍ୟ ପୁରୁଷ ଭାବରେ ବ୍ରହ୍ମ ରହିଥାନ୍ତି ଏବଂ ଯାବତୀୟ ଇନ୍ଦ୍ରିୟ ଶକ୍ତି ପରିଚାଳନା କରନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ ଥିଲା 445। କଣ୍ଠଶିଳ୍ପୀମାନେ ଥିଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭାମା ମହାପାତ୍ର ଏବଂ ପଦ୍ମାବତୀ ଦ୍ୱିବେଦୀ। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ 6:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼, 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷ ତୋପ।

ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9ଟାରୁ 10ଟା, 10ଟା 30 ମିନିଟ୍ରୁ ଦିନ 11ଟା, 12ଟା 30 ମିନିଟ୍ରୁ ଗୋଟାଏ 50 ମିନିଟ୍, 2ଟା 45 ମିନିଟ୍ରୁ ଅପରାହ୍ନ 5ଟା ଏବଂ ରାତି 9ଟା 15 ମିନିଟ୍ରୁ 10ଟା ପର୍ଯ୍ୟନ୍ତ। ପୂର୍ବାହ୍ନ 10ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

ପ୍ରତିକାର ସମ୍ପର୍କରେ ଡାକ୍ତର ରଶ୍ମିରେଖା ସାହୁଙ୍କ ସହ ସାକ୍ଷାତକାର। ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ଭାଗବତ ମେଳା ଅପରାହ୍ନ 5ଟାରେ, ପରିବେଷଣ କରିବେ 10 ମିନିଟ୍ରେ ଶୁଣିବେ ଆଞ୍ଚଳିକ ଗୀତ। ରାତି 10ଟାରେ ପ୍ରଚାର କରିବୁ ଅତୀତର ବାର୍ତ୍ତାବହର ଦ୍ୱାଦଶ ଭାଗରେ ରୂପକ ବୈଦ୍ୟନାଥ କୋଶଳେଶ୍ୱର, ତଥ୍ୟ ଏବଂ ପାଣ୍ଡୁଲିପି ସୁଧାକର ଦାସ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ। କାର୍ଯ୍ୟକ୍ରମ ମିଠା ମିଠା କଥା ମିଠା ମିଠା ଗୀତ ଶୁଣିବେ ରାତି 10:30। ଶ୍ରୋତାବନ୍ଧୁ, ଏ ଥିଲା ଆଜି ପ୍ରଚାରିତ ହେବାକୁ ଥିବା ଆମର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,39 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ି ତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ଦେଶର 42 ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5 ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା 3 ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କାର

0: ବିତରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦ୍ରଯାତ୍ରାର ଆଜି ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ଏକୋଇଶ ଘେରା ଜଳକ୍ରୀଡ଼ା କରିଥିଲେ। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିକ୍ଷା ସୂଚନା ବିଶେଷକରି କୃଷିକ୍ଷେତ୍ର ତଥା କୃଷକଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଏବଂ ଅମିତ ଦାସ ସଙ୍ଗୀତ ଓ ବାଦ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍ଖେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ଅବହେଳା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଜଶିର୍ଖେ କହିଛନ୍ତି। କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଗୁରୁତ୍ୱ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତ ଏକ ଦାବିପତ୍ର ଶ୍ରୀ କୁମାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳକୁ ଏକ ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। କରାଖୋଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ ଚାଲିଥିବା ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଆଜି ଉଦ୍ଯାପିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଛି। ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10:00 ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟରେ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ମହିଳା, ପୁରୁଷ ଏବଂ 35 ବର୍ଷର ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି।
2: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଅର୍ଥାତ୍ ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଥମତଃ ଖରାଦିନେ ଅନ୍ତତଃ 15 ଗ୍ଲାସ୍ ପାଣି ପିଇବା ଜରୁରୀ। ଏକାଥରକେ ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଇବା ଭଲ। ସକାଳୁ ଉଠିଲେ 2-3 ଗ୍ଲାସ୍ ଉଷାପାନ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଦ୍ୱିତୀୟରେ ସାଧାରଣତଃ ଦେଖାଯାଏ ଗରମ ସମୟରେ ବିଭିନ୍ନ ପ୍ରକାର ଆଧୁନିକ ଥଣ୍ଡା ପାନୀୟ ପିଆଯାଏ। ଏଥିରେ ଥାଏ ଚିନି ଶିରା, ବିଭିନ୍ନ ଫଳରସର ସୁଗନ୍ଧିତ ରସ, ଗ୍ଲୁକୋଜ୍ ପାଣି, ଅପ୍ରାକୃତିକ ରଙ୍ଗ, କାଫିନ୍, ରାସାୟନିକ ପଦାର୍ଥ ଇତ୍ୟାଦି ଯାହା ପେଟକୁ ବିଷାକ୍ତ କରେ। ଏଗୁଡ଼ିକ ଶରୀରର ଅଧିକ ତାପ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଯାହା ଶରୀର ମଧ୍ୟରୁ ରକ୍ତ ଶୋଷି ନିଏ ଏବଂ ବିଭିନ୍ନ ଅଂଶରେ କୁପ୍ରଭାବ ପକାଏ। ଏଭଳି ପାନୀୟ ପଦାର୍ଥଠାରୁ ଦୂରରେ ରହିଲେ ହୁଏତ ଶରୀର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଅତୁଟ ରହେ। ତୃତୀୟତଃ ପ୍ରାକୃତିକ ଉପାୟରେ ଗ୍ରୀଷ୍ମ ଋତୁରେ ଥଣ୍ଡା ରହିବାର ବହୁତ ଉପାୟ ରହିଛି। ପ୍ରଥମେ ଗୁରୁପାକ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଅତ୍ୟଧିକ ମାଂସ, ଅଣ୍ଡା, ମସଲାଯୁକ୍ତ ଖାଦ୍ୟ, ଭଜା ବା ଛଣା ଖାଦ୍ୟ, ଅଧିକ ତେଲଯୁକ୍ତ ଖାଦ୍ୟ ହଜମ ନହୋଇ ଅଧିକ ଅମ୍ଳ ସୃଷ୍ଟି ହୁଏ, ଫଳରେ ଶରୀରରେ ଅଧିକ ତାପ ସୃଷ୍ଟି ହୁଏ। ବରଂ ଯେଉଁ ଖାଦ୍ୟ ହଜମ କରାଏ ଏବଂ ଥଣ୍ଡା ରଖେ, ଯଥା ସାଲାଡ଼, ବିଭିନ୍ନ ଋତୁଫଳ, ସନ୍ତୁଳା, ଅକାଣ୍ଡିଆ ଚାଉଳର ଭାତ, ଚୋକଡ଼ଯୁକ୍ତ ଅଟାର ରୁଟି, ଗଜା ମୁଗ, ଗଜା ବୁଟ ଏବଂ ପାନୀୟ ମଧ୍ୟରେ ପରିବା ସିଝା ଝୋଳ, ସବୁଜ ଗହମ ଘାସ ରସ, ଦହି ଚଲା ସବୁଠୁ ଉପକାରୀ। ପରିବା ମଧ୍ୟରେ ବିଲାତି, ମୂଳା, ଗାଜର, ବିଟ୍ ଏବଂ ସବୁଜ ଶାଗ ମଧ୍ୟରେ ପାଳଙ୍ଗ, ମେଥି, କୋଶଳା,

0: ଚୁକୁଡ଼ି ଯେଉଁଥିରେ ଜଳୀୟ ଅଂଶ ଅଧିକ ଥାଏ ଏବଂ ପ୍ରାକୃତିକ ଖାଦ୍ୟସାର ଓ ଖଣିଜ ପଦାର୍ଥ ମିଳିବା ସହ ଅଧିକ ବନସ୍ପତି ଓ ରାସାୟନିକ ପଦାର୍ଥ ଏବଂ ପ୍ରାକୃତିକ ରଙ୍ଗ ରସ ମଧ୍ୟ ଭରପୁର ଥାଏ। ସେହିଭଳି ଫଳମାନଙ୍କ ମଧ୍ୟରେ ଫୁଟି କାକୁଡ଼ି, ତରଭୁଜ, ଖରଭୁଜ, ବେଲ, ସପୁରୀ, କମଳା ବହୁ ପରିମାଣରେ ଖାଇଲେ ଶରୀର ଥଣ୍ଡା ରହିଥାଏ। ଏହି ସମୟରେ ଗରମ ପାନୀୟ ଚା, କଫି ପରିବର୍ତ୍ତେ ବନସ୍ପତି ଚା କିମ୍ବା ଲେମ୍ବୁ ଚା, ଆଇସ୍କ୍ରିମ୍ ବଦଳରେ କଷ୍ଟାର୍ଡ ଫ୍ରୁଟ୍, ଫଳ ସାଲାଡ୍ ଏବଂ ବସା ଦହି ନେବା ଉଚିତ। ଆମେ ମନେ ରଖିବା ଉଚିତ, ଆମର ଖାଦ୍ୟ ହିଁ ଆମ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ କେତେକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରତ୍ୟହ 2-3 ଥର ଥଣ୍ଡା ଜଳରେ ସ୍ନାନ କରିବା ବିଧେୟ। ସପ୍ତାହରେ ଥରେ ନିମ୍ବ ପାଣିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ମିଳିବା ସଙ୍ଗେ ସଙ୍ଗେ ଅପୂର୍ବ ଶକ୍ତି ମିଳେ। ରୌଦ୍ରତାପରେ ବାହାରକୁ ବାହାରିଲେ ଧଳା ସୂତାକନାର ପ୍ୟାଣ୍ଟ ସାର୍ଟ ଓ ଟୋପି କିମ୍ବା ପଗଡ଼ି ବ୍ୟବହାର କରିବା ସବୁଠୁ ନିରାପଦ। ସାଥିରେ ପାଣି ବୋତଲ ନେବାକୁ ଭୁଲିବେ ନାହିଁ। ହଁ, ଅତି ଜରୁରୀ କାମ ଥିଲେ ଖରାରେ ଯାଆନ୍ତୁ, ଯଥେଷ୍ଟ ପାଣି ପିଇ ବାହାରନ୍ତୁ ଏବଂ ଆଖିରେ ସବୁଜ ରଙ୍ଗର ଚଷମା ପିନ୍ଧିଲେ ଭଲ। ପାଦରେ ଜୋତା ରହିବା ଉଚିତ। ପ୍ରତି ଘଣ୍ଟାରେ ଥରେ ପାଣି ପିଇ ମୁହଁ ହାତ ଥଣ୍ଡା ପାଣିରେ ଧୋଇବା ସହ ଆଖିରେ ପାଣି ଛିଟା ମାରିବା ଉଚିତ। ରାତିରେ ଖୋଲା ଜାଗାରେ କିମ୍ବା ଘର ଭିତରେ ଝରକା ଖୋଲି ଶୋଇବା ଉଚିତ। ଯଦି ରୌଦ୍ରତା ପରେ ଆପଣଙ୍କ ପାଟି ଶୁଖିଯାଉଛି କିମ୍ବା ଦେହ ଅବଶ ଲାଗୁଛି ଏବଂ ଆଖିକୁ ସବୁ ଅନ୍ଧାର ଦେଖାଯାଉଛି, ସଙ୍ଗେ ସଙ୍ଗେ ଏକ ଖୋଲା ପବନ ବୋହୁଥିବା ଛାଇ ଜାଗାକୁ ଚାଲିଯାଆନ୍ତୁ। ସାରା ଶରୀରକୁ ଥଣ୍ଡା ପାଣିରେ ବାରମ୍ବାର ପୋଛି ଦିଅନ୍ତୁ। କଟି ସ୍ନାନ କରିବାର ସୁବିଧା ନଥିଲେ ତଳି ପେଟରେ ଓଦାପଟି ଗୁଡ଼ାଇ ଦିଅନ୍ତୁ। ଥଣ୍ଡା ପାଣି କିମ୍ବା ଦହି ଚଲା ପିଆଇଲେ ସବୁଠୁ ଭଲ। ସାମାନ୍ୟ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଶୀତଳି ଓ ଶୀତକାରୀ ପ୍ରାଣାୟାମ କରିବା ଦ୍ୱାରା ବାହାରର ଥଣ୍ଡା ବାୟୁ ଶରୀର ମଧ୍ୟରେ ଶୀତଳ ପ୍ରଦାନ କରିଥାଏ। ମୋଟାମୋଟି କହିବାକୁ ଗଲେ ପ୍ରକୃତିର ଋତୁଫଳ ଓ ପନିପରିବା ଖାଆନ୍ତୁ, ଅଂଶୁଘାତରୁ ମୁକ୍ତି ପାଆନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଜୟ କୁମାର ପୃଷ୍ଟି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00 ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 ନମ୍ବର ଜାତୀୟ ରାଜପଥର ଗୁଦେବେଲୁରରୁ ମହବୁବ ନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଏମ୍ ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି।

ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ପୂର୍ବାହ୍ନ 10:00 ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଟିଭିକେର 9 ଜଣ ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ଜଣ ବିଧାୟକଙ୍କ ସମର୍ଥନ ଥିବା ସ୍ପଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ ଆଇୟୁଏମ୍ଏଲ୍ ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତମାସ 9 ତାରିଖରେ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ପଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସାମୀ 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସମୁନ୍ସି, ସାଧାରଣ ସଚିବ କେସି ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନିଥଲ୍ଲା ଏବଂ ଭିଡି ସାଥିସାନ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧୀ କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ 3ଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟାତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ HMS ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ଜଣ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 23 ଜଣ ଆହତ ହୋଇଛନ୍ତି। ପଥାରିଆଦର ସୀମା ନିକଟ 101 ନମ୍ବର ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରା ଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରା ଚାଲାଣକାରୀମାନେ 0 ପଏଣ୍ଟ ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ BSF ଉପରେ ଆକ୍ରମଣ କରିଥିଲେ।

0: ଆତ୍ମରକ୍ଷା ପାଇଁ ବିଏସ୍ଏଫ୍ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ ବିଏସ୍ଏଫ୍, ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ୍ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ତାରିଖ ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ତାରିଖ ସୁଦ୍ଧା ଡିଡିଓମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନୈର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 3:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍ଧ୍ୟା 7:30ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କୁନି କୁନି ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଟୁ କୁମସୀ।

ଶୁଭ ସକାଳ ପିଲାମାନେ, ଟୁ କୁମୁସିର ଏକ ନୂଆ ଅଧ୍ୟାୟରେ ତୁମମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ପିଲାମାନେ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ତୁମମାନଙ୍କ ସହିତ ମୁଁ ଆଶା ଜ୍ୟୋତି ତ୍ରିପାଠୀ।

କ'ଣ ପିଲାମାନେ, ନିଦ ଭାଙ୍ଗିଲାଣି? ଯଦି ବା ଭାଙ୍ଗିନି ଶୀଘ୍ର ଶୀଘ୍ର ଉଠିପଡ଼, ଟୁକୁମୁସି ଶୁଣିବାର ସମୟ ହୋଇଗଲା ଯେ। ସୁନା ପିଲା ସବୁ ଶୀଘ୍ର କଥା ଶୁଣନ୍ତି। ଆଚ୍ଛା ପିଲାମାନେ, କାର୍ଯ୍ୟକ୍ରମ ଆରମ୍ଭ କରିବା ଯେ, ଆସ ପ୍ରଥମେ ଭଜନଟିଏ ଶୁଣିବା, ତାପରେ ଆମର କାର୍ଯ୍ୟକ୍ରମକୁ ଆଗେଇ ନେବା।

ଭଜନଟିଏ ତ ଶୁଣିଲା, ଏବେ କାର୍ଯ୍ୟକ୍ରମକୁ ଆଗେଇ ନେବା। ପିଲାମାନେ, ଆମେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ତୁମମାନଙ୍କୁ ପୁରାଣର ଅନେକ କଥାବସ୍ତୁ ବିଷୟରେ କହିଛୁ। ଏହାରି ମାଧ୍ୟମରେ ତୁମେମାନେ ପୁରାଣର ଅନେକ ଗୁଡ଼ିଏ କଥା ଜାଣିପାରିଛ। ପିଲାମାନେ, ଆଜିର କାର୍ଯ୍ୟକ୍ରମରେ ଆମର ବିଷୟବସ୍ତୁ ହେଲା ପୁରାଣରୁ ସପ୍ତର୍ଷି ମଣ୍ଡଳ। ମନ ଦେଇ ଶୁଣୁଥାଅ, ଏ ବିଷୟରେ ଅନେକ କଥା ଜାଣିପାରିବ। ତେବେ କୁନି ପିଲାମାନେ, ପ୍ରଥମେ ଜାଣିବା ସପ୍ତର୍ଷି ମଣ୍ଡଳ କ'ଣ ଆଉ ଏଥିରେ କିଏ କିଏ ଅଛନ୍ତି। ସପ୍ତର୍ଷି ମଣ୍ଡଳ ହେଉଛି ସାତୋଟି ତାରା, ଯାହାକୁ କି ସାତୋଟି ଋଷିଙ୍କ ନାମରେ ନାମିତ କରାଯାଇଛି। ତାହେଲେ ଆସ ପିଲାମାନେ, ଏହି ସପ୍ତର୍ଷି ମଣ୍ଡଳ ବିଷୟରେ ଜାଣିବା। କୁନି ଭାଇ ଭଉଣୀମାନେ, ତୁମେମାନେ ଆକାଶରେ ଚମକୁଥିବା ତାରାମାନଙ୍କୁ ତ ନିଶ୍ଚୟ ଦେଖିଥିବ। ରାତି ପାହିଲେ ଫୁଲ ଫୁଟିଲା ଭଳି ଏହି ତାରାଗୁଡ଼ିକ ଚକ୍ ଚକ୍ କରୁଥାନ୍ତି, ଯାହାକି ଖୋଲା ଆକାଶର ଶୋଭାକୁ ଦ୍ୱିଗୁଣିତ କରିଦିଏ। ଏହି ତାରାମାନଙ୍କ ଭିତରେ ସାତଟି ତାରା ପ୍ରାୟତଃ ପାଖାପାଖି ବିଶେଷ ଭାବରେ ଅନ୍ୟ ତାରାମାନଙ୍କ ଠାରୁ ଅଧିକ ଟିକେ ଉଜ୍ଜଳ ରୂପେ ଦେଖାଯାଉଥାନ୍ତି। ଏମାନଙ୍କୁ ସପ୍ତର୍ଷି ମଣ୍ଡଳ ବୋଲି କୁହାଯାଏ। ସାତୋଟି ଋଷିଙ୍କ ନାମ ଅନୁସାରେ ଏହି ସପ୍ତର୍ଷି ମଣ୍ଡଳ ବା ସପ୍ତଋଷିଙ୍କର ମଣ୍ଡଳର ନାମକରଣ ହୋଇଛି। ଏମାନେ ପୁରାଣ ଅନୁସାରେ ବହୁତ ଜ୍ଞାନୀ ଏବଂ ସିଦ୍ଧ ପୁରୁଷ ଅଟନ୍ତି। ବେଦରେ ଏମାନଙ୍କୁ ପୂଜା କରିବାର ବିଧାନ ମଧ୍ୟ ରହିଛି। ଏହି ଋଷିମାନଙ୍କୁ ପୂଜା କରିବା ପାଇଁ ଋଷି ପଞ୍ଚମୀ ବ୍ରତ ମଧ୍ୟ ପାଳନ କରାଯାଏ। ସପ୍ତଋଷିଙ୍କୁ ପୂଜା କଲେ ପୁଣ୍ୟ ଫଳ ମିଳେ ବୋଲି ବିଶ୍ୱାସ କରାଯାଏ। ଆହୁରି ମଧ୍ୟ କୁହାଯାଏ, ଋଷି ପଞ୍ଚମୀ ଦିନ ଏହି ଋଷିମାନଙ୍କୁ ହିଁ ପୂଜା କରାଯାଏ। ଏହି ଦିନ କୌଣସି ଦେବାଦେବୀଙ୍କୁ ପୂଜା କରିବାର ବିଧାନ ନାହିଁ, ସପ୍ତଋଷିଙ୍କୁ ପୂଜା କରିବାର ବିଧାନ ରହିଛି। ତେବେ ପିଲାମାନେ, ଏହି ସପ୍ତର୍ଷି ମଣ୍ଡଳକୁ ନେଇ ପୁରାଣରେ ଅନେକ ଗୁଡ଼ିଏ କାହାଣୀ ଲୁଚି ରହିଛି। ସବୁ କାହାଣୀମାନଙ୍କ ପଛରେ ଏହି ଋଷିମାନଙ୍କୁ ନେଇ କିଛି ନା କିଛି ତଥ୍ୟ ମଧ୍ୟ ଲୁଚି ରହିଛି। ପିଲାମାନେ, ଏସବୁ ବିଷୟରେ କିଛିଟା କଥା କହୁଛି, ମନ ଦେଇ ଶୁଣୁଥାଅ।

ଶ୍ରୀହରି ବିଷ୍ଣୁଙ୍କ ମତ୍ସ୍ୟ ଅବତାର କଥା ଅନୁସାରେ ଯେତେବେଳେ ପୃଥିବୀ ପୃଷ୍ଠରେ ପ୍ରଳୟ ଆସିଥିଲା, ସେହି ସମୟରେ ସାରା ଧରାପୃଷ୍ଠ ଜଳରେ ବୁଡ଼ିଯାଇଥିଲା। ଏହି ସମୟରେ ଭଗବାନ ବିଷ୍ଣୁ ପୃଥିବୀରେ ଥିବା ସମସ୍ତ ପ୍ରାଣୀ, କୀଟପତଙ୍ଗ, ଗଛଲତା ଏବଂ ଏହି ସପ୍ତଋଷିଙ୍କୁ ମତ୍ସ୍ୟ ଅବତାର ଧାରଣ କରି ପ୍ରାଣରକ୍ଷା କରିବାକୁ ଚାହିଁଥିଲେ। ଏହିମାନଙ୍କୁ ରକ୍ଷା କରିବା ପାଇଁ ସେ ଗୋଟିଏ ନାଁ ବା ଡଙ୍ଗାର ପ୍ରସ୍ତୁତ କରିଥିଲେ। ସେହି ଡଙ୍ଗାରେ ଏମାନଙ୍କୁ ଆଶ୍ରୟ ଦେଇଥିଲେ। କିନ୍ତୁ ଏହି ପ୍ରଳୟକୁ ସମ୍ମୁଖୀନ କରିବାର ସମସ୍ତଙ୍କର ସାମର୍ଥ୍ୟ ନଥିଲା। ଭଗବାନ ବିଷ୍ଣୁଙ୍କ ଆଶ୍ରୟ ରୂପୀ ଡଙ୍ଗାରେ ବସିଥିବା ଏହି ପ୍ରାଣୀ ଜଗତ ଓ ସପ୍ତଋଷିମାନଙ୍କ ମଧ୍ୟରୁ ଯେଉଁମାନେ ବଞ୍ଚି

ହୋଇଗଲେ ସେମାନଙ୍କୁ ନେଇ ଏହି ଧରାପୃଷ୍ଠରେ ପୁଣି ଏକ ନୂଆ ଜୀବନଚକ୍ର ଗଢ଼ି ଉଠିଲା। ପିଲାମାନେ, ସପ୍ତଋଷିଙ୍କୁ ନେଇ ସପ୍ତର୍ଷି ମଣ୍ଡଳର ନାମକରଣ ହୋଇଛି ବୋଲି ତ ଜାଣିଲ, ଏବେ ଆସ ତାଙ୍କ ବିଷୟରେ କିଛି କିଛି ଜାଣିବା। ମନ ଦେଇ ଶୁଣୁଛ ନା? ଶୁଣୁଥାଅ।

ପ୍ରଥମେ ଜାଣିବା କଶ୍ୟପ ଋଷିଙ୍କ ବିଷୟରେ। ପୌରାଣିକ କଥା ଅନୁସାରେ ଯେତେବେଳେ ଭଗବାନ ଗଣେଶ ଜଣେ ଅସୁର ନାମ ତାର ଅଗଳା ସୁରକୁ ଗିଳି ପକାଇଥିଲେ, ତାଙ୍କ ପେଟ ଜଳିବା ଆରମ୍ଭ ହୋଇଥିଲା। ଭଗବାନ ଗଣେଶଙ୍କ ପେଟରେ ବହୁତ ଯନ୍ତ୍ରଣା ଅନୁଭବ ହେଲା। ସେ ଏତେ ମାତ୍ରାରେ ଯନ୍ତ୍ରଣାରେ ଛଟପଟ ହେଲେ ଯେ ତାଙ୍କୁ ଠିକ୍ କରିବା କଷ୍ଟକର ହୋଇପଡ଼ିଲା। ଏହି ସମୟରେ ଋଷି କଶ୍ୟପ ତାଙ୍କର ଯନ୍ତ୍ରଣା କମାଇବା ପାଇଁ ତାଙ୍କୁ କେତେକ ଦୁବକୁ ବିଡ଼ା କରି ଖାଇବାକୁ ଦେଇଥିଲେ। ଆଉ ସେହି ଦୁବ ବିଡ଼ାକୁ ଖାଇବାରୁ ଭଗବାନ ଗଣେଶଙ୍କର ଯନ୍ତ୍ରଣା କମିଯାଇଥିଲା, ଆଉ ଧୀରେ ଧୀରେ ସେ ଠିକ୍ ହୋଇଯାଇଥିଲେ। ଋଷି କଶ୍ୟପଙ୍କର ଦୁଇଟି ପତ୍ନୀ ଥିଲେ। ପ୍ରଥମ ପତ୍ନୀଙ୍କ ନାମ ହେଲା ଅଦିତି, ଆଉ ଦ୍ୱିତୀୟ ପତ୍ନୀଙ୍କ ନାମ ହେଲା ଦିତି। ଅଦିତିଙ୍କ ଗର୍ଭରୁ ଦେବତା ଓ ଦିତିଙ୍କ ଗର୍ଭରୁ ଅସୁରମାନେ ଜନ୍ମ ହୋଇଥିଲେ ବୋଲି ପୁରାଣରୁ ଜଣାଯାଏ।

ଏବେ ପିଲାମାନେ ଜାଣିବା ଅତ୍ରି ଋଷିଙ୍କ ବିଷୟରେ। ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଅନୁସୟା। ଅନୁସୟା ଜଣେ ଧାର୍ମିକ ଓ ପତିବ୍ରତା ସ୍ତ୍ରୀଲୋକ ଥିଲେ। ଦିନେ ଅତ୍ରି ଋଷି ବାହାରକୁ ଯାଇଥିବା ସମୟରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ବ୍ରାହ୍ମଣ ବେଶରେ ସତୀ ଅନୁସୟାଙ୍କ ସତୀତ୍ୱ ପରୀକ୍ଷା କରିବା ପାଇଁ ଭିକ୍ଷା ମାଗିବା ପାଇଁ ତାଙ୍କ ଆଶ୍ରମକୁ ଆସିଲେ। ସେମାନେ ସତୀ ଅନୁସୟାଙ୍କର ସତୀତ୍ୱ ନଷ୍ଟ କରିବା ପାଇଁ ଚାହିଁଲେ, କିନ୍ତୁ ଅନୁସୟା ନିଜର ସତୀତ୍ୱ ବଳରେ ସେମାନଙ୍କୁ ଚିହ୍ନି ପାରିଥିଲେ ଆଉ ତିନି ଜଣ ଦେବତାଙ୍କୁ ଅବୋଧ ବାଳକ ରୂପରେ ଭିକ୍ଷା ଦେଲେ। ଦେବତାମାନେ ନିଜର ଭୁଲ ବୁଝିପାରିଲେ। ସେମାନେ ଅନୁସୟାଙ୍କୁ କ୍ଷମା ମାଗିଲେ। ସେହିଦିନଠାରୁ ସତୀ ଅନୁସୟା ଯୁଗେ ଯୁଗେ ସତୀତ୍ୱର ଉଦାହରଣ ହୋଇ ରହିଲେ। ମାତା ଅନୁସୟା ଦେବୀ ସୀତାଙ୍କୁ ପତିବ୍ରତାର ଉପଦେଶ ମଧ୍ୟ ଦେଇଥିଲେ ବୋଲି ପୁରାଣରୁ ଜଣାଯାଏ। ଭଗବାନ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ସୀତା ବନବାସ ସମୟରେ ଅତ୍ରି ଋଷିଙ୍କ ଆଶ୍ରମରେ ଯାଇ ରହିଥିଲେ। ଅତ୍ରି ଋଷିଙ୍କ ପୁତ୍ରର ନାମ ହେଲା ଦତ୍ତାତ୍ରେୟ।

ଏବେ ଜାଣିବା ପିଲାମାନେ ଭରଦ୍ୱାଜ ଋଷିଙ୍କ ବିଷୟରେ। ଭରଦ୍ୱାଜ ଋଷି ବୈଦିକ ଋଷିମାନଙ୍କ ମଧ୍ୟରେ ଉଚ୍ଚସ୍ଥାନର ଜଣେ ଋଷି। ତାଙ୍କ ପିତାଙ୍କ ନାମ ବୃହସ୍ପତି ଆଉ ମାତାଙ୍କ ନାମ ହେଲା ମମତା। ଭରଦ୍ୱାଜ ଅନେକ ଗୁଡ଼ିଏ ମହାନ ଗ୍ରନ୍ଥ ରଚନା କରିଛନ୍ତି। କୌରବ ଏବଂ ପାଣ୍ଡବମାନଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟ ଭରଦ୍ୱାଜ ଋଷିଙ୍କର ପୁତ୍ର ଥିଲେ। ଏବେ ପିଲାମାନେ ଜାଣିବା ବିଶ୍ୱାମିତ୍ର ଋଷିଙ୍କ ବିଷୟରେ। ଯେତେବେଳେ ରାଜା ଜନକ ମାତା ସୀତାଙ୍କର ସ୍ୱୟମ୍ବରର ଆୟୋଜନ କରିଥିଲେ, ସେହି ସମୟରେ ଋଷି ବିଶ୍ୱାମିତ୍ର ହିଁ ଶ୍ରୀରାମଚନ୍ଦ୍ର ଆଉ ଲକ୍ଷ୍ମଣଙ୍କୁ ନେଇ ସ୍ୱୟମ୍ବରରେ ପହଞ୍ଚିଥିଲେ।

ବିଶ୍ୱାମିତ୍ର ଋଷି ଖୁବ୍ କ୍ରୋଧୀ ବୋଲି ପୁରାଣରୁ ଜଣାଯାଏ। ଜାଣିଛ ପିଲାମାନେ, ବିଶ୍ୱାମିତ୍ର ଋଷି ହିଁ ଗାୟତ୍ରୀ ମନ୍ତ୍ରର ରଚନା କରିଥିଲେ।

ଏବେ ଜାଣିବା ଗୌତମ ଋଷିଙ୍କ ବିଷୟରେ। ଗୌତମ ଋଷିଙ୍କ ପତ୍ନୀଙ୍କ ନାମ ହେଲା ଅହଲ୍ୟା। ଋଷି ଗୌତମ କୌଣସି କାରଣବଶତଃ ଏତେ ରାଗିଯାଇଥିଲେ ଯେ ନିଜ ପତ୍ନୀଙ୍କୁ ପଥର ହୋଇଯିବାର ଅଭିଶାପ ଦେଇଥିଲେ। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚରଣସ୍ପର୍ଶରେ ଅହଲ୍ୟା ପୁଣି ଥରେ ପଥରରୁ ଜୀବିତ ହୋଇଥିଲେ। ଏବେ ଜାଣିବା ପିଲାମାନେ ଯମଦଗ୍ନିଙ୍କ ବିଷୟରେ। ଯମଦଗ୍ନିଙ୍କ ପିତାଙ୍କ ନାମ ହେଲା ପର୍ଶୁରାମ। ଯମଦଗ୍ନିଙ୍କ ଆଦେଶରେ ପର୍ଶୁରାମ ନିଜର ମାତା ରେଣୁକାଙ୍କ ଶିର କାଟିଦେଇଥିଲେ। ଯମଦଗ୍ନି ଏତେ ରାଗିଥିଲେ ଯେ ସେ ଗରମ ହେବା କାରଣରୁ ଭଗବାନ ସୂର୍ଯ୍ୟଙ୍କ ଉପରେ ମଧ୍ୟ ରାଗିଯାଉଥିଲେ। ରାଗରେ ସୂର୍ଯ୍ୟଙ୍କ ଉପରକୁ ସେ କେତୋଟି ତୀର ମଧ୍ୟ ଚଳାଇ ଦେଇଥିଲେ। ତାପରେ ସୂର୍ଯ୍ୟଦେବତା ବ୍ରାହ୍ମଣ ରୂପରେ ଋଷି ଯମଦଗ୍ନିଙ୍କ ଆଗରେ ପ୍ରକଟ ହୋଇଥିଲେ। ମାନବ ଜାତିକୁ ଗରମକୁ ବରଦାସ୍ତ କରିବାରେ ସାହାଯ୍ୟ କରିବା ପାଇଁ ଛତା ଓ ଜୋତାର ଆବିଷ୍କାର କରିବାର ଆଶୀର୍ବାଦ ଦେଇଥିଲେ।

ଏବେ ନା ପିଲାମାନେ ଜାଣିବା ଋଷି ବଶିଷ୍ଠଙ୍କ ବିଷୟରେ, ଯେ ହେଉଛନ୍ତି ସପ୍ତର୍ଷି ମଣ୍ଡଳର 7 ନମ୍ବର ଋଷି। ବଶିଷ୍ଠ ହେଉଛନ୍ତି ସୂର୍ଯ୍ୟବଂଶର ରାଜପୁରୋହିତ। ଆହୁରି ମଧ୍ୟ ସେ ହେଉଛନ୍ତି ଶ୍ରୀରାମଚନ୍ଦ୍ରଙ୍କର ଗୁରୁ। ଋଷି ବଶିଷ୍ଠ ବ୍ରହ୍ମାଙ୍କ ମାନସପୁତ୍ର ମଧ୍ୟ ଥିଲେ। ଋଷିଙ୍କ ପାଖରେ କାମଧେନୁ ଗାଈ ଥିଲା। ଶୁଣିଛ ନା ପିଲାମାନେ କାମଧେନୁ ଗାଈର କଥା? ଜାଣିଛ ପିଲାମାନେ, ଏହି ଗାଈର ମହତ୍ତ୍ୱ ନା ପୁରାଣରେ ଖୁବ୍ ଅଧିକ। ସମୟ ସୁବିଧା ଦେଖି କେତେବେଳେ ମୁଁ ତୁମମାନଙ୍କୁ ଏହି କାମଧେନୁ ବିଷୟରେ ନିଶ୍ଚୟ କହିବି। ଆଜି ତ ସପ୍ତର୍ଷି ମଣ୍ଡଳ ବିଷୟରେ କଥା ହେଉଛେ, ତେଣୁକରି ଏଇ ବିଷୟରେ ହିଁ କଥା ହେବା। କିନ୍ତୁ ମନେ ରଖିଥାଅ, ବଶିଷ୍ଠ ଋଷିଙ୍କ ପାଖରେ କାମଧେନୁ ଗାଈ ଥିଲା, ଆଉ ତାଙ୍କ ପୁତ୍ରୀଙ୍କ ନାମ ଥିଲା ନନ୍ଦିନୀ। ବଶିଷ୍ଠ ଋଷି ରାଜା ଦଶରଥଙ୍କର କୁଳଗୁରୁ ଥିଲେ। କାମଧେନୁ ଗାଈ ପାଇଁ ବଶିଷ୍ଠ ଓ ବିଶ୍ୱାମିତ୍ର ଋଷିଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା, ଯେଉଁଥିରେ କି ବିଶ୍ୱାମିତ୍ର ଋଷି ହାରିଯାଇଥିଲେ। ଋଷି ବଶିଷ୍ଠଙ୍କ ପାଖରେ ପୁରା ବ୍ରହ୍ମାଣ୍ଡ ଆଉ ଭଗବାନ ସହ ଯୋଡ଼ି ହୋଇଥିବା ସବୁ ଜ୍ଞାନ ଥିଲା। ତାଙ୍କ ଲିଖିତ କେତେଗୁଡ଼ିଏ ଶ୍ଳୋକ ବେଦରେ ଏବେ ମଧ୍ୟ ଉଲ୍ଲେଖ ଅଛି। ତେବେ ପିଲାମାନେ, ଏଇ ତ ଥିଲା 7ଟି ଋଷିଙ୍କ ବିଷୟରେ କିଛି କିଛି କଥା।

ସତ କହିବାକୁ ଗଲେ ନା, ପୁରାଣ ଅନୁସାରେ ଏହି ସପ୍ତଋଷି ଆମ ଦେଶକୁ ଅନେକ ଜ୍ଞାନ ଦେଇଛନ୍ତି। ସେଥିପାଇଁ ତ ଯୁଗେ ଯୁଗେ ଆମ ଦେଶ ଏମାନଙ୍କ ପାଖରେ କୃତଜ୍ଞ। ଏମାନଙ୍କୁ ଆକାଶର ତାରାମଣ୍ଡଳରେ ବସାଇ ଏକ ଏପରି ଅମରତ୍ୱ ଦିଆଗଲା ଯେ ସପ୍ତର୍ଷି ମଣ୍ଡଳ ନାଁ ଶୁଣିଲେ ଆମର ମନ ଭିତରେ ଥିବା କଳ୍ପନା ଆକାଶର ଏହି ତାରାମଣ୍ଡଳ ଉପରେ ରହିଯାଏ। ଆଜିର କାର୍ଯ୍ୟକ୍ରମରେ ସପ୍ତର୍ଷି ମଣ୍ଡଳ ବିଷୟରେ ଅନେକ ଗୁଡ଼ିଏ କଥା ଜାଣିଲ, ତାକୁ ମନେ ରଖିବ, ଆଉ ଟିକେ ବଡ଼ ହେଲେ ଏ ବିଷୟରେ ଆହୁରି ଅନେକ କିଛି ଜାଣିବ। ତେବେ ପିଲାମାନେ, ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମକୁ ଏଇଠି ରଖିବା, କିନ୍ତୁ ତୁମମାନଙ୍କୁ କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚିତ ଭାବରେ ମତାମତ ଲେଖି ଜଣେଇବ। ଆଉ ସେଇଥିପାଇଁ ମୁଁ ତୁମମାନଙ୍କୁ ଆମର ଠିକଣା ସବୁ କହିଦେଉଛି। ଯଦି ତୁମେମାନେ ଚିଠି ମାଧ୍ୟମରେ ଆମ ପାଖକୁ ଯୋଗାଯୋଗ କରୁଛ, ତାହେଲେ ଆମର ଠିକଣାଟି ମନେ ରଖ। ଠିକଣାଟି ହେଲା ଟୁକୁମୁସି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ବଲାଙ୍ଗୀର ପିନ୍ 767001। ଆଉ ଯଦି ପିଲାମାନେ ତୁମେମାନେ ହ୍ୱାଟ୍ସଆପ୍ କିମ୍ବା ଟେକ୍ସଟ ମେସେଜ ମାଧ୍ୟମରେ ଯୋଗାଯୋଗ କରୁଛ, ତାହେଲେ ଆମର ଫୋନ୍ ନମ୍ବରଟି ଶୁଣି ରଖ। ଫୋନ୍ ନମ୍ବରଟି ହେଲା 8114659464। ପିଲାମାନେ, ଆହୁରି ମଧ୍ୟ ତୁମେମାନେ ଚାହିଁଲେ ଆମକୁ ଇମେଲ ଜରିଆରେ ମଧ୍ୟ ଯୋଗାଯୋଗ କରିପାରିବ। ଆଉ ଆମର ଇମେଲ ଠିକଣାଟି ହେଲା airbalangir@gmail.com। ତାହେଲେ କୁନି ଭାଇ ଭଉଣୀମାନେ, ଆମ ପାଖକୁ ଯୋଗାଯୋଗ କରିବାର ସବୁ ମାଧ୍ୟମ ମୁଁ ତୁମମାନଙ୍କୁ ଗୋଟି ଗୋଟି କରି ଜଣେଇଦେଲି। ଯେଉଁ ମାଧ୍ୟମଟି ତୁମମାନଙ୍କୁ ସୁବିଧା ଲାଗିବ, ତାରି ମାଧ୍ୟମରେ ନିଶ୍ଚିତ ଭାବେ ତୁମ କୁନି ମନର ମତାମତଟିଏ ଆମ ପାଖକୁ ନିଶ୍ଚେ ଜଣେଇବ। କାହିଁକିନା ତୁମମାନଙ୍କର ମତାମତ ହିଁ ଆମକୁ କାର୍ଯ୍ୟକ୍ରମକୁ ଆହୁରି ସରସ ଆଉ ସୁନ୍ଦର କରିବାର ପ୍ରେରଣା ଦେଇଥାଏ। ତାହେଲେ କୁନି ପିଲାମାନେ, ତୁମମାନଙ୍କ ଠାରୁ ଅନେକ ଗୁଡ଼ିଏ ମତାମତର ଆଶା ରଖି ଟୁକୁମୁସିର ପୁଣି ଏକ ନୂଆ ଅଧ୍ୟାୟରେ ଆସନ୍ତା ରବିବାରରେ ଦେଖା ହେବ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ନେଉଛି ମୁଁ, ଆଶା ଜ୍ୟୋତି ତ୍ରିପାଠୀ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
3: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
2: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
3: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
2: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା SDAIR ବଲାଙ୍ଗୀର@gmail.com।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ବଲାଙ୍ଗୀର ସମବେତ କଣ୍ଠରେ ଶୁଣନ୍ତୁ ଏକ ଦେଶଭକ୍ତି ଗୀତ। ଗୀତ ରଚନା କରିଛନ୍ତି ସ୍ନେହଲତା ମହାନ୍ତି।

ସମବେତ କଣ୍ଠରେ ଶୁଣୁଥିଲେ ଏକ ଦେଶଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ, 5000 ବଞ୍ଚିଗଲା।
1: ତ ନୂଆ ଶାଢ଼ୀ ନେଇଯିବା?
0: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
1: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
0: ଦେଖେଇ ହଉଛି ଏବେ, ଯାଅ ଭାଇ।
2: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: କଥାଚିତ୍ର ଗୌତମ ଗୋବିନ୍ଦା, କଣ୍ଠଶିଳ୍ପୀ ଜସ୍ପିନ୍ଦର ନରୁଲା, ଗୀତ ବିନୟ ବିହାରୀ, ସଙ୍ଗୀତ ଦୁର୍ଗା ନଟରାଜ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ। ଆଗେ ଶୁଣି ବଲାଙ୍ଗୀର, ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଦେଖା ହେଲା ପ୍ରେମ ହେଲା, କଣ୍ଠଶିଳ୍ପୀ ହ୍ୟୁମେନ ସାଗର ଏବଂ ଦୀପ୍ତିରେଖା ପାଢ଼ୀ, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ଚନ୍ଦ୍ରକାନ୍ତ ସୁତାର।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: শ্রোতাবন্ধু, আপনমানে বিবিধ ভারতী কার্যক্রম শুণুলে আকাশবাণী বলাঙ্গীর প্রচার করুছু প্রায়োজিত কার্যক্রম হ্যালো স্বাস্থ্য পাই কথাটিয়ে।
1: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
3: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଏଇଥର ବିଷୟବସ୍ତୁ ଆଣ୍ଠୁ ଗଣ୍ଠି ବାତ। ଏ ବିଷୟ ନେଇ ଫୋନ୍ ଯୋଗେ ଆପଣ ଏପ୍ରିଲ 29 ତାରିଖ ଦିନ ଆମ ପାଖକୁ ଫୋନ୍ କରିଥିଲେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ସହ ଏ ବିଷୟରେ ବିସ୍ତୃତ ଭାବରେ ବୁଝିବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ ଅସ୍ଥିଶଲ୍ୟ ଚିକିତ୍ସା ବିଭାଗର ବିଶେଷଜ୍ଞ ଡକ୍ଟର ରଞ୍ଜିତ କୁମାର ପାତ୍ର। ଗତଥର ଆମେ ଏହାର ପ୍ରଥମ ଭାଗ ପ୍ରସାରଣ କରିଥିଲୁ, ଆଜି ଏହାର ଅବଶିଷ୍ଟାଂଶ ଶୁଣିବା। ସାର୍ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ଆପଣ କହିଲେ ଯେ ରିପ୍ଲେସମେଣ୍ଟ ସର୍ଜରୀଟା ବଢ଼ିଆ ସର୍ଜରୀ, ମାନେ ଆରାମସେ ବିନା ଡରିକିନା ଆପଣ କରିପାରିବେ, ତା'ର ସଫଳତା ବି ଅଛି। ସେଇଟା ତ ଗୋଟେ ପେସେଣ୍ଟ ଯେତେବେଳେ ନିଜେ ଡରି ଯାଉଛି, ଆପଣ ତାକୁ କେମିତି ମାନସିକ ଭାବରେ ତାକୁ ବୁଝାଉଛନ୍ତି?
4: ଦେଖନ୍ତୁ, ଯଦି ଆମେ ଦେଖିବା ଗୋଟେ ଆଣ୍ଠୁଟା ବହୁତ ଖରାପ ହେଇଯାଇଛି, ମାନେ ଆଣ୍ଠୁରେ ଆମେ ଆର୍ଥରାଇଟିସ୍ରେ ସାଧାରଣତଃ କ'ଣ ହୁଏ, କାଟିଲେ ଯେତେବେଳେ ଘଷି ହେଇଯାଏ ଗୋଡ଼ଟା ଧୀରେ ଧୀରେ ବଙ୍କା ହେଇ ଚାଲୁଥାଏ।
1: ଆମେ ବିଷୟରେ କଥା ହେବା। ହ୍ୟାଲୋ

0: ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
1: ନମସ୍କାର ମ୍ୟାଡମ।
0: ନମସ୍କାର, କିଏ କହୁଥିଲେ?
1: ମୁଁ ରଞ୍ଜନୀ ନାୟକ କହୁଥିଲି।
0: ଭଉଣୀ କୋଉଠୁ କହୁଛନ୍ତି ଆପଣ?
1: ହଳଦିଆପଦରରୁ।
0: ଆପଣ ତ ଜାଣିଛନ୍ତି ଆଜି ଆମର ବିଷୟବସ୍ତୁ କଣ ରହିଛି, ଆଣ୍ଠୁ ଗଣ୍ଠି ବାତ ଉପରେ।
1: ଆଜ୍ଞା।
0: ହଁ, ଆପଣ

0: ଖାଲିରେ ଦରଜ ହୁଏନି, ଖାଲି ପେଡାଲ ମାରିଲା ବେଳେ ଦରଜ ହୁଏ, ଆଉ ବେଳେ ବେଳେ ଏମିତି ଉଠିକି ବସିଲା ବେଳେ, ବୟସ ହେଲାଣି ବୋଲିକି ସେମିତି ହଉଛି ନା କଣ ମୁଁ ଜାଣିପାରୁନି, ବସିକି ଉଠିଲା ବେଳେ ଆଣ୍ଠୁଟା ଦରଜ ହଉଛି, ତା ଉପରେ ନର୍ମାଲ ହେଇଯାଉଛି।
1: ଦେଖନ୍ତୁ, ଆପଣ ଯୋଉ ସିଲେଇ ମେସିନ୍ରେ କାମ କରୁଛନ୍ତି, ଜେନେରାଲି ଆମେ କ'ଣ ଗୋଡ଼ରେ ବାରମ୍ବାର ପେଡେଲ ମାରୁଥାଉ, ଆଣ୍ଠୁଟା ଏମିତି ବାରମ୍ବାର ବାରମ୍ବାର ମୁଭ୍ ହଉଥାଏ, ଏଥିରେ କ'ଣ ହୁଏ ଆପଣଙ୍କର ମସଲ ଗୁଡ଼ା ସବୁ ଫ୍ୟାଟିକ୍ ହେଇଯାଏ, ଦୋ ଆଣ୍ଠୁ ଉପରେ ବେଶୀ ପ୍ରେସର ପଡ଼େନି, କିନ୍ତୁ ମାଂସପେଶୀ, ଜଙ୍ଘର ମାଂସ ଆଉ ଗୋଡ଼ର ଯେଉଁ ପୁଟିଆଟା ଅଛି ତା ଉପରେ ଅତ୍ୟଧିକ ପ୍ରେସର ପଡ଼େ। ସେଇଥିପାଇଁ ଆପଣ ଯେତେବେଳେ ବହୁତ ସମୟ ବସିକି ଠିଆ ହେବେ ସେତେବେଳକୁ ବହୁତ କଷ୍ଟ ହେଲା ଭଳିଆ ଲାଗିବ। ବହୁତ ସମୟ ଧରି ବସି ରୁହନ୍ତୁନି କାମ କରିଲା ବେଳେ, 10-15 ମିନିଟ କାମ କରି ଉଠିକି ଟିକେ ଠିଆ ହେଇ ଚାଲି ଦେଇକି ଆସି ତାପରେ କାମ କରନ୍ତୁ। ତା ସହିତ ଗୋଡ଼ର ଟିକେ ଏକ୍ସରସାଇଜ, ଷ୍ଟ୍ରେଚିଂ ଏକ୍ସରସାଇଜ ଟିକେ କରିଲେ ଆପଣଙ୍କୁ ବହୁତ ଭଲ ରହିବ।
2: କେମିତି
3: ଅଛନ୍ତି କହିଲେ ପ୍ରଥମେ?
2: ବହୁତ ବଢିଆ ଅଛି, ଆଉ ଏବେ ଦିଦି ପାଗ ବଢିଆ ରହୁଛି ସେଥିପାଇଁ ଆହୁରି ଭଲ ଲାଗୁଛି।
3: ଯାହା ହଉ, ବଢିଆ ଲାଗିଲା, ବଢିଆ ଅଛି କହିଲେ ମାନେ ଆମକୁ ବଢିଆ ଲାଗୁଛି, ଆମ ଶ୍ରୋତା ବନ୍ଧୁ ମାନେ ଭଲ ଅଛନ୍ତି ମାନେ ଆମେ ବଢିଆ ଅଛୁ। ହଁ, ଆପଣ ତ ଜାଣିଛନ୍ତି ଆଜି ଆମର ବିଷୟବସ୍ତୁ ରହିଛି ଆଣ୍ଠୁ ଗଣ୍ଠି ବାତ, ସାର୍ ଆସୁଛନ୍ତି ବସୁଛନ୍ତି, ଆପଣଙ୍କ କଥା ବି ଶୁଣିପାରୁଛନ୍ତି, ଆପଣଙ୍କର କ'ଣ ସମସ୍ୟା ରହିଛି ନା ପରାମର୍ଶ କ'ଣ ନେବେ ପଚାରନ୍ତୁ ସାର୍ଙ୍କୁ।
2: ସାର୍ ନମସ୍କାର।
1: ନମସ୍କାର ମ୍ୟାଡ଼ାମ।
2: ସାର୍, ଏ ଯୋଉ ଆଣ୍ଠୁ ଗଣ୍ଠି ବାତ ରୋଗ, ଏଇଟା ସାଧାରଣ ବୟସ୍କ ଲୋକଙ୍କ ହେଇଥାଏ, ଯେକୌଣସି ବୟସ୍କର ଲୋକ ବି ଆକୁ?
1: ବାତ ଯଦି ଆମେ ଦେଖିବା, ସାଧାରଣତଃ ଆପଣ ଯଦି ଖାଲି ଆଣ୍ଠୁକୁ ବାତ ବୋଲି କହିବେ, ସେଟା ଆମେ ମୋର ମାନେ ଇନ୍ ଫେଭର ଅଫ୍, ମାନେ ଯଦି ଆମେ ଦେଖିବା 100 ଲୋକଙ୍କରୁ ଯଦି ଖାଲି ଆଣ୍ଠୁ ପ୍ରୋବ୍ଲେମ୍ ହେଉଛି, ତାହେଲେ ସେଟା ଆମେ ଅଷ୍ଟିଓ ଆର୍ଥରାଇଟିସ୍, ଯେଉଁଟା ଟିକେ ଏଜ୍ ରିଲେଟେଡ୍ ଲୋକଙ୍କୁ, 60-50 ବର୍ଷ ଲୋକଙ୍କୁ ଦେଖାଯାଏ। କିନ୍ତୁ ଯେଉଁଟା ଆଣ୍ଠୁ ଆଉ ଗଣ୍ଠି ଡିଫରେଣ୍ଟ, ଯେଉଁ ହାତର ଗଣ୍ଠି ଅଛି କି ଗୋଡ଼ର ଗଣ୍ଠି ଅଛି, ସେଗୁଡ଼ା ବି ଡ୍ୟାମେଜ୍ ହେଉଛି, ସେଟା ମୋଷ୍ଟଲି ଗୋଟେ ଜେନେଟିକ୍ ଫର୍ମର ରୋଗ, ଯେଉଁଟାକୁ ଆମେ ରିମାଟଏଡ୍ ଆର୍ଥରାଇଟିସ୍ ବୋଲି କହୁ। ସେଥିରେ କ'ଣ ନା, ମୋର ଦେନ୍ ୱାନ୍ ଜଏଣ୍ଟ, ଆପଣ ଆଣ୍ଠୁ ସହିତ ହାତର କି ଗୋଡ଼ର ଅନ୍ୟାନ୍ୟ ଗଣ୍ଠି ଗୁଡ଼ା ବି ଦରଜ ହୁଏ। ସେଟା କେଉଁ ବି ଏଜ୍ ଗ୍ରୁପ୍ରେ, ଜୁଭେନାଇଲ୍ ଗୋଟେ ଅଛି, ଆମ ଛୋଟ ପିଲାଙ୍କୁ ହୁଏ କି ମାନେ ଆଡୋଲୋସେଣ୍ଟ ପିଲାଙ୍କୁ ହୁଏ, ଯାହାକୁ ଜୁଭେନାଇଲ୍ ରିମାଟଏଡ୍ ଆର୍ଥରାଇଟିସ୍ କୁହାହୁଏ, ନହେଲେ ଆଡଲ୍ଟ ରିମାଟଏଡ୍ ଆର୍ଥରାଇଟିସ୍ କୁହାହୁଏ ଯଦି ସେଟା ଆଡଲ୍ଟମାନଙ୍କୁ ହୁଏ। ତ ଆଣ୍ଠୁ ଗଣ୍ଠି ବାତ ଗୋଟେ ସିମ୍ପଲ୍ ଜିନିଷ ନୁହେଁ, ଏଇଟା ବହୁତ ବଡ଼ ସ୍ପେକ୍ଟ୍ରମ୍, ଯାହାଥିରେ ବହୁତ ସାରା ରୋଗ କଭର୍ ହୁଏ। ଯେମିତି ଗୋଟେ ଆମର ଅଛି ରିଆକ୍ଟିଭ୍ ଆର୍ଥରାଇଟିସ୍, ଆପଣଙ୍କୁ ଥଣ୍ଡା ହେଲା କି ଜ୍ୱର ହେଲା, କ'ଣ ଭାଇରାଲ୍ ଇନଫେକ୍ସନ୍ଟେ ବ୍ୟାକ୍ଟେରିଆଲ୍ ଇନଫେକ୍ସନ୍ଟେ ହେଲା, ସେଇ ଯୋଗୁଁ ବି ଆର୍ଥରାଇଟିସ୍ ହେଇପାରେ,
3: ଏଇଟା ସମସ୍ତେ ଜାଣିନଥିବେ।
2: ଆଜ୍ଞା,
3: ଧନ୍ୟବାଦ ଭଉଣୀ। ଆପଣ କହୁଥିଲେ ମାନସିକ, ସେମାନଙ୍କୁ କେମିତି ସାନ୍ତ୍ୱନା ଦେଇକି କେମିତି ଅପରେସନ୍ ହେଇପାରିବ?
1: ତ ଦୁଇଟା ଜିନିଷ ମୁଁ କହୁଥିଲି, ଯେମିତି ମୁଁ ଯେଉଁଟା ପେସେଣ୍ଟମାନଙ୍କୁ ବୁଝାଏ ଯେ ନି ରିପ୍ଲେସମେଣ୍ଟ ଯଦି ଆମେ ନ କରିବା କ'ଣ କରିପାରିବା? ଆମେ ମେଡିସିନ୍ ଖାଇବା, ନହେଲେ ଇଞ୍ଜେକ୍ସନ୍ ନେବା, ଯେଉଁଟା ଗୋଟେ ଅଲରେଡ଼ି ଖରାପ ହେଇଯାଇଛି, ଯଦି ଆମେ ତାକୁ ସର୍ଜରୀ ନ କରିବା, ମେଡିସିନ୍ କେତେ ଦିନ ଖାଇବା, ଇଞ୍ଜେକ୍ସନ୍ କେତେ ଥର ନେବା? ଏଇନା ଜଣେ 50 ବର୍ଷରେ ଆସିଛି, ନି ରିପ୍ଲେସମେଣ୍ଟ ତାର ଦରକାର, ଆଣ୍ଠୁ ପୁରା ଖରାପ ହେଇଯାଇଛି, ଆପଣ ଜାଣିଛନ୍ତି ଏ ପେସେଣ୍ଟ ଚାଲିବ ମାନେ ତାକୁ କଷ୍ଟ ହେବ, ଗୋଡ଼ ପୁରା ବଙ୍କି ଗଲାଣି, ଜଏଣ୍ଟ ଖରାପ ହେଇଗଲାଣି, ଯଦି ଆମେ ସର୍ଜରୀ ନ କରୁଛେ, ଗୋଡ଼ ଗୋଟେ ସିଧା ଗୋଡ଼ଟେ ଅଛି, ଗୋଟେ ବଙ୍କା ଗୋଡ଼ଟେ ଅଛି, ବଙ୍କା ଗୋଡ଼ରେ ଯଦି ଆପଣ ଚାଲିବେ, ତାହେଲେ ଗୋଡ଼ ଉପରେ ଆବ୍ନର୍ମାଲ୍ ପ୍ରେସର୍ ପଡ଼ିବ, ହୁଏତ ଫ୍ୟୁଚର୍ରେ ସେ ଜାଗାଟା ଭାଙ୍ଗି ବି ଯାଏ, ଏଣ୍ଡ ଦେଖା ବି ଯାଇଛି ଯଦି ଆପଣ ଆଣ୍ଠୁଟା ବଙ୍କା ହେଇଗଲାଣି, ସେଇଟା ଷ୍ଟ୍ରେସ୍ ଫ୍ରାକ୍ଚର୍ ହେଇଯାଏ, କାରଣ ସେ ଯେଉଁ ଜଏଣ୍ଟ ଉପରେ ଆବ୍ନର୍ମାଲ୍ ପ୍ରେସର, ଅତ୍ୟଧିକ ପ୍ରେସର ପଡ଼ିବା ବେଳରେ ସେ ହାଡ଼ଟାକୁ ସହିପାରେନି, ସେ ଗିଭ୍ ଆୱେ କରିଦିଏ, ଯେଉଁଟାକୁ ଷ୍ଟ୍ରେସ୍ ଫ୍ରାକ୍ଚର୍ ବୋଲି କୁହାହୁଏ, ବୁଝିପାରିଲେ? ତ ଏସବୁ ଜିନିଷକୁ ଆମେ ଆଭଏଡ଼ କରିବାକୁ ହେଲେ ନି ରିପ୍ଲେସମେଣ୍ଟ କରିବା, ଯଦି ଆମେ ନ କରୁଛେ, ଏକ ତ ଫ୍ରାକ୍ଚର୍ର ରିସ୍କ ରହିବ, ଦୁଇରେ ଆପଣ ମେଡିସିନ୍ ସାଧାରଣତଃ ଆମେ ପେନ୍ ପାଇଁ କ'ଣ ଦେଉ, ପେନ୍ କିଲର୍ ହିଁ, ସେଗୁଡ଼ା ବି ଲଙ୍ଗ୍ ଟାଇମ୍ ଖାଇବା ଭଲ ନୁହେଁ। ମେଡିସିନ୍ ଇନ୍ ଜେନେରାଲ୍, ଆପଣ ପେନ୍ କିଲର୍ ଯାହା ବି ହେଇଥାଉ, ସବୁ ଜିନିଷର ସାଇଡ୍ ଇଫେକ୍ଟ କିଛି ନା କିଛି ଅଛି, ଆପଣ କେତେ ଦିନ ପେନ୍ କିଲର୍ ଖାଇବେ?
3: ବୁଝାନ୍ତି ତାକୁ, ନାଇଁ
1: ବହୁତ ଲୋକ ଅଛନ୍ତି ଯେଉଁମାନେ ଏମିତି

0: 2 ବର୍ଷ 4 ବର୍ଷ 5 ବର୍ଷ ପେନ୍ କିଲର୍ ଖାଇ ଖାଇ ଖାଇ ଖାଇ ଖାଇ ଖାଇ ଆସିଥିବେ, ଲାଷ୍ଟକୁ କିଡ଼ନୀ ଫେଲିୟର୍
1: ବାଧ୍ୟ ଅନ୍ୟ ରୋଗକୁ ଧରିଲା, ସେ ସାଇଡ୍ ଇଫେକ୍ଟ ହେଲା,
0: ସାଇଡ୍ ଇଫେକ୍ଟ ହେଲା କାରଣ ପେନ୍ କିଲର୍ ଅଧିକ ଖାଇଲେ କିଡ଼ନୀ ଫେଲିୟର୍ ହେବ, ବୁଝିପାରୁଛନ୍ତି, କିଡ଼ନୀ ଇଞ୍ଜୁରୀ ହେବ, ସିଏ ୱିଥ୍ ଡ୍ୟୁ ଟାଇମ୍ ବାରମ୍ବାର ବାରମ୍ବାର ଇଞ୍ଜୁରୀ ହେଲା ପରେ କିଡ଼ନୀ ଫେଲିୟର୍ ହେବ। ତ କିଡ଼ନୀ ଫେଲିୟର୍ରେ ଆପଣ ସପୋଜ୍ ବହୁତ ଖରାପ ଷ୍ଟେଜ୍କୁ ପଳେଇଲା, ସପ୍ତାହକୁ ଡାଇଲିସିସ୍ କରିବାକୁ 2 ଥର 3 ଥର ଆସିବାକୁ ପଡ଼ିବ, ତ ଏଇଭଳିଆ ଷ୍ଟେଜ୍ରୁ ଯିବାଟା ବେଟର୍ ନା ଗୋଟେ ସର୍ଜରୀ କରି ଲାଇଫ୍ ଟାଇମ୍ ଫ୍ରିରେ ରହିବାଟା ବେଟର୍?
2: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
3: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
2: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ୍, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ବଢ଼ିଆ, ଆଜି ଶ୍ରୋତାବନ୍ଧୁମାନେ ବି ଶୁଣୁଥିବେ, ସେମାନେ ବି ନିଜେ ଜାଣିପାରୁଥିବେ, ଯଦି କିଛି ସେମିତି ଅସୁବିଧା ଅଛି ସେମାନେ ନିହାତି ଭାବରେ ଡକ୍ଟର ପାଖକୁ ଯାଆନ୍ତୁ, ପରାମର୍ଶ ନିଅନ୍ତୁ, ସୁସ୍ଥ ରୁହନ୍ତୁ।
0: ମୋର ଆଡଭାଇସ୍ ରହିବ ଯେ ଆପଣ ଡରିବାର କିଛି ଜିନିଷ ନାହିଁ, ଆଜିକାଲି ସବୁ ଜିନିଷ ପ୍ରାଞ୍ଜଳ, ବୁଝିପାରିଲେ, କିଛି ବଡ଼ ସେମିତି କିଛି ନାହିଁ। ଆପଣ ଲୋକମାନଙ୍କର ଯେଉଁଟା ମୁଖ୍ୟ ଡର ଥାଏ ଯେ ସେ ଡାକ୍ତର କଥା କମ୍ ଶୁଣନ୍ତି, ପଡ଼ୋଶୀ କଥା ଅଧିକ ଶୁଣନ୍ତି, ତ ସିଏ କିଏ କେଉଁଠି ଗୋଟେ ସର୍ଜରୀ ହେଇଥିବ, ତାର ଆଣ୍ଠୁ ସର୍ଜରୀ ହେଇଥିଲା ସିଏ ଚାଲିପାରୁନି, ତାର ଆଣ୍ଠୁ ସର୍ଜରୀ ହେଇଥିଲା ସେ ଛୋଟା ହେଇଯାଇଛି, ଘରେ ପଡ଼ିଛି, ତାପରେ ସେ ଚାଲିପାରୁନି। ଆପଣଙ୍କୁ ବୁଝିବାକୁ ପଡ଼ିବ ଆଣ୍ଠୁରେ 1000 ପ୍ରକାରର ସର୍ଜରୀ ଅଛି, ଜଣଙ୍କ ଗୋଡ଼ ଭାଙ୍ଗି ଯାଇଛି, ଆଣ୍ଠୁ ଭାଙ୍ଗି ଯାଇଛି, ତାକୁ ସର୍ଜରୀ କଲେ ସେ କ'ଣ ସାଙ୍ଗେ ସାଙ୍ଗେ ଚାଲିପାରିବ ନା, କାରଣ ହାଡ଼ ଯୋଡ଼ି ହେବାକୁ ସମୟ ଦରକାର,
1: ସେଟା ପୁଣି ବୟସ ଅନୁସାରେ,
0: ବୟସ ଅନୁସାରେ ସେଟା ପୁଣି
1: ପିଲାଙ୍କୁ ଯେତେ ଜଲ୍ଦି ହେବ ବଡ଼ମାନଙ୍କୁ ସେତେ ଜଲ୍ଦି ହେବନି, ଏକ୍ଜାକ୍ଟଲି,
0: ତ ସେଇ ଅନୁସାରେ ହାଡ଼ ଯୋଡ଼ି ହେବାକୁ ସମୟ ଦରକାର, କିନ୍ତୁ ସିଏ ଯଦି ଏବେ ଅପରେସନ୍ ପରେ ବସିଛି, ଆଉ ଜଣେ ନି ରିପ୍ଲେସମେଣ୍ଟ କରାହେଲା, ସେଥିରେ କିଛି ହାଡ଼ ଭାଙ୍ଗୁନେ, ଆମେ କିଛି କରୁନେ, ଜଷ୍ଟ ଆଣ୍ଠୁଟା ନୂଆ ଚେଞ୍ଜ କରାହେଉଛି, ତ ଏ ଲୋକ ଚାଲିପାରିବ, କିନ୍ତୁ ଲୋକଙ୍କ ପରସେପ୍ସନ୍ ଯେ ତା ଆଣ୍ଠୁ ଅପରେସନ୍ ହେଇଥିଲା ସେଥିପାଇଁ ଚାଲିପାରୁନି।
1: ଏଠି ଗୋଟେ କଲ୍ ଆସିଛି, ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ,
4: ହ୍ୟାଲୋ, ଶୁଭସନ୍ଧ୍ୟା ମ୍ୟାଡମ, ନମସ୍କାର।
1: ନମସ୍କାର, କିଏ କହୁଥିଲେ?
4: ମୁନା ପଣ୍ଡା, କୋଟିଲ, କନପୁର, ଜଗତସିଂହପୁର କହୁଥିଲି।
1: ମୁନା ଭାଇ କେମିତି ଅଛନ୍ତି କହିଲେ?
4: ମୁଁ ତ ସବୁବେଳେ ବିନ୍ଦାସ ଅଛି।
1: ବାଃ, ବଢିଆ ଲାଗିଲା, ଖୁସି ଲାଗିଲା ଶୁଣିକି ଆପଣ ବିନ୍ଦାସ ଅଛନ୍ତି।
4: ଆପଣ ବିନ୍ଦାସ ଥାନ୍ତୁ, ସୁସ୍ଥ ଥାନ୍ତୁ, ନିରୋଗୀ ଥାନ୍ତୁ।
1: ଆମ ଶ୍ରୋତା ବନ୍ଧୁ ମାନେ ବଢିଆ ଥିଲେ, ଆମେ ବଢିଆ, ଆଉ ଆମେ ସମସ୍ତେ ବଢିଆ ରହିବା ପାଇଁ ଆମର ପୁରା କାର୍ଯ୍ୟକ୍ରମ ହେଉଛି ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି।
4: ବିଶେଷ କରି ଡକ୍ଟର ମହାଶୟଙ୍କୁ ମହାଶାଳା ଘଣ୍ଟ ଉଠେଇ ରଖିଲେ, ସେ ସୁସ୍ଥ ରହିଲେ ଆମେ ବି ସୁସ୍ଥ ରହିବୁ।
0: ନବୁ, ଆପଣ ଭଗବାନଙ୍କୁ କାମନା କରୁଛି, ଆପଣ ସବୁବେଳେ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର, ଆପଣଙ୍କ ସମକକ୍ଷ ଯେତିକି ଅଛନ୍ତି ସମସ୍ତେ ସବୁବେଳେ ଖୁସିରେ ଶାନ୍ତିରେ ଦେହ ଭଲ ଥାଉ।
4: ଦେଖନ୍ତୁ ସାର୍, ଆମେ ବହୁତ ଖୁସିରେ, କାରଣ ସବୁବେଳେ ଆମେ ବେଶୀ ଖାଦ୍ୟ ଖାଉ, ତେଲ ମସଲା ଠୁ ବହୁତ ଦୂରରେ, ନିଶା ପାନ ଠୁ ବହୁତ ଦୂରରେ, ପରିଶ୍ରମ କରି ଖାଉ। ଆଜିକା ଡେଟ୍ରେ ଯୋଉ ବିଜ୍ଞାନ ଟେକ୍ନୋଲୋଜି ଏତେ ଆଗଲା, ସେ ଜିନିଷ ବହୁତ କମ୍ ବ୍ୟବହାର କରୁ, ସେଥିପାଇଁ ବହୁତ ଭଲରେ ସୁସ୍ଥରେ ଅଛୁ।
1: ଆପଣ ତ ବଢିଆ, ଆପଣ ମାନେ ସାର୍ଙ୍କ କାମଟା ଆପଣ କରିଦେଲେ ବୋଧେ ଆଜି, ନାଇଁ କି? ତଥାପି ଆମର ଯେହେତୁ ବିଷୟବସ୍ତୁ ଅଛି ଆଣ୍ଠୁ ଗଣ୍ଠି ବାତ, ଆକୁ ନେଇକି ଆପଣଙ୍କର କ'ଣ ସମସ୍ୟା ଅଛି, ନା ସାର୍ଙ୍କଠୁ କିଛି ବୁଝିବାର ଅଛି, ନା କ'ଣ କହିଲେ ପଚାରିଲେ?
4: ଦେଖନ୍ତୁ ମ୍ୟାଡମ୍, ମୋର ତ କିଛି ସମସ୍ୟା ନାହିଁ, ମୋ ସାନା ତାଙ୍କର ଅଛି, ଆସି 75-80 ବର୍ଷ ତାଙ୍କୁ ବୟସ ହେଲାଣି, ତାଙ୍କର ଆଣ୍ଠୁ ସବୁବେଳେ ଆମେ ବିନ୍ଧା ଚିଟିକା କରୁଛି, କିଛି କାମ ମାନେ ବିଶେଷ କରି ଶୀତ ଦିନ ହେଲେ ବେଶୀ ହେଉଛି। କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି, ଆଣ୍ଠୁ ଗଣ୍ଠି ନ ହବା ପାଇଁ ଆମେ କ'ଣ କରିବା, ଆଣ୍ଠୁ ଗଣ୍ଠି ହବାର ୟାର ମୁଖ୍ୟ କାରଣ କ'ଣ?
0: ଦେଖନ୍ତୁ, ଆଣ୍ଠୁ ଗଣ୍ଠି ହେବାର ଯୋଉ ମୁଖ୍ୟ କାରଣ ଆପଣ ମୋତେ ପଚାରିଲେ, ସେଇଟା ଆକ୍ଚୁଆଲି ଏତେ ସିମ୍ପଲ୍ ନୁହେଁ, ବୁଝିପାରିଲେ, ସେଇଟା ବହୁତ ସାରା କାରଣ ହେଇକି ସେଇଟା ହେଇପାରେ। ଆପଣ ଠିକ୍ରେ ଏକ୍ସରସାଇଜ୍ କରୁନଥିବେ, ଆପଣଙ୍କ ଆଣ୍ଠୁରେ ଆଗରୁ ମାଡ଼ ହେଇଥିବ, ଆପଣଙ୍କ ମାନେ ଖାଇବା ପିଇବା ଠିକ୍ ନଥିବ, ଜୀବନଶୈଳୀ ଠିକ୍ ନଥିବ, ଏଇସବୁ ଜିନିଷରୁ ଆପଣଙ୍କୁ ହେଇପାରେ, କି ଅତ୍ୟଧିକ ଓଜନ ଥିବ, ଆପଣ ଆଣ୍ଠୁଟା ଦରକାରରୁ ଅଧିକ ବ୍ୟବହାର କରୁଥିବେ, ବୁଝିପାରିଲେ, ଏଇସବୁ ଜିନିଷରୁ ଆର୍ଥରାଇଟିସ୍ ଜଲ୍ଦି ହୁଏ। ୟାକୁ ରଖିବାରୁ ଆମେ କ'ଣ କରିପାରିବା? ଯୋଉ ଜିନିଷଟା ଆପଣ କହିଲେ ମୋତେ ଜଷ୍ଟ ପୂର୍ବରୁ କହୁଥିଲେ, ଯେ ଆମେ ଡେଲି ଏକ୍ସରସାଇଜ୍ କରୁଛୁ, ଠିକ୍ରେ ଖା ପିଅ କରୁଛୁ, ଶାନ୍ତିରେ ଅଛୁ, ଏଇସବୁ ହିଁ ଜିନିଷ। ଏକ୍ସରସାଇଜ୍ ହେଉଛି ସବୁଠୁ ସିମ୍ପଲ୍ ଜିନିଷ ଯେଉଁଟା ଆପଣଙ୍କୁ ଫିଟ୍ ଆଉ ଆପଣଙ୍କ ଆଣ୍ଠୁକୁ ଭଲ ରଖିବ। ସବୁବେଳେ ଦିନକୁ ଘଣ୍ଟେ ଏକ୍ସରସାଇଜ୍ କରନ୍ତୁ, କିଛି ନହେଲେ ମର୍ଣ୍ଣିଂ ୱାକ୍ କରନ୍ତୁ, ସୂର୍ଯ୍ୟକିରଣ ମିଳିବ, ଦେହକୁ ଭିଟାମିନ୍ D ମିଳିବ।

0: ଆପଣ ଚାଲିଲେ ଆପଣଙ୍କ ଆଣ୍ଠୁ ଗଣ୍ଠି ସବୁ ଷ୍ଟ୍ରଙ୍ଗ ରହିବ।
1: ଆଉ ସାର୍ ଯେଉଁ ଖାଦ୍ୟରେ କିଛି କଟକଣା ଅଛି ନା, ଖାଦ୍ୟ ସାରା ଯେ କେତେ ଆଣ୍ଠୁ ଗଣ୍ଠି ରୋଗ ହେଉଛି କି?
0: ଦେଖନ୍ତୁ, ସାଧାରଣତଃ ଖାଦ୍ୟରେ ଆପଣ ଯଦି ପ୍ରୋଟିନ୍ ଆସିୟ ଜିନିଷ ଅଧିକ ଖାଉଛନ୍ତି, କିଛି ସମୟ ପୂର୍ବରୁ ଜଣେ ଭଉଣୀ କଲ୍ କରିଥିଲେ ଯେ ୟୁରିକ୍ ଏସିଡ଼, ତ ୟୁରିକ୍ ଏସିଡ଼ ଯଦି ଆମ ଡ୍ୟାମେଜ୍ ମାନେ ୟୁରିକ୍ ଏସିଡ଼ ଦେହରେ ଅଧିକ ବିଲ୍ଡଅପ୍ ହେଉଛି, ଆମର ପ୍ରୋଟିନ୍ ଆସିୟସ୍ ଜିନିଷ ଯେଉଁମାନେ ଅଧିକ ଖାଉଛନ୍ତି ଆମ ବଡ଼ିରେ ଠିକ୍ରେ ମେଟାବୋଲାଇଜ୍ ହୋଇପାରୁନି, ଯଦି ୟୁରିକ୍ ଏସିଡ଼ ଅଧିକ ରହୁଛି ସେଗୁଡ଼ା ଜଏଣ୍ଟରେ ଡିପୋଜିଟ୍ ହେଉଛି, ତାହେଲେ ଆପଣଙ୍କ ଆଣ୍ଠୁଟା ଖରାପ ହେବାର ଚାନ୍ସେସ୍ ବଢ଼ିବ। ତ ସୁଷମା ଖାଦ୍ୟ ଖାଆନ୍ତୁ, ଠିକ୍ ପରିମାଣରେ ଖାଆନ୍ତୁ, ସେତିକି ମୋର ଦେନ୍ ଏନଫ୍।
2: ମାନେ ସିଧା ଭାବରେ କହିବାକୁ ଗଲେ ଆମ ଥାଳିରେ ଭାତ ଅଧିକ ତରକାରୀ କମିଯାଉଛି, ଖୋଲା କଥା ସେଇଟା। ଆକ୍ଚୁଆଲି ଓଲଟା ହେବା କଥା ଯେ ଆମର ତରକାରୀ ଅଧିକ ହେଇଥିବ, ସାଲାଡ୍ ଥିବ ଖାଦ୍ୟରେ।
1: ଦେଖନ୍ତୁ,
2: ହଁ କୁହନ୍ତୁ,
1: ଆଗରୁ ବହୁତ ଲୋକ ଭଲ ଖାଦ୍ୟ ଖାଉଥିଲେ, ପରିଶ୍ରମ କରୁଥିଲେ, ଏବେ ପରିଶ୍ରମ କମ ହେବ।
2: ସେଇ କଥା କହିଲେ ପରା, ଯେହେତୁ ପରିଶ୍ରମ ଯଦି କରିବେ ନାହିଁ ମାନେ ତ ଆପଣ ଏକ୍ସରସାଇଜ୍ କରନ୍ତୁ ଘଣ୍ଟାଟେ, କିଛି ନହେଲେ ଚାଲନ୍ତୁ ସୂର୍ଯ୍ୟ କିରଣରେ।
0: ଆମ ଦେହକୁ ଦେଖନ୍ତୁ ସିମ୍ପଲ, ଆପଣଙ୍କ ଖର୍ଚ୍ଚ ଆପଣ ଯେତିକି ପଇସା କମାଉଛନ୍ତି, ମୋତେ ଦରକାର ମାସକୁ 1000 ଟଙ୍କା, କିନ୍ତୁ ମୋର 2000 ଟଙ୍କା ଆସିଲା, ମୁଁ କମେଇଲି 2000 ଟଙ୍କା, 1000 ଟଙ୍କା ମୋ ଖର୍ଚ୍ଚରେ ଗଲା, ଆଉ 1000 ଟଙ୍କା କ'ଣ କରିବି? ବ୍ୟାଙ୍କରେ ରଖିବି, ସେଭିଂ କରିବି, ଠିକ୍ କଥା। ତ ଆମ ବଡ଼ିକୁ ସପୋଜ୍ ଆମକୁ ଦରକାର 1600 କିଲୋ କ୍ୟାଲୋରି କି 1800 କିଲୋ କ୍ୟାଲୋରି, ମୁଁ 2000 କି 3000 କିଲୋ କ୍ୟାଲୋରି ଖାଇଲି, ବହି ମାନେ ଆମ ଦେହ 1800 କିଲୋ କ୍ୟାଲୋରି ଖର୍ଚ୍ଚ କଲା, ଆଉ 1200 କିଲୋ କ୍ୟାଲୋରି କ'ଣ କରିବ? ବଡ଼ି ଷ୍ଟୋର୍ କରିବ, ସେଇଟା ଚର୍ବିର ଚର୍ବି ଆକାରରେ ଷ୍ଟୋର୍ ହେବ। ସେ ଷ୍ଟୋର୍ ହେଇ ହେଇ ହେଇ ହେଇ କ'ଣ ହେବ? ଦେହର ଓଜନ ବଢ଼ିବ, ଦେହର ଓଜନ ବଢ଼ିଲେ କ'ଣ ହେବ? ଅନ୍ନେସେସରି ଆଣ୍ଠୁ ଉପରେ ପ୍ରେସର ବଢ଼ିବ, ବୁଝିପାରିଲେ।
1: ଆଉ ଗୋଟେ ସାର୍, ଗୋଟେ ମୁଁ ଶୁଣୁଛି ଯେଉଁ ଆଣ୍ଠୁ ଗଣ୍ଠି କୁହନ୍ତି, ଯେଉଁ ଗୋଟେ ଆଣ୍ଠୁରେ ଥାଏ ସେ ଗୋଟେ ରସ, ସେଇଟା ଶୁଖିଲେ ଆଣ୍ଠୁ ଗଣ୍ଠି ବାହାରେ କି?
0: ସେଇଟା ଗୋଟେ କାରଣ, ଯେଉଁଟା ଗୋଟେ ମିସ୍କନସେପ୍ସନ୍, ବୁଝିପାରିଲେ, ଯେ ଆମ ଆଣ୍ଠୁ ଚାରିପଟେ ଗୋଟେ ଲେୟର୍ ଅଛି, ଆଣ୍ଠୁର କ୍ୟାପ୍ସୁଲ୍ ଯେଉଁଟା ଅଛି, ସେଥିରେ ଆମ ଦେହର ଯେଉଁ କୋଷିକା ଅଛନ୍ତି ସେମାନେ ହାଇଲୁରୋନିକ୍ ଏସିଡ଼, ଯେଉଁ ଆମର ଜଏଣ୍ଟ ଫ୍ଲୁଇଡ଼୍ଟା, ସାଇନୋଭିଆଲ୍ ଫ୍ଲୁଇଡ଼୍ ଯେଉଁଟାକୁ ଆମେ କହୁଛୁ, ଯେଉଁ ରସଟା କହୁଛନ୍ତି, ସେଇଟା ଆମ ଦେହ ଅଟୋମେଟିକ୍ ସିକ୍ରେଟ୍ କରୁଥାଏ। ଯେତେବେଳେ ବି ଆମ ଆଣ୍ଠୁରେ ଦରଜ ହୁଏ କି ଆମେ ଆଣ୍ଠୁ ଗୋଡ଼ ମୋଡ଼ିଲା ବେଳେ ଆପଣ ଦେଖୁଥିବେ, ବୟସ୍କ ଲୋକମାନଙ୍କର ଫାଷ୍ଟ କମ୍ପ୍ଲେନ୍ ରହିବ, ସାର୍ ମୋ ଆଣ୍ଠୁ ଫୁଲି ଯାଉଛି ଏ ଜାଗାଟା। ତ ସେଇଟା କ'ଣ ପାଇଁ ଫୁଲୁଛି? ଆମ ଜଏଣ୍ଟ ଫ୍ଲୁଇଡ଼୍, ଆମ ଦେହକୁ ଲାଗୁଛି ଯେ ଆଣ୍ଠୁଟା ଠିକ୍ରେ ଚାଲୁନି, ଲୁବ୍ରିକେସନ୍ ଠିକ୍ରେ ହେଉନି। ଯଦି ଆମର ଦେଖନ୍ତୁ, ଗୋଟେ ଚକାଟେ ଠିକ୍ରେ ବୁଲୁନି କି ଗୋଟେ ଲିଭର୍ଟେ ଠିକ୍ରେ ବୁଲୁନି, ଆମେ କ'ଣ କରୁଛେ? ଗ୍ରିସ୍ ଦେଉଛେ ତାକି ସ୍ମୁଥଲି ବୁଲୁ,
2: ଅଏଲ୍,
0: ଆମ ଦେହ ସେଇ କାମଟା କରୁଛି। ତ ଆମ ଆଣ୍ଠୁକୁ ଯଦି ଲାଗୁଛି, ଆମ ଦେହକୁ ଯଦି ଲାଗୁଛି ଯେ ଆଣ୍ଠୁଟା ଠିକ୍ରେ ବୁଲୁନି, ଦେହ ସିଗ୍ନାଲ୍ ଦେବ ଯେ ଆଣ୍ଠୁ ଚାରିପଟେ ଭଲରେ ଫ୍ଲୁଇଡ଼୍ ସିକ୍ରେସନ୍ ହେଉ, ଭଲରେ ତେଲ ସିକ୍ରେସନ୍ ହେଉ, ଯାହାଫଳରେ ଆଣ୍ଠୁଟା ଠିକ୍ରେ ବୁଲିବ, ବୁଝିପାରିଲେ।
1: ସାର୍ ଆପଣଙ୍କୁ ମୋର ଶେଷ ପ୍ରଶ୍ନ, ଏ ଆଣ୍ଠୁ ଗଣ୍ଠି ରୋଗ ବଂଶଗତ ରୋଗ କି?
0: ଆଜ୍ଞା ଅଛି, ୟାର କିଛି ନା କିଛି ସମ୍ପର୍କ
1: ବଂଶଗତ ରୋଗ କି?
0: ୟାର କିଛି ନା କିଛି ସମ୍ପର୍କ ବଂଶଗତ ସହିତ ବି ଅଛି, ସମସ୍ତଙ୍କୁ ନହେଲେ ବି କିଛି ଲୋକଙ୍କର ଏଇଟା ଅଛି, ଜେନେଟିକ୍ ଇନକ୍ଲିନେସନ୍ ୟା ପ୍ରତି ଅଛି, ବାପାଙ୍କର ଦାଦାଙ୍କର କାହାର ହେଇଥିବ କି ଜେଜେବାପାଙ୍କର ଫ୍ୟାମିଲିଆଲ ଥିବ, ଯଦି ପୁଅକୁ ହେବାର ବି ଚାନ୍ସେସ୍ ଅଛି, ତାଠୁ ଅଧିକ ଲାଇଫ୍ ଷ୍ଟାଇଲ୍ ଉପରେ ମ୍ୟାଟର କରେ।
1: ଆଉ ଗୋଟେ ପ୍ରଶ୍ନ, ଆପଣ ବହୁତ ସୁନ୍ଦର ଉତ୍ତର ଦେଉଛନ୍ତି, ମୋର ସେଥିପାଇଁ ପ୍ରଶ୍ନ ଗୋଟେ ବଢ଼ିଯାଉଛି, ଅପରେସନ କରି ଆଣ୍ଠୁ ଗଣ୍ଠି ରୋଗକୁ ଭଲ କରିହବ କି?
0: ଆଜ୍ଞା ନିହାତି ଭାବେ କରିହବ, ଯଦି ଆଣ୍ଠୁ ଗଣ୍ଠି ଅପରେସନ ତ ସାର୍ ବହୁତ ପରର ଜିନିଷ ରହୁଛି, ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି ଆରମ୍ଭରୁ ଖରାପ ହେବା ବେଳରୁ ଆପଣ ଯଦି ଇଗ୍ନୋର ନକରି ଡକ୍ଟରକୁ ଦେଖେଇଲେ, ୱିଥ୍ ପ୍ରପର୍ ଏକ୍ସରସାଇଜ୍, ଆମେ ଠିକ୍ରେ ବ୍ୟାୟାମ କଲେ, ଠିକ୍ରେ ଖାଦ୍ୟ, ଠିକ୍ରେ ମେଡ଼ିସିନ୍ ଖାଇକି, ସେ ଆଣ୍ଠୁକୁ ଆମେ ଯେଉଁ ଏତେ ଦିନ ଅପେକ୍ଷା କରିକି ଆଣ୍ଠୁ ଖରାପ ହେଉଛି, ହୁଏତ ସେ ଖରାପ ନ ହେବାକୁ ଆମେ ବହୁତ ଦୂର ତକ ଏଡ଼େଇ ପାରିବା। ଗଲା, ଯଦି ଆମେ ବୟସ ଇଜ୍ ନଟ୍ ଏ କଣ୍ଟ୍ରାଇଣ୍ଡିକେସନ୍ ଫର୍ ସର୍ଜରୀ, ଆପଣ 80 ବର୍ଷ ଲୋକ କି 90 ବର୍ଷ ଲୋକ ସେଇଟା ମ୍ୟାଟର କରେନି ଆପଣଙ୍କ ଲାଇଫ୍ ଷ୍ଟାଇଲ୍ ଉପରେ। ଆପଣ 90 ବର୍ଷରେ ଜଣେ ଲୋକ ଭାବନ୍ତୁ, ଗୋଟେ 90 ବର୍ଷରେ ଗୋଟେ ଲୋକ ସେ ଡେଲି ବିଲକୁ ଯାଉଛି, ଘାସ କାଟିକି ଆସୁଛି, 12 ଘଣ୍ଟା ଖଟିକି ଆସୁଛି, ତା ପେସେନ୍ସ ଅଛି, ସେ ସେତିକି ଷ୍ଟ୍ରଙ୍ଗ ଆଣ୍ଡ ଫିଟ୍ ଅଛି, ତାର ସର୍ଜରୀ କରିପାରିବା ନା? ଗୋଟେ 50 ବର୍ଷର ଲୋକଟେ ଅଛି, ସିଏ ଘରୁ ବାହାରକୁ ଗଲାବେଳକୁ ଧଇଁ ସଇଁ ହେଇଯାଉଛି, ତାକୁ ପାଣି ଦରକାର ହେଉଛି, ସେ ତାକୁ ରେଷ୍ଟ ଦରକାର ହେଉଛି, ବୁଝିପାରିଲେ? ତ ବୟସଟା ମ୍ୟାଟର କରେନି, ଆପଣ କେତେ ଆକ୍ଟିଭ ଅଛନ୍ତି, ଆପଣଙ୍କ ବଡି କେତେ ଫିଟ୍ ଅଛି, ସେଇଟା ମ୍ୟାଟର କରେ ସର୍ଜରୀ ପାଇଁ।
1: ଆଉ ଆପଣ ଧନ୍ୟବାଦ।

0: ବହୁତ ସୁନ୍ଦର ପ୍ରଶ୍ନ ଉତ୍ତର ଦେଲେ, ମାଆଙ୍କ ଆଗରେ ପ୍ରାର୍ଥନା, ଆପଣ ସବୁବେଳ ପାଇଁ ସୁସ୍ଥ ଥାଆନ୍ତୁ, ଆପଣ ସୁସ୍ଥ ରହିଲେ ଆମକୁ ସୁସ୍ଥ ରଖନ୍ତୁ, ଏଠି ମାଆଙ୍କ ଆଗରେ ପ୍ରାର୍ଥନା କରି ରହୁଛି,
1: ଆପଣଙ୍କ ଆଶୀର୍ବାଦ ସେମିତି ଲାଗିଥାଉ।
2: ଭାଇ ବଢିଆ ଲାଗିଲା ଆପଣଙ୍କ ସହିତ କଥାବାର୍ତ୍ତା କରିକି। ଆମେ ଏଠି ଅନୁରୋଧ କରିବୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣିବେ, ସାର୍ ବିସ୍ତୃତ ଭାବରେ ଆକୁ ଆଲୋଚନା କରିଛନ୍ତି ଓ ଆମକୁ ବୁଝେଇଛନ୍ତି, ଆପଣ ଆହୁରି ଅଧିକ ଜାଣିପାରିବେ ଆମ କାର୍ଯ୍ୟକ୍ରମ ଶୁଣିଲେ।
0: ଆଜ୍ଞା ହଁ, ମୁଁ ଶୁଣୁଛି, ତାପରେ କରି ରହୁଛି।
2: ଧନ୍ୟବାଦ,
1: ଧନ୍ୟବାଦ, ଧନ୍ୟବାଦ।
3: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
4: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାବ୍ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
3: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। ହ୍ୟାଲୋ, ନମସ୍କାର। ନମସ୍କାର।
5: ହଁ ମ୍ୟାଡମ୍, ନମସ୍କାର।
2: କିଏ କହୁଥିଲେ?
5: ଆଜ୍ଞା, ମୁଁ କଳସ୍ତରୁ ପଞ୍ଚାନନ ପଟ୍ଟନାୟକ କହୁଛି।
2: ପଞ୍ଚାନନ ବାବୁ କେମିତି ଅଛନ୍ତି କହିଲେ?
5: ହଁ ମ୍ୟାଡମ୍, ଭଲ ଅଛି ଯେ, ଆଉ ମୁଁ ତ ସକାଳୁ ଉଠିଲେ ସବୁ ଗଣ୍ଠି ଯାକ ବେଶୀ ପେନ୍ ହେଉଛି, ଚାଲିପାରୁନି, ଉଠିପାରୁନି, ମୁଁ ଗୋଟେ ହ୍ୟାଣ୍ଡିକ୍ୟାପ୍ଟେ ବୁଝିଲି।
2: ଆଜ୍ଞା ଆଜ୍ଞା, ଆପଣ ସାର୍ଙ୍କୁ କୁହନ୍ତୁ ଆପଣଙ୍କର ସମସ୍ୟା କ'ଣ ରହୁଛି, କ'ଣ ଅସୁବିଧା ହେଉଛି, କେବଳ ବିନ୍ଧା ହେଉଛି ନା ଆପଣ କ'ଣ ଆଉ ଜାଣିବାକୁ ଚାହୁଁଛନ୍ତି?
5: ନାଇଁ, ଗୋଡ଼ ହାତ ଖାଲି ଗଣ୍ଠି ଯାକ ବେଶୀ ପେନ୍ ହେଉଛି, ସକାଳୁ ଉଠି ହେଉନି, ଆଉ ଦିନ ଯାକ ଯାହା ଚାଲିବ କି ଜଣାପଡ଼ୁନି, ଆଉ ସକାଳୁ ଉଠି ବୋଲେ ଆଣ୍ଠୁରୁ ଗଣ୍ଠି ଗୋଡ଼ ହାତ ସବୁ ଯାକ ପେନ୍ ହେଉଛି, ବେଶୀ ଉଠି ହେଉନି ଆଉ।
1: ଆଚ୍ଛା, ପଞ୍ଚାନନ ବାବୁ, ଏଇଠି ଗୋଟେ କ୍ୱେଶ୍ଚିନ୍ ପଚାରିବି ଆପଣଙ୍କୁ। ନମସ୍କାର। ଆପଣ ସକାଳୁ ଯେତେବେଳେ ଉଠୁଛନ୍ତି ଆପଣଙ୍କ ଅଣ୍ଟା ପୁରା ଟାଇଟ୍ ଲାଗୁଛି, ବେଡ୍ରେ ପୁରା ଷ୍ଟିଫ୍ ହେଇଯାଉଛି, ଉଠିବାକୁ ଅଧଘଣ୍ଟା ଘଣ୍ଟେ ଲାଗୁଛି?
5: ସାର୍, ମୁଁ ତଳେ ଶୋଉଛି, ମୁଁ ବେଡ୍ରେ ଶୋଉନି।
1: ଆଚ୍ଛା, ମାନେ ସେଇ ତଳୁ ଶୋଇକି ଉଠିଲା ବେଳକୁ ଆପଣଙ୍କୁ ବହୁତ କଷ୍ଟ ହେଉଛି, ଅଣ୍ଟା ଘଣ୍ଟା ଦରଜ ହେଉଛି କି?
5: ନାଇଁ, ଅଣ୍ଟା ନାହିଁ, ଖାଲି ପାଦ ଯାକ, ମୁଁ ଗୋଟେ ଭିନ୍ନକ୍ଷମ ହ୍ୟାଣ୍ଡିକ୍ୟାପ୍ ବୁଝିଲେ କି?
1: ଆଚ୍ଛା,
5: ମୋର ଖାଲି ପାଦ ଯାକ ଆଉ ହାତର କହୁଣି ଡେଣା ବେଶୀ ପେନ୍ ହେଉଛି ଆଉ।
1: ଆପଣ ଯେତେବେଳେ ଫାଷ୍ଟ ଉଠୁଛନ୍ତି ପାଦର ଫାଷ୍ଟ ଷ୍ଟେପ୍ ପକେଇଲା ବେଳକୁ ମାନେ ପୁରା ବହୁତ ପୀଡ଼ା ହେଉଛି, କିନ୍ତୁ ଟିକେ ଚାଲିଲା ପରେ ଟିକେ ବେଟର ଲାଗୁଛି, ଏମିତି ହେଉଛି କି?
5: ଟିକେ
1: ଚାଲିଲା ପରେ ଟିକେ ଫ୍ରି ଲାଗୁଛି।
5: ହଁ ସାର,
1: ଏଇଟା ଆପଣଙ୍କ ସାଧାରଣତଃ ଆଣ୍ଠୁ ପ୍ରୋବ୍ଲେମ୍ କମ୍, ପାଦର ପ୍ରୋବ୍ଲେମ୍ ଅଧିକା, ଯେଉଁଟାକୁ ଆମେ ପ୍ଲାଣ୍ଟାର ଫାସାଇଟିସ୍ ବୋଲି କହିଥାଉ। ତା ଦେହରେ କ'ଣ ହୁଏ ନା, ଆମ ପାଦ ତଳର ଯେଉଁ ମାଂସଟା ଅଛି ନା, ସେଇଟା ଟିକେ ଅଧିକ ଟାଣି ହେଇଯାଏ, ସେଇଟା ଟିକେ ଷ୍ଟିଫ୍ ହେଇଯାଏ। ଆପଣ ଏ ଟ୍ରିଟମେଣ୍ଟ ପାଇଁ ଏଇଟା ଦେଖନ୍ତୁ, ଏଇଟା ବହୁତ ଲୋକଙ୍କୁ ହୁଏ, ଭାରି ଲୋକ ହଉ କି ପତଳା ଲୋକ ହଉ, ସେଥିରେ କିଛି ସମ୍ପର୍କ ନାହିଁ, ବୁଝିପାରିଲେ? ତ ୟାର ଟ୍ରିଟମେଣ୍ଟ ସାଧାରଣତଃ ନନ୍ ସର୍ଜିକାଲ ଥାଏ, ମାନେ ବିନା ଅପରେସନରେ ଗୋଟେ ଅଟୋମେଟିକ୍ ଠିକ୍ ହେଇଯାଏ, ଗୋଟେ ସେଲ୍ଫ ଲିମିଟିଂ କଣ୍ଡିସନ୍ ବୋଲି ଆମେ ଭାଷାରେ କହିଥାଉ। ତା ମାନେ ହେଉଛି ଆପଣଙ୍କର ଅଟୋମେଟିକ୍ ବାହାରିବ, ଅଟୋମେଟିକ୍ ଠିକ୍ ହେଇଯିବ, ବୁଝିପାରିଲେ? ଏହାକୁ ଖାଲି ଟିକେ ରେଷ୍ଟ ଦରକାର, ଆଉ ଟିକେ ଏକ୍ସରସାଇଜ୍ ଦରକାର। ଆପଣ ଡେଲି ଗୋଟେ କାମ କରନ୍ତୁ, ପାଦକୁ ଟିକେ ଷ୍ଟ୍ରେଚିଂ ଏକ୍ସରସାଇଜ୍ କରନ୍ତୁ ଶୋଇଲା ପୂର୍ବରୁ।
5: ନାଇଁ ସାର୍, ସେ ଯେଉଁ ଏକ୍ସରସାଇଜ୍ କହୁଛନ୍ତି ସେଇଟା ମୋ ଦ୍ୱାରା ହେଉନି ସାର୍, ମୁଁ ଚାଲିପାରୁନି, ଯାଇପାରୁନି, ବୁଝିଲି?
1: ଆଜ୍ଞା,
5: ମୋର ବରହମପୁର ଯେଉଁ ଗଞ୍ଜାମ ମାଲିକ ୟୁନିଅନ୍ ନାଇଁ କି?
1: ଆଜ୍ଞା,
5: ସେଇଠି ମୁଁ ନାଇଟ୍ ଡ୍ୟୁଟି କରୁଛି, ବୁଝିଲି?
1: ଆଜ୍ଞା,
5: ମୁଁ ଗୋଟେ ଭିନ୍ନକ୍ଷମ ହେଲେ ବି ମୁଁ ସେ ଡ୍ୟୁଟି କଥା ହେଉଛି।
1: ଆଜ୍ଞା,
5: ହେଲେ ଯୋଉ ଶୋଉଛି 10:11 ଶୋଉଛି, ସକାଳ 5:00 ଉଠୁଛି, 4:00 ଧର ଉଠୁଛି।
1: ଆଜ୍ଞା,
5: ଉଠିବା ଟାଇମ୍ଟା ମୋତେ ବେଶୀ ପେନ୍ ହେଉଛି ଆଉ।
1: ମୁଁ ଜାଣିପାରୁଛି, ସେଟାକୁ ପ୍ଲାଣ୍ଟାର ଫାସାଇଟିସ୍ ବୋଲି କୁହନ୍ତି। ଆପଣ ଏଥିପାଇଁ ସବୁବେଳେ କ'ଣ କରନ୍ତୁ ନା, ଦିନରେ ଗୋଟେ ନରମ ଚପଲ ୟୁଜ୍ କରନ୍ତୁ।
5: ନାଇଁ, ଚପଲ ମୁଁ କେବେ ବି ବ୍ୟବହାର କରୁନି, ଖାଲି ପଦାଉଛି କେଉଁ ଗାଁ ଗଣ୍ଡା ଯିବି ନହେଲେ ବାହାରକୁ ଯିବି, ଚପଲ ବ୍ୟବହାର କରୁଛି,
1: ନହେଲେ
5: ଚପଲ ବ୍ୟବହାର କରୁନି, ମୁଁ ତ ପଦାକୁ ଯାଉନି।
2: ବାତର
1: ଯୋଉ ଲକ୍ଷଣ ଆପଣଙ୍କର ରହୁଛି, ଫାଷ୍ଟ ଜିନିଷ ତ ହେଉଛି ଆପଣଙ୍କ ଦରଜ ହବ, ସ୍ୱେଲିଂ ହବ,
2: ଫୁଲିଯିବ,
1: ଆଣ୍ଠୁ ଫୁଲା ରହିବ, ଦରଜ ହବ, ଯେମିତି ଆପଣଙ୍କୁ ବୁଝିଲି ବସିକି ଉଠିବାଟା

0: କଷ୍ଟଦାୟକ ରହିବ। ଚାଲିବାଟା ସାଧାରଣତଃ ଟିକେ 5-10 ମିଟର ଚାଲି ଦେଉଛି, ତାପରେ ଚାଲିଲା ବେଳକୁ କଷ୍ଟ ହେଉଛି, ବସିକି ଉଠିପାରୁନି, ଚକା ମାଡ଼ିକି ବସିପାରୁନି, ସିଡ଼ି ଚଢ଼ା ଉଠା କରିପାରୁନି, ଏଇଗୁଡ଼ା ସାଧାରଣତଃ ସିମ୍ପଟମ୍ ରହୁଛି ଯେ ଆର୍ଥରାଇଟିସ୍ର।
1: ତ ନର୍ମାଲି ଚାଲି ମାନେ ଆମେ ଯଦି ପରିଶ୍ରମ କଲେ ଚଲାବୁଲା କଲେ ଆଣ୍ଠୁ କାଟୁଛି, କିନ୍ତୁ ଏଇଟାରେ ଫୁଲାଟା ଗୋଟେ ରହୁଛି।
0: ଦେଖନ୍ତୁ ଆପଣ ଯେତେବେଳେ
1: ହଠାତ୍ ଆମେ ଜାଣିପାରିବାନି ନା, ପରିଶ୍ରମ ଟିକେ କଲେ ଆମେ କାଟୁଛି ବୋଲି ଭାବି ଦେଉଛେ।
0: ଏଇଟା ଗୋଟେ ଦିନର ପ୍ରୋବ୍ଲେମ ନୁହେଁ, ଆପଣ ମାଡ଼ ହେଲା ଏଇଟା ଧୀରେ ଧୀରେ ଧୀରେ ଧୀରେ ଆଗ୍ରାଭେଟ୍ ହେଇଯିବ,
1: ବଡି ବଡିକି ଯିବ।
0: ଆଉ ଏଇଟା ଏଇ ଯେଉଁ ଚେଞ୍ଜେସ୍ ହେଉଛି ଗୋଟେ ଦିନରେ ଚେଞ୍ଜ ହେବନି, ଇଟ୍ ଟେକ୍ସ ମନ୍ଥସ୍ ଟୁ ଇୟର୍ସ, ମାସ ମାସ ଧରିକି ବର୍ଷ ବର୍ଷ ଧରିକି ଏ ପ୍ରୋବ୍ଲେମଟା ରହିବ। ଯେଉଁ ବି ପେସେଣ୍ଟ ଆସୁଛି ଆମ ପାଖକୁ, ସେ କେବେ କହୁନି ଯେ ସାର୍ କାଲିଠୁ ମୁଁ ଆଣ୍ଠୁଟା ବିନ୍ଧୁଛି, ସେ କହୁ ସାର୍ ମୋର 6 ମାସ ହେଲା ଆଣ୍ଠୁ ବିନ୍ଧୁଛି କିନ୍ତୁ ଭଲ ହେଉନି। ଲଙ୍ଗ ଷ୍ଟାଣ୍ଡିଂ ପେନ୍, ସେଇଥିରୁ ଆପଣ ଜାଣିବେ ଯେ ଦିସ୍ ମାଇଟ୍ ବି ଆର୍ଥରାଇଟିସ୍।
1: ବାସ୍ ଜାଣିପାରିଲେ ଆପଣ?
2: ହଁ ଜାଣିଲି। ଯୋ ବୟସ ହେଲେ ଆଣ୍ଠୁ ଯୋ ପେନ୍ ହେଉଛି ସେଇଟା ବି କ'ଣ ବାତର ଲକ୍ଷଣ?
1: ବଢ଼ିଆ କଥା,
0: ଭଲ କ୍ୱେଶ୍ଚିନ୍ଟେ ପଚାରିଲେ ମା। ଦେଖନ୍ତୁ ବୟସ, ଆମର ବୟସ ହେଲେ ଯେମିତି ଆମ ଚୁଟି ଧଳା ହେଉଛି, ତ ସେମିତି ଆମେ ବୟସ ହେଲେ ଆମର କାର୍ଟିଲେଜ୍ ବି ଯେତେ ଇଲାଷ୍ଟିସିଟି ଥାଏ ସେତେ ଇଲାଷ୍ଟିକ୍ ରହେନି, ଧୀରେ ଧୀରେ କମି କମି ଯାଏ। କାଟିଲେ ଚେଞ୍ଜେସ୍ ଯେଉଁଟା ହୁଏ ସେଇଟା ବୟସ ହେଲେ ସମସ୍ତଙ୍କୁ ହେବ, କିନ୍ତୁ ସମସ୍ତଙ୍କୁ ଆର୍ଥରାଇଟିସ୍ ହେବ ବୋଲି ମାନେ ନାହିଁ। ମୋର ଦେନ୍ ଯଦି 60 ଇୟର୍ସ ଆମେ ଦେଖିବା, ଆରାଉଣ୍ଡ 40-50% ଲୋକଙ୍କୁ ଆର୍ଥରାଇଟିସ୍ ହେବ, ଆଉ 40-50% ଲୋକଙ୍କୁ ଆର୍ଥରାଇଟିସ୍ ହୁଏ ନାହିଁ। ତାଙ୍କ କାଟିଲେଜ୍ ଧୀରେ ଧୀରେ ଡ୍ୟାମେଜ୍ ହୁଏ, ଇନଇଲାଷ୍ଟିକ୍ ହେଇଯାଏ, କିନ୍ତୁ ତା ମାନେ ନୁହେଁ ଯେ ତାଙ୍କୁ ଆର୍ଥରାଇଟିସ୍ ହେବ। ଆପଣ ଦେଖିଥିବେ ଆମ ପୂର୍ବପୁରୁଷମାନଙ୍କର କି ଦାଦା କି ଜେଜେଙ୍କ ଅମଳର ସେମାନଙ୍କ ଲୋକ, ଏଇ ଜଷ୍ଟ ପୂର୍ବରୁ ଆମେ ଯେମିତି କଲ୍ରେ କଥା ହେଉଥିଲେ, ତାଙ୍କ ଜେଜେମା ତାଙ୍କ ମା ନିଜେ 80 ବର୍ଷରେ ବି ଚାଲୁଛନ୍ତି, କାହିଁକି? କାରଣ ତାଙ୍କ କାଟିଲେଜ୍ ଭଲ ଥିବ। ବୟସ ଅଧିକ ହେଇଗଲା ମାନେ ନୁହେଁ ଯେ ଆର୍ଥରାଇଟିସ୍ଟା ନିଶ୍ଚୟ ହେବ, ବୁଝିପାରିଲେ?
1: ରହିଲୁ, ଧନ୍ୟବାଦ। ଏବେ ଯେଉଁ ଆମେ କଥା ହେଉଥିଲେ, ସେ କହିଲେ ଯେ ଶୀତ ହେଲେ ତାଙ୍କୁ ଅଧିକ କଷ୍ଟ ହେଉଛି, ତ ତାମାନେ ଆମର ଯେଉଁ ବେଦନା ଉପରେ ବା ଏଇ ଯେଉଁ କଷ୍ଟ ଉପରେ ପାଣିପାଗର କିଛି ପ୍ରଭାବ ରହୁଛି?
0: ସାଧାରଣତଃ ନଥାଏ, ସାଧାରଣତଃ ସେମିତି କିଛି ପ୍ରଭାବ ନଥାଏ।
1: ପ୍ରାୟତଃ ଶୀତ ଦିନ ଆସିଲେ ସମସ୍ତେ
0: କୁହନ୍ତି ଥଣ୍ଡା ପଡ଼ିଲେ ଟିକେ ଦେହଟା କଷ୍ଟ ହେଉଛି, କାରଣ ଆମେ ଟିକେ କ'ଣ ନା ଆମ ଏନର୍ଜି ଟିକେ ଡାଉନ୍ ହେଇଯାଏ।
1: କହିଲେ ଯେଉଁ ଯଦି ଲଙ୍ଗ ଟାଇମ୍ ପାଇଁ ଯଦି ଆମର ବିନ୍ଧାଟା ରହୁଛି, ତାପରେ ଆମେ ଜାଣିବା ଯେ ସେଟା ଆଣ୍ଠୁ ବାତକୁ ଯାଉଛି କି କ'ଣ, ତାହେଲେ ଆମେ କେବେ ଡାକ୍ତରଙ୍କୁ ଦେଖେଇବା? କେତେ କଷ୍ଟ ହେଲେ ଆମେ ଡାକ୍ତରଙ୍କ ପାଖକୁ ଯିବା? ଏମିତି ତ ଗୋଟେ ଦିନ ବିନ୍ଧିଲେ ତ ସାଧାରଣତଃ ଯାଆନ୍ତିନି, ବା ବିଲକୁଲ ଯାଆନ୍ତିନି ଡକ୍ଟରଙ୍କ ପାଖକୁ।
0: ସେମିତି କିଛି କଟ୍ ଅଫ୍ ପିରିୟଡ୍ ନାହିଁ, ଆପଣଙ୍କର ମୋତେ ଯେତିକି କଷ୍ଟ ହେଉଛି ଆପଣଙ୍କୁ ସେତିକି କଷ୍ଟଟା ଆପଣଙ୍କ ପାଇଁ କିଛି ନ ହେଇଥାଇ ପାରେ, କି ଆଉ ଜଣଙ୍କ ପାଇଁ ବହୁତ କିଛି ହେଇଥାଇ ପାରେ। ତ ଯଦି ଆପଣଙ୍କୁ ଲାଗୁଛି ଯେ ଆଜି ଆଣ୍ଠୁ ବଥା ହେଲା,
1: ମାନେ ମୁଁ କହିଥିଲି ଯେ କ'ଣ ଏମିତି ଲାଗିଲେ ଡକ୍ଟରଙ୍କ ପାଖକୁ ନିହାତି ଭାବରେ ପଳାଇଲେ ଭଲ, ପ୍ରଥମରୁ ଆମେ ଚିକିତ୍ସାଟା କରିଦେଇପାରିବା।
0: ନାଇଁ, ସିମ୍ପଲ ସବୁବେଳେ ଦେଖନ୍ତୁ ଆଣ୍ଠୁ ଗଣ୍ଠି କଥା ସେମିତି ତ କିଛି ନାହିଁ କି କେଉଁ ବହିରେ ବି ଲେଖା ହେଇନି ଯେ ପେନ୍ 3 ଦିନରୁ ଅଧିକା ହେଲେ ଡାକ୍ତର ଦେଖିବା ନେସେସରୀ, 5 ଦିନରୁ ଅଧିକା ହେଲେ ଡାକ୍ତର ଦେଖିବା ନେସେସରୀ, ସେମିତି ବୋଲି କିଛି ନଥାଏ। ବଟ୍ ଜିନିଷ ହେଉଛି, ଆପଣ ଦେଖନ୍ତୁ, ଯଦି ମୋତେ ଲାଗୁଛି ଯେ ପେନ୍ଟା ମାନେ ସାଧାରଣ, ଦେଖନ୍ତୁ ଆପଣଙ୍କୁ କେବେ ମାଡ଼ ହେଇଥିବ, କ'ଣ ହେଇଥିବ, କେବେ ପବନ ଅଟକିଥିବ, ଆପଣଙ୍କୁ ଲାଗିବ ଯେ ଆରେ ପେନ୍ଟା ଏମିତି ହେଇଥିଲା, ହଁ 2 ଦିନ ହେଲେ ଠିକ୍ ହେଇଯିବ, ଲାଗୁଛି ଏଇଟା ଠିକ୍ ହେଉନି କିନ୍ତୁ ସବୁବେଳେ ରହୁଛି, ରାତିରେ ବାରମ୍ବାର ପେନ୍ ହେଉଛି କି ଦିନରେ ଅଧିକ ଟିକେ ଚାଲିଦେଲା ପରେ ପେନ୍ ହେଉଛି, ତ ଏଇ ଏଇସବୁ ଜିନିଷରେ ମୋ ମତରେ ଟିକେ ଡକ୍ଟରଙ୍କୁ ଦେଖେଇବାଟା ବେଟର୍ ରହିବ।
1: ଆପଣ ତ ପ୍ରାୟ ଆର କାରଣ ଲକ୍ଷଣ ଆଉ ଉପଚାର ବିଷୟରେ ଆମେ କଥାବାର୍ତ୍ତା କଲେ, ତଥାପି ଶେଷରେ ଆମ ଶ୍ରୋତାବନ୍ଧୁମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ଦେଖନ୍ତୁ, ଏଇଟା ଗୋଟେ ମାଇଣ୍ଡରେ ଆପଣଙ୍କୁ ରଖିବାକୁ ପଡ଼ିବ, ଅଷ୍ଟିଓ ଆର୍ଥରାଇଟିସ୍ର କ୍ୟୁର ଅଛି, ପ୍ରିଭେନ୍ସନ୍ ନାହିଁ। ତ ଏଇଟା ଗୋଟେ ନଟ୍ ଏକ୍ଜାକ୍ଟଲି ତ ମାନେ ବୟସ ଜନିତ ରୋଗ ବୋଲି କୁହାଯାଇପାରିବନି, ବଟ୍ ହଁ କିଛି ହଦ୍ ତକ୍ ଏଇଟା ଟିକେ ଓଲ୍ଡ ଏଜ୍ ପିପୁଲ୍ ମାନଙ୍କୁ ଟିକେ ଦେଖାଯାଏ, ବୁଝିପାରିଲେ? ତ ଆମେ କ'ଣ କରିପାରିବା ୟାକୁ ୟାକୁ ରୋକିପାରିବାନି, ଆମେ ଏଇଟା ହେବ ଏଇଟା ରୋକିପାରିବାନି। କ'ଣ କରିପାରିବା ଆମେ, ଏ ଯେଉଁ ଡ୍ୟାମେଜ୍ଟା ହେଉଛି, ଯେଉଁ କ୍ଷୟଟା ହେଉଛି, ତାକୁ ଆମେ ସ୍ଲୋ କରିଦେଇପାରିବା, ଯାହାଫଳରେ ଯେଉଁ ସର୍ଜରୀଟା ଆମକୁ ଦରକାର ପଡ଼ିବ ସେଟା ଯେଉଁଟା 50 ବର୍ଷରେ ଦରକାର ହେଉଛି, ହୁଏତ ଆମେ ଯଦି ଭଲରେ ରହିଲେ ସେଟା 90 ବର୍ଷକୁ ଦରକାର ପଡ଼ିବ, ହୁଏତ 90 ବର୍ଷ ବେଳକୁ ଆମେ ନଥାଇପାରିବା। ଭଲରେ ଖାଆନ୍ତୁ, ଏକ୍ସରସାଇଜ୍ ପାଇଁ ନିଜ ଧ୍ୟାନ ଦିଅନ୍ତୁ, ନିଜ ବଡିକୁ ଫିଟ୍ ରଖନ୍ତୁ,
1: ସେତିକି ହେଲା। ଆପଣ ଆସିଲେ, ଶ୍ରୋତାବନ୍ଧୁମାନଙ୍କର ପ୍ରଶ୍ନର ଉତ୍ତର ଦେଲେ, ପରାମର୍ଶ ଦେଲେ, ତା ସହିତ ଏ ବିଷୟରେ ଅନେକ ବିସ୍ତୃତ ଭାବରେ ଆମକୁ ପ୍ରାଞ୍ଜଳରେ ବୁଝାଇ ଦେଲେ। ଆକାଶବାଣୀ ବ୍ରହ୍ମପୁର।

0: ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ୍ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

0: ଶ୍ରୋତାବନ୍ଧୁ ନମସ୍କାର, ଆରମ୍ଭ କରୁଛୁ ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମର ପ୍ରଥମ ଭାଗ। ଉପସ୍ଥାପନାରେ ମୁଁ ସଂସ୍କୃତି ପଟ୍ଟନାୟକ। ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀରର ଫୋନ୍ ଇନ୍ କାର୍ଯ୍ୟକ୍ରମ। ହଁ ପଙ୍କଜ ଭାଇ, କେନ୍ତା ଅଛ? ଖରା ତ ଜୋର ହଉଛେ। ଗରମ କେ ଆମେ ଚାହିଁଲେ କମେଇ ପାରମା, ଗଛ ପତ୍ର ଲଗାମା, ଯଦି
1: ବଡ଼ ବଡ଼ ଗଛ କାଟି ଦେଲେ ଛୁଆ ଛୁଆ ଗଛ ଲଟା ବାଲି
0: ଠିକ କହୁଛ।
1: ଆଜି ଘରର ବାଡି ବାଡିରେ ଯାହା ହେବା ନ, ଆର ଘର ମାନଙ୍କ ଆଜି ଲୋକ ଘର ବନାବାର ଲାଗି କାଟି ଦଉଛନ।
0: କେନ୍ କଥା ଚିତ୍ର ଗୀତ ଶୁଣବ?
1: ନାମ ର ଚିଠି ଆଇ ହେ।
0: ଆଚ୍ଛା, ଆଉ ଘରେ ସମସ୍ତେ ଭଲ ଅଛନ୍?
1: ହଁ ପୁରା ଭଲ ଅଛନ୍। ନାନୀ
0: ଶୁଣ ତୁମ ପସନ୍ଦର ଗୀତ।

0: ହ୍ୟାଲୋ,
1: ହ୍ୟାଲୋ।
0: ଆକାଶବାଣୀ ବଲାଙ୍ଗୀରର ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ଆପଣଙ୍କ ଫୋନ୍ ଲାଗିଛି।
1: ନାନୀ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ଯଶୋବନ୍ତ ପାଇ କହୁଥିଲି ବରଗଡ଼ ଜିଲ୍ଲା ନୁ। ନାନୀ
0: ଭାଇ କେନ୍ତା ଅଛ?
1: ଭଲ ଅଛେ ନାନୀ।
0: ତମର ତ ପ୍ରାୟ କଲ୍ ସବୁଥର ସ୍ଥାନ ପାଉଛେ ଭଳିଆ ଲାଗୁଛେ।
1: ନାଇଁ ନାନୀ, ଆପଣ ଯେନ୍ ଥର ଥିଲେ କି ନାଇଁ, ତାପରେ ଆମ ରତ୍ନମୟ, ତାପରେ ରାଜୀବ, ତାପରେ ଯେ ଏଇଟା ତାମାନେ ଫେର୍ ଲାଗିଛି।
0: ଆଚ୍ଛା ଆଚ୍ଛା,
1: ଟିକେ ଡିଷ୍ଟାନ୍ସ ଟିକେ ରଖିକରି ତାମାନେ କଲ୍ କରୁଛେ ନାନୀ।
0: ଠିକ ନା, ଅନ୍ୟ ଶ୍ରୋତା ବନ୍ଧୁ ମାନେ ସୁଯୋଗ ପାଇବେ।
1: ହଁ ହଁ ହଁ,
0: ଆଉ କାଣା କାଣା ଚାଲିଛି?
1: କପଡ଼ା ବୁନା ବୁନି ଚାଲିଛି ନାନୀ।
0: ଏଇଟା ଟିକେ କମି ଥିବା।
1: ହଁ, ଏଇ ଖରା ଦିନ କେ ନାନୀ କାଣା ହେସି, ଗରମ ଟିକେ ଲାଗ୍ସି ଯେତେ, ତାମାନେ ଆମ

0: କୁଲର କୁଲର ଚଲାଲେ ଭିଲ ଉପର ତା ଟିକେ ତାମାନେ ଟିକେ କାମଟା ଧିମେଇ ଯାଇସି,
1: ଗରମରେ ବେଶୀ କାମ କରି ନାଇଁ ହୁଏ, କିନ୍ତୁ ବୁଣବାକେ ତ ପଡ଼ବା।
0: ହଁ,
1: ବର୍ଷା ହଉ ଖରା ହଉ, ଯେତିକି କୋଟା ମାନେ ଆପଣଙ୍କର ଅଛେ ବୁଣବାଟା ଆପଣ ନିହାତି ବୁଣସନ୍ ନାଇଁ?
0: ହଁ ନାନୀ, ହଁ ନାନୀ, ମାସେକେ 10 ଖଣ୍ଡ ନାନୀ।
1: ଆଚ୍ଛା, ଯେନ୍ ଡିଜାଇନ ଏବେ ବୁଣିଲେ ଫେର ଆର ମାସ ସେ ଡିଜାଇନ ବୁଣିବେ କି ଅଲଗାଟା ବୁଣିବେ?
0: ସେଟା ଚେଞ୍ଜ ହେଇଯାଇଛି ନାନୀ, ଅଲଗା ଅଲଗା ହେଇଯାଇଛି। ଆମେ ଗୋଟେ ରିଲ୍ କରୁଛୁ, ସେଠି 30 ଖଣ୍ଡ ବାହାରୁଛି, 30 ଖଣ୍ଡ ତକ ନାନୀ ଗୋଟେ ଡିଜାଇନ ହେଇଛି।
1: ଆଚ୍ଛା,
0: ତାପରେ ଆର ଥର ଦୁସରା ଫେର ରିଲ୍ ଲଗାଲେ ଫେର ଡିଜାଇନ ଗୁଡାକ ଚେଞ୍ଜ ହେଇଯାଇଛି ନାନୀ।
1: କହୁନ ଆଜି କେନ କଥା ଚିତ୍ର ଗୀତ ଶୁଣବେ?
0: ଆଜି ଦିଲୱାଲେ ରଜେନ୍ସି ବିଲ୍ ଗୀତଟେ ଦେଇଦେବେ ନାନୀ,
1: ଯେକୌଣସି ଗୀତ।
0: ହଁ ନାନୀ,
1: ଠିକ ଅଛି।
0: ଏଇଟା ବିଶେଷ କରି ଆମର କୁମାରୀ ଗାଁର କିଶୋର କଟାର ଆଉ ଅନ୍ୟାନ୍ୟ ଭାଇମାନଙ୍କୁ ତାମାନେ ଏଇ ଗୀତଟା ଡେଡିକେଟେଡ।
1: ତମ ପସନ୍ଦର ଗୀତ ତମ ରେଡିଓ ସେଟ୍ କୁ ଆମେ ପହଞ୍ଚାଉଛୁ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀରର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ, ନମସ୍କାର।
0: ନମସ୍କାର ଆଜ୍ଞା, କିଏ କହୁଥିଲେ? କାଣା କରସନ୍ ଆପଣ? କେନ୍ଦୁପତ୍ର ଫଡ଼ି ରଖିଛନ୍? କେତେ ଦିନ ତ କେନ୍ତା ପତ୍ର ଶୁଖା ହେସି ଆଜ୍ଞା?
1: ସାତ ଦିନ ଗୁଟେ ରଖା ହେସି ଆଜ୍ଞା। ଆଜ ଗୁଟେ ଦିନ ତୁଲଲେ ସେଟା ସାତ ଦିନ ଫିଲ୍ଡ ରହିବା।
0: ହଁ,
1: ତାପରେ ସେଟାକେ ଲାଇଟ୍ ପୁଲଦେଇକିରି ଫଡ଼ିକେ ଢୋକାବାର ତ ସେଟା କରାଯାଏସି।
0: ଆଚ୍ଛା, ଖାଲି ଖରା ମାସରେ ବୋଧେ ଶୁଖାଯାଏସି?
1: ଆଜ୍ଞା ଆଜ୍ଞା।
0: ଅନ୍ୟ ଦିନରେ ତ ନାଇଁ ଶୁଖାଯାଏ? ନାଇଁ
1: ନାଇଁ ନାଇଁ ନାଇଁ ହେଇପାରେ,
0: ପ୍ରଚଣ୍ଡ ଖରା ଦରକାର ଶୁଖବାର ଲାଗି।
1: ଆଜ୍ଞା ଆଜ୍ଞା।
0: ଆଗରୁ ଫୋନ୍ କରିଥିଲେ?
1: ହଁ ଆଜ୍ଞା, ମୋ ଫୋନ୍ ପ୍ରାୟ ଲାଗ୍ସି।
0: ଆଉ ଘରେ କିଏ କିଏ ଅଛନ୍ କହୁନ୍?
1: ଘରେ ପୁଅ ବୋହୁ ଅଛନ୍, ନାତୁଣୀ ଦେ, ଆଉ ମୋ ସ୍ତ୍ରୀ।
0: ସମସ୍ତେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍? ଆଜ୍ଞା
1: ଆଜ୍ଞା ଆଜ୍ଞା, ସମସ୍ତେ ଶୁଣୁଛନ୍ ଆଜ୍ଞା।
0: ବହୁତ ଖୁସିର କଥା ଆପଣମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍। କେନ୍ କେନ୍ କାର୍ଯ୍ୟକ୍ରମ ଭଲ ଲାଗ୍ସି କହୁନ୍?
1: ସବୁ କାର୍ଯ୍ୟକ୍ରମ ଟିକେ ଟିକେ ଶୁଣୁଛି, ସବୁ ଭଲ ଲାଗ୍ସି।
0: ଆଚ୍ଛା, ବେଶୀ ସମୟ ନାଇଁ ପାଉଥିବେ ଶୁଣବାର ଲାଗି?
1: ନାଇଁ କମ୍ ଟିକେ, ମୁଁ ଦୁଇପହରେ ଟିକେ ଶୁଣୁଛି, ସନ୍ଧ୍ୟା ଟିକେ ଶୁଣୁଛି।
0: ଆଜ୍ଞା ଆଜ୍ଞା। ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ କହୁନ୍?
1: ଏ ସୁନା ପଞ୍ଜୁରୀ ଗୋଟେ ଚଲ ଆଜ୍ଞା।
0: ଶୁଣୁନ୍, ଆପଣଙ୍କ ପସନ୍ଦର ଗୀତ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀରର ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ଆପଣଙ୍କ ଫୋନ୍ ଲାଗିଛି।
1: ହଁ ନାନୀ ନମସ୍କାର, ମୁଇଁ ସତ୍ୟ ବର୍ଷା କହୁଛେ, ବଘାପାଲି ବଲାଙ୍ଗୀର ଜିଲ୍ଲାରୁ।
0: କାଣା କରସନ୍ ଭାଇ?
1: ଚାଷ କାମ କରସନ୍। ଆମେ
0: କାଣା କାଣା ଚାଷ କରସନ୍?
1: ଧାନ ଚାଷ ନାଇଁ ନା, ଆରୁ କିଛି ନାଇଁ କରବା, କାମ ଘର କାମ ଜମି ଚାଲିଛେ।
0: ଚାଷ ଛଡା ଆଉ କିଛି ଆପଣ ନାଇଁ କରନ୍? ନାଇଁ
1: ତମେ ପରିବା କରସନ୍? ପାତଲଘଣ୍ଟା, ବାଇଗଣ, ଭେଣି ଭଣା
0: ବଜାରରେ ବିକ୍ରି ହେଲା ବାଗିର ବାହାରୁଛେ।
1: ହଁ ବାହାରୁଛେ,
0: ପାଣିର ସୋର୍ସ କିଛି ନାଇଁ
1: ନାଇଁ
0: ଭଲସେ ପାଣି ସେଥିଲାଗି ତ କହିଲି। ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ?
1: କୁମାର ସାନୁ ଗାଇଥିବା
0: ଠିକ ଅଛି, ଶୁଣୁନ ଆପଣଙ୍କ ପସନ୍ଦର ଗୀତ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ମୁଁ ନାପଣ୍ଡା କୋଟିଲା କନକରେ ଜଗତସିଂହପୁର କହୁଥିଲି।
0: କେନ୍ତା ଅଛନ୍ ଆପଣ?
1: ମୁଁ ତ ପୁରା ବିନ୍ଦାସର ଚାଷ ମାଆଶାଳାଙ୍କ ଆଶୀର୍ବାଦରୁ ଆପଣ ବିନ୍ଦାସ ଥାଆନ୍ତୁ, ଖୁସିରେ ଥାଆନ୍ତୁ, ସୁସ୍ଥରେ ଥାଆନ୍ତୁ। ମାଆଶାଳା ଆପଣ ମନ୍ଦ ଗୋଟେ ରଖିଥାନ୍ତୁ, ଯାହା ହଉ ଆପଣ ଏ ମାସରେ ଯାହା ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ହେଇଗଲି ଆଉ।
0: ଆଉ ଗରମ କେମିତି ହଉଛି ଆପଣଙ୍କ ଆଡ଼େ
1: କୁହନ୍ତୁନି ମ୍ୟାଡମ୍? ଗରମ ତ ପ୍ରବଳ ପକଉଛି, ମଝିରେ ଦି ତିନି ଦିନ ଟିକେ ବର୍ଷା ହେଲା, କାଳ ବୈଶାଖୀ ବର୍ଷା ଟିକେ ପ୍ରକାର ଲାଗିଲା, ପୁଣି ବୁଧବାର ଷ୍ଟାର୍ଟ ହେଇଯାଇଛି ଆଜି ତିନିଦିନ। ଏତେ ଗରମ ହଉଛି ଘରେ ପଶିଛନ୍ତି, ତଥାପି ପ୍ରଥମ ଆଠ ପାଖରେ ଅଛି, ଟିକେ ତିନିଟା ଚାରିଟା ଟିକେ ଥଣ୍ଡା ଲାଗୁଛି ଟିକେ ଆଉ। ଶୁଣନ୍ତୁ ମ୍ୟାଡମ୍, ଇଏ ତ ଆମେ ନିଜେ କରିବେ, କାହିଁକିନା ଆମେ ଜଙ୍ଗଲ ସଫା କଲେ, ତାକୁ ପଦା କରିଦେଲେ, ମାଟି ଘର ସବୁ ଭାଙ୍ଗିକି କୋଠାରେ କଲେ, ଫ୍ରିଜ ଏସି କୁଲର ବ୍ୟବହାର କଲେ, କଳକାରଖାନା ବ୍ୟବହାର କଲେ, ଗାଡିଗୁଡା। ଦେଖନ୍ତୁ ମ୍ୟାଡମ୍, ପ୍ରତ୍ୟେକ ଜିନିଷର ଗୋଟେ ସୀମାରେଖା ଟଣା ହେଇଥାଏ, ଅତି ଭଲ ନେଇକି ଅତି କର, ଆମେ ଯାହା ବି କରିବା ଗୋଟେ ବାଲାନ୍ସ ରଖି ଯଦି ସବୁକିଛି କାମ କରିବା, ନିଶ୍ଚିନ୍ତ ଜୀବନରେ ଖୁସି ପାଇବା, ସୁଖ ପାଇବା, ଯାହାକି ଆଜି ଆମେ ଏମିତି ଦଶା ଭୋଗିନଥାଏ। କାହିଁକିନା ଆମେ ସବୁ କଣ କଲେ ନିଜ ସୁବିଧା ପାଇଁକି ସବୁ

0: କିଛି ନିଜର ଅସୁବିଧାଟା ଟାଣି ଆଣୁଛେ, ସୁବିଧା ଦେଖିଲା ବେଳକୁ ଅସୁବିଧା ହଉଛି ଆଉ। କାହିଁକିନା ଜୀବନର ସୁବିଧାଟା ମଣିଷ ଚାହାନ୍ତି, କିନ୍ତୁ ଆମେ ଯୋଉ ସୁବିଧାଟା କରୁଛେ ଆମର କେତେ ଅସୁବିଧା ହଉଛି ଭବିଷ୍ୟତ ପାଇଁ ସେଇଟା ଆମେ ଚିନ୍ତା କରୁନା। ଆଜି ପାଇଁ ଚିନ୍ତା କରୁଛେ, ଦେଖିଲା ବେଳକୁ ଆମ ଭବିଷ୍ୟତ ଏତେ ଅସୁବିଧା ଯାହାକି ହେଲେ ଲୋକ ପାଖରେ ଧନ ଅଛି, ବ୍ୟାଙ୍କ ବାଲାନ୍ସ ଅଛି, କିନ୍ତୁ ଲୋକଙ୍କ ମୁହଁରେ ନା ଟିକେ ହସ ଅଛି ନା ଟିକେ ଶାନ୍ତି ଅଛି। ଆଉ ଗୋଟେ ଲକ୍ଷ୍ୟ କରିବା କ'ଣ, 20-30-40 ବର୍ଷ ତଳେ ପଳାନ୍ତୁ, ଲୋକଙ୍କର ଧନ ନଥିଲା, ଅଭାବ ଥିଲା, କିନ୍ତୁ ଲୋକ ଶାନ୍ତିରେ ଥିଲେ, ଯୋଉ ଗଣ୍ଡିଆ ଖାଉଥିଲେ ଶାନ୍ତିରେ ଖାଉଥିଲେ, ନା ସେଟା ଭଲ ପାଇ ଭାଇଚାରା ଥିଲା, ସେ ଖୁସିରେ ଲୋକ ରହୁଥିଲେ। କାହିଁକିନା ସେତେବେଳେ ମାଟି ମା ଥିଲା, ଜଙ୍ଗଲ ଥିଲା, ବୃକ୍ଷ ଦେବତା, ଏବେ ମାଟି ମା ବଦଳେ କଂକ୍ରିଟ ମମି, ବୃକ୍ଷ ଜଙ୍ଗଲ ବଦଳେ କଂକ୍ରିଟ ଜଙ୍ଗଲ ହେଇଗଲା। ଆଉ
1: ଆମେ ତ ନିଜେ ହିଁ ଏ ଗରମ ପାଇଁ ଦାୟୀ, ଆମେ ଭୋଗିବାନି ତ କିଏ ଭୋଗିବ?
0: କେବଳ ନିଜ ସ୍ୱାର୍ଥ ପାଇଁକି ଆମେ ଭୋଗୁଛେ, କିନ୍ତୁ ଦେଖନ୍ତୁ ଆମ ସ୍ୱାର୍ଥ ନେଇକି ଆମେ ସୁବିଧା କଲା ବେଳକୁ ଦେଖନ୍ତୁ ପଶୁପକ୍ଷୀ ବହୁତ ଭୋଗୁଛନ୍ତି, କାହିଁକିନା ତାଙ୍କ ପାଟି ପିଟୁନି। କିନ୍ତୁ ମୁଁ ଏବେ ଟିଭିରେ ରହୁଥିଲା, ଗୋଟେ ମାଙ୍କଡ ପାଣି ପିଉଛି ଟ୍ୟାପ୍ ଖୋଲିକି, ପିଇ ସାରି ପୁଣି ଟ୍ୟାପ୍ ବନ୍ଦ କରିଯାଉଛି, କିନ୍ତୁ ମଣିଷ କ'ଣ କରେ, ଟ୍ୟାପ୍ ଟା ଖୋଲିଦେଇ ପଳଉଛ, କାହିଁକି ଆମେ ପଶୁଠୁ ବିହୀନ ହେଇଗଲେ। ଯେମିତି କଥାରେ ସେ ମଣିଷ ଦେହ ଦେଖି ଦିଗ୍ଭାଗ ଆମେ ଦେଖି ସନ୍ତୋଷ ଭଗବାନ, ତାକୁ ଯଦି ଆମେ ଉଲଟେଇ ଦେବା, ମଣିଷ ଦେହ ଦେଖି ପଶୁ ଜ୍ଞାନ, ତାକୁ ଦେଖି ଚକିତ ଭଗବାନ। ଚଟିଆ କାହା କହୁଥିଲେ, ଘର ଚଟିଆ ଘରେ ରହୁଥିଲା, କିଛି ମିଶି ଶବ୍ଦ, ପକ୍ଷୀ ମାନଙ୍କ କାକଳି ଶବ୍ଦ, କେତେ ସୁନ୍ଦର ଲାଗୁଥିଲା ପରିବେଶ ଥିଲା, କୋଇଲି ଆସୁଥିଲା, କୋଉ କୋଉ ନାଦରେ ମନଟା ଖୁସି ହଉଥିଲା। ହେଲେ ସବୁ ଅଛି, ଯେମିତି କଥା ଚିହ୍ନା ମାଟି ଅଛି ନା ମଣିଷ।
1: ଆଜି କୋଉ କଥା ଚିତ୍ର ଗୀତ ଶୁଣିବେ କୁହନ୍ତୁ ତ?
0: ଆଜି ଗୀତ ଦିଅନ୍ତୁ, ଫିଲ୍ମ ଆସୁଛି ସାଜନ, ବହୁତ ପ୍ୟାର କାଟେ ତୁମକ ସନ, ଗୀତଟା ଦେଢ଼ ସ୍ପେଶାଲ ରଶ୍ମିତା ଭାଇ, ରେବତୀ କୁଅଁର, ବେଣୁଧର କୁଅଁର, କାଲିନୀ କୁଅଁର, ସୁଗାନୀ କୁଅଁର, ମନୀଷା ପଟ୍ଟନାୟକ, ଇତିଶ୍ରୀ ମିଶ୍ର, ଜମ୍ବତୀ ଭୋଇ, ମଞ୍ଜୁ ଭୋଇ ଏବଂ ରିକ୍ସିନା, ସସ୍ମିତା ଭୋଇ, ସସ୍ମିତା ସ୍ୱାଇଁ, ନୀଳାଞ୍ଚଳ ଭୋଇ ଭୋଇ, ରାମଚନ୍ଦ୍ର ଭୋଇ, ବନିତା ଭୋଇ, ମହେନ୍ଦ୍ର ଭୋଇ, ଜମ୍ବତୀ ଭୋଇ, ଆଉ ପଙ୍କଜିନୀ ରାଣା, ତାପରେ ମନୀଷା ମିଶ୍ର, ଚକ୍ରଧର ପୂଜାରୀ, ପୁରୁଷୋତ୍ତମ ମିଶ୍ର ଏବଂ କବିରାଜ ରାଣା, ଗୋପାଳ ନାୟକ। ବିଶେଷ କରି ଆପଣଙ୍କୁ ଗୀତଟା ଦଉଛି, କାହିଁକିନା ଆପଣ ମାନଙ୍କର ସେତିକି ସମସ୍ୟା ଭଳିଆ କର୍ମ ଏତେ ସତ୍ କରୁଛନ୍ତି, ଯାହାକି ଆପଣ ମାନେ ଆମକୁ ବାନ୍ଧି ରଖିଛନ୍ତି।
1: ଯାହା ବି ହଉ, ଆପଣ ସମସ୍ତଙ୍କ ପାଇଁ ଆମେ ଆପଣଙ୍କ ରେଡିଓ ସେଟ୍ ରେ ଆପଣଙ୍କ ପସନ୍ଦର ଗୀତ ପହଞ୍ଚଉଛୁ।

0: ಹಲೋ, ಆಕಾಶವಾಣಿ ಬಲಂಗೀರ್, ಫೋನ್ ಇನ್ ಕಾರ್ಯಕ್ರಮ.
1: ಹಲೋ, ಸಂಸ್ಕೃತ ಪಟ್ನಾಗಿನ ನಮಸ್ಕಾರ.
0: ನಮಸ್ಕಾರ ನಮಸ್ಕಾರ ಭಾಯ್, କିଏ କହୁଥିଲେ?
1: ମୋଡିଲ ଅଞ୍ଚଳ କହୁଛି, ବଲାଙ୍ଗୀର ଜିଲ୍ଲା ଗ୍ରାମ ତଲଗଜର।
0: କେନ୍ତା ଅଛ ଭାଇ?
1: ମୁଇଁ ଭଲ ଅଛେ। ବହୁତ ଦିନ ବ୍ୟବଧାନ ପରେ ଆପଣଙ୍କ ଚାନ୍ସ କଥାବାର ଚାନ୍ସ ଟେ ମିଳିଲା, କାରଣ ଆପଣଙ୍କ ପାଖରେ 2022 ମସିହାର କଥା ହେଇଥିଲେ, 2026 ମସିହାର କଥାବାର ଚାନ୍ସ ଟେ ମିଳିଲା।
0: ଚାରି ବର୍ଷ
1: ଥରେ ଏକର ବର୍ତ୍ତମାନ ସେ କୋଭିଡ କରୋନା ଭୂତାଣୁ ସବୁ ଜେଜୁଆ ସାରିଲା, ତାପରେ ସଂସ୍କୃତ ପଟ୍ଟନାୟକ ନାନୀକୁ ଭେଟ ପାଇବା ମଝିରେ ଆସୁଛନ୍, ଫୋନ କାର୍ଯ୍ୟକ୍ରମ କରୁଛନ୍, କିନ୍ତୁ ସେ ଫୋନଟା ସେଟା ଲାଗୁଥାଏ ଲାଗୁଥିଲା କି ଯାହା ବି ଆଜିକାର ପଟ୍ଟନାୟକ ନାନୀ ଉଠେଇଦେଲେ ଫୋନ, ବହୁତ ଖୁସି ଲାଗଲା। ବଲାଙ୍ଗୀର ବର୍ଷା କଣ କେନ୍ତା ହଉଛେ?
0: ବର୍ଷାର ବିଲକୁଲ ଦେଖା ନାଇଁ ନ, ବହୁତ କମ, ଗରମ ପ୍ରବଳ ହଉଛେ। ଆପଣଙ୍କ ଆଡେ ଗରମ କେନ୍ତା ହଉଛେ?
1: ଇଆଡ଼େ ବି ବର୍ତ୍ତମାନ ପ୍ରବଳ ଗରମ ହଉଛେ, ଆର ସେ କାଣା କହସନ୍ କି ଟିକେ 4:30-5:30 ବାଜେ ଟିକେ ମେଘୁଆ ମେଘୁଆ କରିଦେଉଛେ, ଆର ଯଦି ଯେମିତି ବର୍ଷା ବର୍ଷିବା ଥିବା ବୋଲେ ଆପଣ ଲକ୍ଷ୍ୟ କରିଥିବେ ଭୁବନେଶ୍ୱର କେନ୍ତା 5-6 ମିନିଟ ଗୋଟେ ଟ୍ରେନ ଆସୁଛି, ଏରୋପ୍ଲେନ ଗୋଟେ ଯେନ୍ତା ଆସୁଛି ଅଧା ଘଣ୍ଟା ପରେ ପରେ ସେନ୍ତା ଭୁର୍ କରିକି ପଳେଇ ଯାଉଛେ। ଆର ଏଇଟା କାଣା କହସନ୍ କି, ଏଇଟା ତ ଆମ୍ବ ମାସ ଆସଲା, ଆର ଏଇଟା ତ ଯାହାର କଛ ଯଦି ଆମ ପାଚିଲା ନ ବୋଲେ ଆମ ଗଛକେ ଯାଉଛେ ବସୁଛେ, ଆମକୁ ଖାଉଛେ, କାଁ କରିବେ ସମସ୍ତେ ସେନ୍ତା
0: ଅଛନ୍, ଦେହ ଖରାପ ହେବାର ପାଗଟେ ଧରିଛେ।
1: ହଁ, ଏଇଟା ତ ଦେହ ଖାଇବାର ପାଗ, କିନ୍ତୁ ଆମେ ଟିକେ ସତର୍କ ରହିବାକୁ ପଡିବ, ଆମେ ଯେପର୍ଯ୍ୟନ୍ତ ସତର୍କ ନ ରହିବା ସେ ପର୍ଯ୍ୟନ୍ତ, କାରଣ କଥାରେ ଅଛି ନିଜ ସ୍ୱାସ୍ଥ୍ୟ ନିଜ ହାତରେ, କାରଣ ଏ ମଣିଷ ହିଁ ଡାକ୍ତର ହଉଛି, ଆର ଏ ମଣିଷ ହିଁ ଲୋକର ସ୍ୱାସ୍ଥ୍ୟ ଏଇଟା କରୁଛେ। ଆମେ ଯଦି ସ୍ୱାସ୍ଥ୍ୟକେ ବିଗିଡିବା ତାହେଲେ କାହାର ଦାୟୀ?
0: ଘରେ ଆଉ କିଏ କିଏ ଅଛନ୍?
1: ଘରେ ଅଛନ୍ ମା ଅଛନ୍, ବାପା ଅଛନ୍, ଭାଇ ଦୁଇଟା, ଭଉଣୀ ଗୋଟେ, 5 ଜଣ ସର୍ବମୋଟ।
0: ସମସ୍ତେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍?
1: ହଁ, ସମସ୍ତେ ତ ଏଫଏମ୍ ର କାର୍ଯ୍ୟକ୍ରମ ଶୁଣୁଛନ୍, ଯା ତ ଆପ୍ ହେଇଗଲା, ଆହୁରି ପୁରା ଖୁସି ଲାଗିଲା। ନୂଆ ନୂଆ କାର୍ଯ୍ୟକ୍ରମ ବଲାଙ୍ଗୀର 2-4 କାର୍ଯ୍ୟକ୍ରମ କରୁଛେ, ଟିକେ ଭଲ ଲାଭ, କାରଣ ଯୋଗବାଣୀ କାର୍ଯ୍ୟକ୍ରମ ଦିନେ ବାହାରେ 4 ଦିନ ନି, ରେଗୁଆଲ କାର୍ଯ୍ୟକ୍ରମ ବାଜୁଛେ ବୋଲେ କିଷାନ ବାଣୀ ଛଡା ଆର କୌଣସି କାର୍ଯ୍ୟକ୍ରମ ରେଗୁଆଲ ନି ବାଜବାନ। ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ ବି ସପ୍ତାହକୁ 2 ଦିନ କି 3 ଦିନ ବୋଧେ ବାଜୁଛି, ଯୋଗବାଣୀ କାର୍ଯ୍ୟକ୍ରମ 2 ଦିନ କି 3 ଦିନ ବାଜୁଛି, କଣ୍ଟିନ୍ୟୁ କାର୍ଯ୍ୟକ୍ରମ ଟିକେ ବାସ୍ତା ବେଲା ଟିକେ ଶୁଣିବା କେତେ ଖୁସି ଲାଗୁଥିଲା, କାରଣ ବଲାଙ୍ଗୀର ଷ୍ଟେସନ ବେଲେ ଗୋଟେ ସରିଗଲା କଥା, କାର୍ଯ୍ୟକ୍ରମ ଲୋପ ପାଇଗଲା କେନ୍ତା ହବା?
0: ଆପଣଙ୍କର ମତାମତ ଆମର ମନେ ରହିଲା ଆଜ୍ଞା, ଆମେ ଆପଣମାନଙ୍କର ମତାମତ ମନେ ରଖିକି ଆମେ ନିହାତି ପ୍ରଚାର କରିବୁ।
1: ଓକେ ନାନୀ, ଓକେ ନାନୀ।
0: ଆଜି କହୁନ କେନ୍ କଥା ଚିତ୍ର ଗୀତ ଶୁଣବେ?
1: ସକାଳେ ଶୀତଚରଣ ତୁମ ପରି ଶାଶୁ ପାଇ ଗାଇଛନ୍ତି ଇରା ମହାନ୍ତି ବୋଧେ। ଏ କାର୍ଯ୍ୟକ୍ରମ ଛ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଏବଂ ଯେତେ ବି ମୋର ଭଏସ୍ ରେ ଶୁଣୁଛ ସମସ୍ତଙ୍କ ପେଶାଲିକି ଅଲ୍ ଆର୍ ଜେ ଅଲ୍ ଇସ୍ରୋଙ୍କୁ ମୋର ଡେଡିକେଟ୍।
0: ଶୁଣୁନ ଆପଣଙ୍କ ପସନ୍ଦର ଗୀତ।

0: हॅलो, आकाशवाणी ବଲାଙ୍ଗୀର ଫୋନ ଇନ୍ କାର୍ଯ୍ୟକ୍ରମ।
1: ହଁ ନାନୀ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଇଁ ବିଜେପୁର କଲ୍ୟାରୁ ଭାଗରଥି ପାଇକ କହୁଥିଲି। ନାନୀ
0: କେନ୍ତା ଅଛନ୍? ଭାଇ
1: ଭଲ ଅଛେ। ନାନୀ
0: ଏବେ କାଣା କାଣା ଚାଲିଛେ?
1: କାଣାନି ଖରା ତରା ହଉଛେ, ଗୋଟେ ବିହାଘର ଯାଇଛୁ ଗୋଟେ ଭଞ୍ଜାର।
0: ଖରା ଦିନେ ବିହାଘରଟା ଭାରି ଅସୁବିଧା ହେସି ନାଇଁ?
1: ଅସୁବିଧା ହେଲେ ବି ନାଇଁ ଗଲେ ନାଇଁ ଚଲେ ଯାଏ।
0: ଖରା ବଲାଙ୍ଗୀର ରେ ବହୁତ ହଉଛେ। ଆଉ ଘରେ ଆଉ କିଏ କିଏ ଅଛନ୍?
1: ଘରେ ଅଛନ୍ ଝିଅଟେ ଅଛନ୍, ପୁଅଟେ ଅଛନ୍, ମିସେସ୍ ଅଛନ୍।
0: ଆଉ କହୁନ୍ କେନ୍ତା କେନ୍ତା ଚାଲିଛେ ଗାଁରେ, ଆଉ କାଣା କାଣା ହଉଛେ ଟିକେ?
1: ଗାଁରେ ଏଟା ତ ପ୍ରହରୀ ହଉଥିଲା ମ୍ୟାଡମ୍, ପଲାନ। ଆମର ଗାଁରେ ତିନି ଜାଗାରେ ପ୍ରହରୀ ସରିଗଲାନ ତିନି ଗାଁର ଟା।
0: ଆପଣଙ୍କ ଗାଁ ପାଖର ଗାଁ ମାନଙ୍କୁ ବି ପ୍ରହରୀ ହେସି?
1: ହଁ, ପ୍ରହରୀ ମାନେ ହଉଛେ।
0: ଆପଣ ମାନେ ପାଖରେ ହେଲେ ବି ତ ଯାଉଥିବେ ନିହାତି ଦେଖବାର ଲାଗି?
1: ହଁ ହଁ, ଯାଉ ଯାଉଛୁ ମ୍ୟାଡମ୍।
0: ନାଇଁ ଖରାରେ ବି ଯାଉଛନ୍?
1: ହଁ,
0: ଏ ଖରାରେ ଯେନ୍ ପ୍ରହରୀ କଲେ, ଆଉ ଖରାରୁ ରକ୍ଷା ପାଇବା ଲାଗି କିଛି ଆୟୋଜନ କରିଥିଲେ କି ନାଇଁ?
1: ହଁ ହଁ, କରା ହେଇଥିଲା। ନାନୀ ହେଲେ ମୁଁ ପାଣି ଫାଣି ସବୁ ସବୁ ଧାନ ଧାନ ପାନ ମାନେ ବିହା ଫିଆ କରୁଥିଲେ, ଟଲ ବାଇ ଲଗାଇ କରି ପାନ ଯେ ପିଇବା, ଯେ କାହୁ ପାନ ପିଇବା, ଯେ ଯେ ପାନ ପିଇବା ବିହା ଦେଇ କରୁଥିଲେ।
0: ଠିକ ଠିକ। ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ କହୁନ୍ ତ?
1: ସାର୍ ବାବୁ ଛୁଆଟେ ଅଛେ ନାନୀ, ସେ ଗୁଟେ ତମେ ଖାଲି ତମର ଗାଁ ନା ଶୁଣ ତ ବାପା, ମୁଁ ଡିଜେ ଗାନାଟେ ମାଗିନି ଅତ ବୋଲିକା।
0: ଆଚ୍ଛା ଠିକ ଅଛି, ଶୁଣୁନ ଆପଣଙ୍କ ପସନ୍ଦର ଗୀତ।
1: ହଁ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ନାନୀ ନମସ୍କାର।
0: ନମସ୍କାର, କିଏ କହୁଥିଲେ ଭଉଣୀ?
1: ବଘାପାଡି ଗୁଲାପି ବଡ଼କା କହୁଥିଲି।
0: ଗୁଲାପି ଭଉଣୀ, କେନ୍ତା ଅଛନ୍ ଆପଣ?
1: ଭଲ ଅଛନ୍, ଆପଣ?
0: ଆମେ ବି ଭଲ ଅଛୁ। କାଣା କାଣା କରୁଛନ୍?
1: ରନ୍ଧାବଢ଼ା ଚାଲିଛି ନାନୀ।
0: ରନ୍ଧାବଢ଼ା ଛଡ଼ା ଅନ୍ୟ କିଛି କରବାର୍ ଲାଗି ଇଚ୍ଛା ନାଇଁ ଲାଗେ?
1: ଘରେ କାମ କବାର କରୁଛୁ, କ୍ଷେତ କଲା ଏନ୍ତା।
0: ଆଚ୍ଛା, ଘରେ ସମସ୍ତେ ଶାଶୁ ଶ୍ୱଶୁର ଅଛନ୍?
1: ହଁ, ଘରେ ଶାଶୁ ଶ୍ୱଶୁର ଅଛନ୍, ଦିଅଟେ ଅଛନ୍, ବେରେଣ୍ଟି ଅଛନ୍, ସମନନ୍ଦ ଗୋଟେ ଅଛନ୍, ଆମ ପୁଅ ଦୁଇଟା ଅଛନ୍, ସ୍ୱାମୀ ଅଛନ୍,
0: ସମସ୍ତେ ମିଶିକିରି ଆମର କାର୍ଯ୍ୟକ୍ରମ ଶୁଣସନ୍।
1: ହଁ, ବେଶୀ ସେ ଆମର ଆଜ୍ଞା ଆର ମୁଇଁ।
0: ବଢ଼ିଆ, କେନ୍ କେନ୍ କାର୍ଯ୍ୟକ୍ରମ ଭଲ ଲାଗ୍ସି କହୁନ୍?
1: ସନ୍ଧ୍ୟାରେ ଜାଣି ଶୁଣି ହେସି ଟିକେ ସାଢେ ସାତ କେନ୍ ବେଶୀ କିଶାନ ଲାଗି ସେଟା ବେଶୀ ଶୁଣୁଛନ୍ତି କି ଆଉ ଫୋନ୍ ଇନ୍ ଟିକେ ଶୁଣୁଛି, ସେ ଟିକେ ସେ ଗୃହଲକ୍ଷ୍ମୀ ବେଶୀ ହେଟା ଟିକେ ଶୁଣୁଛି।
0: ଆଉ ଭଉଣୀ, ଆଜି କେନ୍ କଥା ଚିତ୍ର ଗୀତ ଶୁଣବ କହ?
1: ଓ ସାଇବା ଗୀତ ଦେବେ, ହିନ୍ଦୀ କଥା ଚିତ୍ର ଦିଲ୍ ହେ ତୁମାରୀ।
0: ଓ ସାଇବା ଗୀତ ଶୁଣବ?
1: ହଁ,
0: ତମ ପସନ୍ଦର ଗୀତ ଶୁଣ।

କାର୍ଯ୍ୟକ୍ରମଟିକୁ ଶେଷ କରିବା ପୂର୍ବରୁ ଆମର ଶ୍ରୋତାବନ୍ଧୁମାନଙ୍କ ପାଇଁ ଗୋଟିଏ ସୂଚନା। ଯେଉଁମାନଙ୍କର ଫୋନ୍ କଲ୍ ଆଜିର କାର୍ଯ୍ୟକ୍ରମରେ ସାମିଲ ହେଲା, ସେମାନେ ଗୋଟିଏ ମାସ ପର୍ଯ୍ୟନ୍ତ ଆମକୁ କଲ୍ ନ କରି ଅନ୍ୟ ନୂଆ ଶ୍ରୋତାବନ୍ଧୁମାନଙ୍କୁ ସୁଯୋଗ ଦେବା ପାଇଁ ଅନୁରୋଧ। ଆଜି ତ ସମୟ ହେଲାଣି ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛି। ନମସ୍କାର।

ପ୍ରଚାର କଲୁ ଫୋନ୍ ଇନ୍ରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମର ପ୍ରଥମ ଭାଗ। ଉପସ୍ଥାପନା ସଂସ୍କୃତି ପଟ୍ଟନାୟକ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁ ନିଜର ମନପସନ୍ଦ ଗୀତ ଶୁଣିବା ପାଇଁ ଫୋନ୍ କରନ୍ତୁ ପ୍ରତ୍ୟେକ ଶୁକ୍ରବାର ପୂର୍ବାହ୍ନ 10:30ରୁ 11:30 ମଧ୍ୟରେ ଏବଂ ନିଜର ମନପସନ୍ଦ ଗୀତ ଶୁଣନ୍ତୁ। ଆମର ଫୋନ୍ ନମ୍ବର ହେଉଛି 8114659481।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ପ୍ରୀତିଭରା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
0: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସାଥିରେ ମୁଁ ଅନ୍ନପୂର୍ଣ୍ଣା
1: ଆଉ ମୁଁ ସଙ୍ଗୀତା। ପ୍ରଚଣ୍ଡ ରବିକିରଣରେ ସିକ୍ତ ଧରାପୃଷ୍ଠକୁ ତପ୍ତ କରି ଆଗମନ ହୁଏ ଗ୍ରୀଷ୍ମ ଋତୁ। ଆକାଶରୁ ଅଗ୍ନିବର୍ଷଣ କରୁଥିବା ଭାସ୍କରଙ୍କ ଉଗ୍ର ରୂପ ବୃକ୍ଷଲତା, ପଶୁପକ୍ଷୀ, ମାନବ ମାନେ ସମଗ୍ର ଜୀବଜଗତକୁ ଅସ୍ତବ୍ୟସ୍ତ କରିଦେଇଥାଏ।
0: ହେଲେ ମଧ୍ୟ ଏହି ଋତୁଟିକୁ ଆମେ ସମସ୍ତେ ପସନ୍ଦ କରିଥାଉ, କାରଣ ଏହି ଋତୁରେ ଆମ୍ବ, ପଣସ, ତରଭୁଜ ଭଳି ସୁସ୍ୱାଦୁ ଫଳ ସବୁ ଖାଇବାକୁ ମିଳିଥାଏ, ନୁହଁ କି ସଙ୍ଗୀତା?
1: ହଁ,
0: ଆଉ ତା ସହିତ ପଣା ସଂକ୍ରାନ୍ତି, ରଜ ଭଳି ଅନେକ ପର୍ବ ପାଳନ କରାଯାଇଥାଏ।
1: ଏହି ପରିବେଶରେ ଲୋକମାନେ ବେଲପଣା ଆଉ ବିଭିନ୍ନ ପ୍ରକାର ଶୀତଳ ପାନୀୟ ସେବନ କରି ତୃପ୍ତି ଲାଭ କରିଥାନ୍ତି। ତପ୍ତ ଧରଣୀ ରାଣୀ ଶୀତଳ ଜଳ ପାଇବା ପାଇଁ ଆତୁର ହୋଇଉଠେ, ଯାହା ପ୍ରକୃତିର ନିୟମ ଅନୁସାରେ ବର୍ଷା ଋତୁର ବାର୍ତ୍ତା ବହନ କରିଥାଏ।

0: ହଁ, ଏଇ ଗୀତଟି ଶୁଣିବା ଆଗରୁ ଆମେ ଗ୍ରୀଷ୍ମ ଋତୁ ବିଷୟରେ କଥା ହେଉଥିଲେ ନୁହଁ?
1: ହଁ ହଁ।
0: ତେବେ ସବୁ ଜିନିଷର କିଛିଟା ଭଲ ଗୁଣ ଥିବା ସହିତ କିଛି ଖରାପ ଗୁଣ ମଧ୍ୟ ରହିଥାଏ, ଆଉ ଠିକ ସେହିପରି ସବୁ ଋତୁର ମଧ୍ୟ ସବୁ ସୁବିଧା ଆଉ ଅସୁବିଧା ରହିଛି ନୁହଁ?
1: ହଁ,
0: ବିଭିନ୍ନ ଋତୁରେ ପୃଥିବୀର ପରିବେଶ ଭିନ୍ନ ଭିନ୍ନ ରହିଥାଏ, ତେଣୁକରି ଅଲଗା ଅଲଗା ଋତୁରେ ଅଲଗା ଅଲଗା ରୋଗ ମଧ୍ୟ ଦେଖାଦେଇଥାଏ।
1: ଯେପରି ଥଣ୍ଡା ଋତୁରେ କାଶ, ଜ୍ୱର, ଶ୍ୱାସରୋଗ, ବର୍ଷା ଋତୁରେ ଝାଡ଼ା, ବାନ୍ତି ବା କଲେରା ଇତ୍ୟାଦି ଦେଖାଦେଇଥାଏ। ଠିକ୍ ସେମିତି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ଯୋଗୁଁ ପୃଥିବୀର ଉତ୍ତାପ ବୃଦ୍ଧି ପାଇବା ଦ୍ୱାରା ଲୋକମାନେ ଅଂଶୁଘାତର ଶିକାର ହୋଇଥାନ୍ତି। ଆଉ ସାଧାରଣତଃ ଓଡ଼ିଶାରେ ବୈଶାଖ ଆଉ ଜ୍ୟେଷ୍ଠ ମାସରେ ପ୍ରଚଣ୍ଡ ଖରା ଅନୁଭବ ହୋଇଥାଏ।
0: ହଁ, ତେବେ ଆମ ଶରୀରର ତାପମାତ୍ରା ପ୍ରାୟ 37°C ଥିବା ବେଳେ ଆମେ ସ୍ୱାଭାବିକ ଭାବରେ କାମ କରିଥାଉ। ଏହି ତାପମାତ୍ରା ହ୍ରାସ ପାଇଲେ କିମ୍ବା ବୃଦ୍ଧି ହେଲେ ଆମ ମସ୍ତିଷ୍କ ତାକୁ ନିୟନ୍ତ୍ରଣ କରେ। ଶରୀରର ତାପମାତ୍ରା ବଢ଼ିଲେ ଶରୀରରୁ ଝାଳ ବାହାରି ତାପମାତ୍ରାକୁ କମ୍ କରିଥାଏ, ଆଉ ଯେତେବେଳେ ମସ୍ତିଷ୍କ ତାପମାତ୍ରାକୁ ହ୍ରାସ କରିବାରେ ବିଫଳ ହୁଏ ସେହି ସମୟରେ ମଣିଷ ଅଂଶୁଘାତରେ ଆକ୍ରାନ୍ତ ହୋଇଥାଏ।
1: ଅଂଶୁଘାତରେ ଆକ୍ରାନ୍ତ ଲୋକର ଚର୍ମ ଶୁଖିଯାଏ, ବେଳେବେଳେ ଲୋକଟି ସଜ୍ଞାହୀନ ମଧ୍ୟ ହୋଇପଡ଼େ, ଆଉ ଯଦି ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରାନଯାଏ ତେବେ ରୋଗୀଟିର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି।
0: ତେବେ ଜଣେ ଯେତେବେଳେ ଅଂଶୁଘାତର ଶିକାର ହୋଇସାରିଲାଣି ସେତେବେଳେ ଆମକୁ କେତେଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ? ମାନେ ସଙ୍ଗେ ସଙ୍ଗେ ତ ଡାକ୍ତରଖାନାକୁ ନେଇପାରିବାନି, ତା ଆଗରୁ ଆମକୁ କେତେଗୁଡ଼ିଏ ଜିନିଷ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଯେମିତିକି ଅଂଶୁଘାତ ପୀଡ଼ିତ ଲୋକର ପ୍ରଥମେ ମୁଣ୍ଡକୁ ଧୋଇଦେଇ ପୁରା ଶରୀରକୁ ଓଦା ଗାମୁଛାରେ ପୋଛିଦେବା ଦରକାର। ତାପରେ ତାର ପିନ୍ଧିଥିବା ପୋଷାକକୁ ଢିଲା କରିଦେବା ଦରକାର,
1: ଯାହାଫଳରେ ତା ଶରୀର ଭିତରକୁ ବାୟୁ ଚଳାଚଳ କରିପାରିବ।
0: ଆଉ ତା ସହିତ ଖୋଲା ବାୟୁ ଯୋଉଠି ଚଳାଚଳ କରୁଥିବ ସେହି ଜାଗାରେ ମଧ୍ୟ ଆମେ ତାଙ୍କୁ ରଖିବାକୁ ଚେଷ୍ଟା କରିବା, ଯାହାଫଳରେ ତାଙ୍କୁ ଟିକେ ଆରାମ ଲାଗିବ।
1: ଆଉ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଦି ତାଙ୍କର ଚେତା ଅଛି ତେବେ ଯଥେଷ୍ଟ ପରିମାଣରେ ଘୋଳ ଦହି ବା ପଇଡ଼ ପାଣି ଇତ୍ୟାଦି ପିଇବାକୁ ଦେବା। ଚେତା ଯଦି ଆସିବାରେ ବିଳମ୍ବ ହୁଏ ତାହେଲେ ଆମେ ନିଶ୍ଚିତ ଭାବରେ ପାଖରେ ଥିବା ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କର ପରାମର୍ଶ ନେବା ଦରକାର।
0: ସତ କହିବାକୁ ଗଲେ ଏଇ ଖରାଦିନରେ ଅଂଶୁଘାତଟା ବହୁତ ଲୋକଙ୍କର ଜୀବନ ମଧ୍ୟ ନେଇଥାଏ ନୁହଁ?
1: ହଁ,
0: ତ ଆମେ ସମସ୍ତେ ସତର୍କ ତ ରହିବା, ତା ସହିତ ଆମେ ଆଜି ଜଣେ ଡାକ୍ତରଙ୍କ ସହିତ କଥାବାର୍ତ୍ତା ହେବା, ଆଉ ଏଇ ଅଂଶୁଘାତର କାରଣ ଆଉ ଚିକିତ୍ସା ଏହାର ଉପରେ ଅଧିକ କିଛି ଆଲୋଚନା କରିବା।
1: ଅଂଶୁଘାତର କାରଣ ଓ ଚିକିତ୍ସା ବିଷୟରେ ଆମକୁ ବୁଝେଇ କହିବା ପାଇଁ ଆଜି ଆମ ଗହଣରେ ଅଛନ୍ତି ଡକ୍ଟର ରଶ୍ମିରେଖା ସାହୁ, ବରିଷ୍ଠ ଆୟୁର୍ବେଦ ଚିକିତ୍ସକ, ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ, ବଲାଙ୍ଗୀର। ତେବେ ଆସନ୍ତୁ ମ୍ୟାଡାମଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ମ୍ୟାଡାମ ନମସ୍କାର।
2: ନମସ୍କାର।

0: ଆପଣଙ୍କୁ ଆକାଶବାଣୀ ବଲାଙ୍ଗୀରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ
0: ମ୍ୟାଡାମ। ଆମେ ସମସ୍ତେ ଦେଖୁଛୁ ଆଜିକାଲି ଆମର ପୃଥିବୀର ଉତ୍ତାପ ଦିନକୁ ଦିନ ବଢ଼ିବାକୁ ଲାଗିଛି। ବର୍ଷକୁ 6 ଋତୁ ହେଲେ ଆମେ ଗ୍ରୀଷ୍ମ ଋତୁଟିକୁ ହିଁ ବେଶୀ ସମୟ ଅନୁଭବ କଲା ଭଳିଆ ଲାଗୁଛି, ଆଉ ଏଇ ଗରମ ଯୋଗୁଁ ଆମକୁ ବହୁତ କଷ୍ଟ ମଧ୍ୟ ସହିବାକୁ ପଡ଼ୁଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଅଂଶୁଘାତର ସମସ୍ୟା ଦେଖାଦେଇଥାଏ। ଏହି ଅଂଶୁଘାତ ଯୋଗୁଁ ଅନେକ ଲୋକଙ୍କର କ୍ଷୟକ୍ଷତି ହୋଇଥାଏ। ତେବେ ଏ ବିଷୟରେ ଆଜି ଆମେ ଆପଣଙ୍କ ପାଖରୁ କିଛି ପ୍ରଶ୍ନ ପଚାରି ବୁଝିବୁ। ଆମ ଶ୍ରୋତା ଭଉଣୀମାନଙ୍କ ତରଫରୁ ଆପଣଙ୍କ ପାଇଁ ମୋର ପ୍ରଥମ ପ୍ରଶ୍ନ ହେଲା, ଅଂଶୁଘାତ ମାନେ କ'ଣ?
1: ଅଂଶୁଘାତ କହିଲେ ଏହା 2 ଶବ୍ଦକୁ ନେଇ ଗଠିତ। ଅଂଶୁ ମାନେ ସୂର୍ଯ୍ୟ, ଆଉ ଘାତ କହିଲେ ଆଘାତ ବା କ୍ଷତି। ସୂର୍ଯ୍ୟଙ୍କର ଅତ୍ୟଧିକ ଉତ୍ତାପରୁ ଆମ ଶରୀରରେ ଯେଉଁ ସବୁ ଆଘାତ ବା କ୍ଷତି ହୋଇଥାଏ ତାହାକୁ ଅଂଶୁଘାତ କୁହାଯାଏ। ସାଧାରଣତଃ ଗ୍ରୀଷ୍ମ ଋତୁରେ ଅଂଶୁଘାତ ବେଶୀ ଦେଖାଯାଇଥାଏ। ଗ୍ରୀଷ୍ମ ଋତୁ କହିଲେ ଆମ ବୈଶାଖ ଆଉ ଜ୍ୟେଷ୍ଠ ଏଇ 2 ମାସକୁ ନେଇ ଗଠିତ। ଇଂରାଜୀରେ ଏପ୍ରିଲ, ମେ ଆଉ ଜୁନ୍ର ଫାଷ୍ଟ ୱିକ୍, ଏହି ସମୟରେ ସୂର୍ଯ୍ୟଙ୍କର ତାପମାତ୍ରା ସର୍ବାଧିକ ହୋଇଥାଏ ଏବଂ ଏହି ସମୟରେ ମଧ୍ୟ ଗରମ ଏବଂ ଶୁଷ୍କ ପବନ ବାହାରେ ବହିଥାଏ। ଆମେ ଏହି ସମୟରେ ଯଦି ଟାଣ ଖରାରେ ଅତ୍ୟଧିକ ପରିଶ୍ରମ କରିବା କିମ୍ବା ଅତ୍ୟଧିକ ବାଟ ଚାଲିବା ତେବେ ଆମର ବଡ଼ିର ଟେମ୍ପରେଚର୍ ବଢ଼ିଯାଇ ଆମକୁ ଅଂଶୁଘାତ ହୋଇଥାଏ। ଏହାକୁ ସାଧାରଣ ଭାଷାରେ ଝାଉଁ ମାରିବା ମଧ୍ୟ ଲୋକମାନେ କହିଥାନ୍ତି।
0: ଆଜ୍ଞା, ତେବେ ମ୍ୟାଡ଼ାମ କ'ଣ ଏଇଟା ଗୋଟେ ରୋଗ କି?
1: ହଁ, ଅଂଶୁଘାତ ଏକ ରୋଗ। ଏହି ରୋଗ ଶବ୍ଦଟି ରୁଖ ବା ରୁଜା ଶବ୍ଦରୁ ଆସିଛି, ଯାହାର ଅର୍ଥ ପୀଡ଼ା। ଆମ ଶରୀରରେ ଯାହା ପୀଡ଼ା ବା କଷ୍ଟ ଦେଇଥାଏ ତାକୁ ରୋଗ କୁହାଯାଏ। ରୋଗ ଆମର 2 ପ୍ରକାର ହୋଇଥାଏ, ଗୋଟିଏ ଶାରୀରିକ ରୋଗ ଆଉ ଗୋଟେ ଆଗନ୍ତୁଜ ରୋଗ। ଶରୀରର ଦୋଷ ବିକୃତି ହେଇ ଯେଉଁ ରୋଗ ହୋଇଥାଏ ଏଇଟା ଶାରୀରିକ ରୋଗ, ଏବଂ ଅଂଶୁଘାତ ଆଗନ୍ତୁକ ରୋଗ, ସୂର୍ଯ୍ୟଙ୍କର ତାପମାତ୍ରା ବୃଦ୍ଧିପ୍ରାପ୍ତ ପାଇବା ଦ୍ୱାରା ଏହି ରୋଗ ହୋଇଥାଏ।
0: ତେବେ ଅଂଶୁଘାତ ଦ୍ୱାରା ଆକ୍ରାନ୍ତ ଲୋକ ପାଖରେ ଆମେ କ'ଣ ସବୁ ଲକ୍ଷଣ ଦେଖିବାକୁ ପାଇବା?
1: ଅଂଶୁଘାତ ହେଲେ ପ୍ରଥମେ ଆମ ଦେହରୁ ପ୍ରବଳ ଝାଳ ବାହାରିଥାଏ ଏବଂ ମୁଣ୍ଡ ମଧ୍ୟ ପ୍ରବଳ ବୁଲାଇଥାଏ। ବାନ୍ତି ବାନ୍ତି ଲାଗେ, ସମୟ ସମୟରେ ବାନ୍ତି ମଧ୍ୟ ହୋଇଯାଏ, ପ୍ରବଳ ଶୋଷ ଲାଗିଥାଏ, ପାଟି ଗଳା ଶୁଖିଯାଏ, ପାଟି ଅଠା ଅଠା ଲାଗିଥାଏ, ଅତ୍ୟଧିକ ଜଳ ଶୁଷ୍କତା ହୋଇଯିବାରୁ ଏହାପରେ ଆମର ଝାଳ ବାହାରିବା ଆପେ ଆପେ ବନ୍ଦ ହୋଇଯାଏ ଏବଂ ପାଣି ପିଇବା ପାଇଁ ପ୍ରବଳ ଇଚ୍ଛା ଲାଗିଥାଏ। ଏହି ସମୟରେ ଯଦି ଆମେ ପାଣି ନ ପିଇଥାଉ ତାହେଲେ ଆମର ହାତ ଗୋଡ଼ରେ ସିଭିଅର ପେନ୍ ହୋଇଥାଏ, ମାଂସପେଶୀ ଟାଣି ହେଲା ଭଳିଆ ଲାଗେ, ଚର୍ମ ଶୁଷ୍କ ହୋଇଯାଏ, ଲାଲ ହୋଇଯାଏ ଏବଂ ବଡ଼ି ଉତ୍ତପ୍ତ ହୋଇଯାଏ, ଆମର ଶ୍ୱାସ ପ୍ରଶ୍ୱାସର ଗତି ବଢ଼ିଯାଏ, ବ୍ରେନ୍କୁ ଆମର ରକ୍ତ ପ୍ରବାହ କମିଯିବା ଦ୍ୱାରା ଆମକୁ ଚତୁର୍ଦିଗ ଅନ୍ଧକାର ଦେଖାଯାଏ ଏବଂ ମସ୍ତିଷ୍କ କାମ ବନ୍ଦ କରିଦିଏ ଏବଂ ଚେତା ଶୂନ୍ୟ ମଧ୍ୟ ମନୁଷ୍ୟ ହୋଇଯାଏ ବା ମୂର୍ଚ୍ଛା ହୋଇଯାଏ।
0: ହଁ ମ୍ୟାଡ଼ାମ, ଆପଣ କହିଲେ ଯେ ଯେତେବେଳେ ଆମ ଶରୀରର ଉତ୍ତାପ ଅତ୍ୟଧିକ ବଢ଼ିଯାଏ ସେତେବେଳେ ଅଂଶୁଘାତ ହୋଇଥାଏ। ତେବେ ଅଂଶୁଘାତ କେବଳ ଖରାଦିନେ ହୋଇଥାଏ ନା ଅନ୍ୟ ସମୟରେ ମଧ୍ୟ ଯଦି କୌଣସି କାରଣରୁ ଆମ ଶରୀରର ଉତ୍ତାପ ଅତିମାତ୍ରାରେ ବଢ଼ିଯାଏ ତାହେଲେ ଏହି ଅଂଶୁଘାତ ହେବାର ସମ୍ଭାବନା ରହିଛି?
1: ହଁ, ଆପଣ ଭଲ କ୍ୱେଶ୍ଚିନ୍ଟିଏ ପଚାରିଲେ। ଅଂଶୁଘାତ କେବଳ ଖରାଦିନେ ହୁଏ ବୋଲି ତା'ର ମାନେ ନାହିଁ, ଅନ୍ୟ ସମୟରେ ମଧ୍ୟ ଆମର ଠିକ୍ ରୂପେ ଆମ ବଡ଼ି ଥଣ୍ଡା ନ ହୋଇପାରେ ତାହେଲେ ବଡ଼ିର ଟେମ୍ପରେଚର୍ ମଧ୍ୟ ବଢ଼ିକି ଆମକୁ ଅଂଶୁଘାତ ହୋଇପାରେ। ଯେପରି ବାହାରର ଟେମ୍ପରେଚର୍ କମ୍ ଥିବ କିନ୍ତୁ ସେହି ସମୟରେ ଆମେ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ତାହେଲେ ଆମ ବଡ଼ିର ଟେମ୍ପରେଚର୍ ବଢ଼ିଯାଇଥାଏ। ସେହିପରି ଆମେ ଯଦି କୌଣସି ପାର୍କିଂ ହୋଇଥିବା କାର୍ ମଧ୍ୟରେ ଅଧିକ ସମୟ ରହିଯିବା, ନିବୁଜ କୋଠରୀରେ ବେଶୀ ସମୟ ଆମେ ରହିଯିବା ଯେଉଁଠିକି ବାୟୁ ଚଳାଚଳ ହେଉନାହିଁ, କିମ୍ବା ବାୟୁମଣ୍ଡଳ ଯଦି ଅତ୍ୟଧିକ ଆର୍ଦ୍ରତା ରହିଲା ତା ଫଳରେ ଆମର ଯେଉଁ ଝାଳ ବାହାରିଥାଏ ତାହା ବାଷ୍ପୀଭୂତ ନ ହୋଇପାରି ଆମ ବଡ଼ିର ଟେମ୍ପରେଚର୍ ବହୁତ ମାତ୍ରାରେ ବଢ଼ିଯାଇଥାଏ। ତ ଏହିସବୁ କ୍ଷେତ୍ରରେ ଆମକୁ ଅଂଶୁଘାତ ହେବାର ସମ୍ଭାବନା ମଧ୍ୟ ଥାଏ।
0: ଏଇ ଜିନିଷ ଗୋଟେ ମୁଁ ଆଜି ଜାଣିଲି ଯେ ଯଦି ଆମର ପରିବେଶର ତାପମାତ୍ରା କମ୍ ଥାଏ ତାହେଲେ ଆମ ଶରୀରର ଝାଳଟା ଶୁଖିପାରେନି ଆଉ ସେଥିରେ ମଧ୍ୟ ଅଂଶୁଘାତ ହେବାର ସମ୍ଭାବନା ଥାଏ ବୋଲି ଆପଣ କହିଲେ। ତେବେ ମ୍ୟାଡ଼ାମ କେଉଁ ଲୋକମାନଙ୍କର ଅଂଶୁଘାତ ହେବାର ଆଶଙ୍କା ଅଧିକ ଥାଏ?
1: ଆମର ବୟସ୍କ ବ୍ୟକ୍ତିମାନେ ଯେଉଁମାନଙ୍କର ବୟସ 65 ଅଧିକା ଏବଂ କୋମଳମତୀ ଶିଶୁ, ଗର୍ଭବତୀ ମହିଳା, କୌଣସି ରୋଗାକ୍ରାନ୍ତ ବ୍ୟକ୍ତି ଏମାନଙ୍କ କ୍ଷେତ୍ରରେ ଅଂଶୁଘାତର ଆଶଙ୍କା ଅଧିକ ବଢ଼ିଯାଇଥାଏ। ଉଚ୍ଚ ରକ୍ତଚାପ ରୋଗୀ, ମଧୁମେହ ରୋଗୀ, ହୃଦୟ ରୋଗୀ, କିଡ଼ନୀ ରୋଗୀ ଏମାନଙ୍କ କ୍ଷେତ୍ରରେ ମଧ୍ୟ ଅଂଶୁଘାତର ସମ୍ଭାବନା ଅଧିକା ଥାଏ। ଏବଂ ଆମର ଚାଷୀମାନେ ଯେଉଁମାନେ ସବୁବେଳେ ପରିଶ୍ରମ କରୁଛନ୍ତି ଜମିରେ, ଶ୍ରମିକ

0: ମାନେ ଯେଉଁମାନେ ନିଆଁ ପାଖରେ ସବୁବେଳେ କାମ କରୁଛନ୍ତି ଏବଂ ଟ୍ରାଫିକ୍ ଯେଉଁମାନେ ନିୟନ୍ତ୍ରଣ କରୁଛନ୍ତି ସେମାନଙ୍କୁ ତ ସବୁବେଳେ ଖରାରେ ରହିବାକୁ ପଡ଼ୁଛି, ସେମାନଙ୍କ କ୍ଷେତ୍ରରେ ଅଂଶୁଘାତର ମଧ୍ୟ ସମ୍ଭାବନା ଅଧିକ ଥାଏ।
1: ଆଜ୍ଞା, ତେବେ ମ୍ୟାଡ଼ାମ୍, ଏହି ଅଂଶୁଘାତ ଦ୍ୱାରା କୌଣସି ଲୋକଙ୍କର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି କି?
0: ହଁ, ଅଂଶୁଘାତ ଯେତେବେଳେ ପ୍ରାଥମିକ ଅବସ୍ଥାରେ ସେହି ସମୟରେ ଯଦି ମଣିଷ ସଜାଗ ନ ହୋଇଥାଏ ତେବେ ଅଂଶୁଘାତରେ ମୃତ୍ୟୁ ମଧ୍ୟ ସମ୍ଭାବନା ଥାଏ। ଆମ ଶରୀରରେ, ଆମ ମସ୍ତିଷ୍କରେ ଗୋଟିଏ ଉତ୍ତାପ ନିୟନ୍ତ୍ରଣ କେନ୍ଦ୍ର ରହିଛି ଯାହାର ନାମ କି ହାଇପୋଥାଲାମସ୍। ଏହି ହାଇପୋଥାଲାମସ୍ ଆମର ଶରୀରରେ ଉତ୍ତାପ ବଢ଼ିଗଲେ ତାହାକୁ ନିୟନ୍ତ୍ରଣ କରିଥାଏ। ଆମ ବଡ଼ିର ନର୍ମାଲ୍ ଟେମ୍ପରେଚର 37 ଡିଗ୍ରୀ ସେଣ୍ଟିଗ୍ରେଡ୍ ବା 98.4 ଡିଗ୍ରୀ ଫାରେନହାଇଟ୍ ଥାଏ। ଏହି ନର୍ମାଲ୍ ଟେମ୍ପରେଚରରୁ ଯେତେବେଳେ ଅଧିକା ଟେମ୍ପରେଚର ହୋଇଯାଏ 104 ଡିଗ୍ରୀ ଫାରେନହାଇଟ୍ ବା 40 ଡିଗ୍ରୀ ସେଣ୍ଟିଗ୍ରେଡ୍ ଉପରକୁ ଯେତେବେଳେ ଆମର ଟେମ୍ପରେଚର ପଳାଏ ସେତେବେଳେ ଏହି ହାଇପୋଥାଲାମସ୍ ଆଉ ତା'ର କାମ କରିପାରେ ନାହିଁ। ତ ଆମ ବଡ଼ିରୁ ଆଉ ଝାଳ ବାହାରି ପାରିନଥାଏ, ଆଉ ବଡ଼ି ଥଣ୍ଡା ହୋଇପାରିନଥାଏ। ତ ଆମ ସ୍କିନ୍ ଲାଲ ହୋଇଯାଏ, ଆମର ବଡ଼ି ଏକଦମ ହିଟେଡ଼ ହୋଇଯାଏ। ଏହି ସମୟରେ ଆମର ବ୍ରେନ୍ ଆଉ ହାର୍ଟକୁ ରକ୍ତ ପ୍ରବାହ କମ୍ ହୋଇଯାଏ। ବ୍ରେନ୍କୁ ରକ୍ତ ପ୍ରବାହ କମ୍ ହୋଇଯିବା ଦ୍ୱାରା ଅକ୍ସିଜେନ୍ ମଧ୍ୟ କମିଯାଏ, ଆମକୁ ଚତୁର୍ଦିଗ ଅନ୍ଧକାର ଦେଖାଯାଏ ଏବଂ ହାର୍ଟକୁ, ଲିଭରକୁ, କିଡ଼ନୀକୁ ଏଗୁଡ଼ା ସବୁ ରକ୍ତ ପ୍ରବାହ କମ୍ ହୋଇଯିବା ଦ୍ୱାରା ଆମର ମଲ୍ଟି ଅର୍ଗାନ୍ ଫେଲିଓର ହୋଇକି ମୃତ୍ୟୁ ମଧ୍ୟ ହୋଇଥାଏ।
1: ଆଜ୍ଞା, ତାହେଲେ ଅଂଶୁଘାତକୁ ଯଦି ଅଣଦେଖା କରାଯାଏ ତେବେ ଏହା ସାଂଘାତିକ ରୂପ ମଧ୍ୟ ନେଇପାରେ।
0: ହଁ,
1: ତେବେ ଅଂଶୁଘାତର ପ୍ରାଥମିକ ଚିକିତ୍ସା ଗୁଡ଼ିକ କ'ଣ?
0: ହଁ, ଅଂଶୁଘାତ ଜଣକୁ ହେଉଛି ବୋଲି ଆମେ ଦେଖିଲେ କି ଜାଣିପାରିଲେ ତେବେ ସେଇ ରୋଗୀକୁ ପ୍ରଥମେ ଆମେ ଗୋଟିଏ ଖୋଲା ଆଉ ଥଣ୍ଡା ସ୍ଥାନକୁ ଯେଉଁଠାରେ କି ବାୟୁ ଚଳାଚଳ ଭଲ ଭାବରେ ହେଉଥିବ ସେମିତିଆ ସ୍ଥାନକୁ ନେଇଯିବା। ଯଦି ସେଠାରେ ଫ୍ୟାନ୍, କୁଲର୍, ଏସି ଏଗୁଡ଼ିକ ଯଦି ବ୍ୟବସ୍ଥା ଥିବ ମଧ୍ୟ ଆହୁରି ଭଲ। ଆଉ ଦେଖିବା ସେ ବ୍ୟକ୍ତି ଜଣକ କିଛି ଟାଇଟ୍ ପୋଷାକ ପିନ୍ଧିଛି କି କ'ଣ, ତେବେ ଟାଇଟ୍ ପୋଷାକ ଥିଲେ ତାକୁ ଆମେ ପ୍ରଥମେ ଖୋଲିଦେବା ଏବଂ ତାର ମୁଣ୍ଡକୁ ଶୀତଳ ଜଳରେ ଧୋଇଦେବା, ଆଉ ବଡ଼ିଟାକୁ ତାର ଆମେ କପଡ଼ାରେ ଭିଜେଇକି ପୋଛିବା। ଏହି ସମୟରେ ଆମେ ତାର ଗୋଡ଼କୁ ଟିକେ ସାମାନ୍ୟ ଉଚ୍ଚା କରିଦେବା, କାହିଁକି ନା ଆମର ବ୍ରେନ୍ ଆଉ ହାର୍ଟକୁ ବ୍ଲଡ଼ ସପ୍ଲାଏ କମିଯାଇଥାଏ, ତେଣୁ ଗୋଡ଼କୁ ଟିକେ ଉଚ୍ଚା କରି ରଖିଦେଲେ ସେଇ ବ୍ଲଡ଼ ସପ୍ଲାଏଟା ଠିକ୍ ରୂପେ ହୋଇଥାଏ। ଆଉ ଯଦି ପେସେଣ୍ଟ କନସିୟସ୍ ଅଛି, ତାର ଚେତା ଅଛି, ପାଣି ପିଇପାରିବ, ତାହେଲେ ଆମେ ତାକୁ ସଙ୍ଗେ ସଙ୍ଗେ ପାଣି ପିଇବାକୁ ଦେବା, କିମ୍ବା ORS ଅଛି ହେଲେ ORS ଗୋଳେଇ ପିଇବାକୁ ଦେବା, କିମ୍ବା ଚିନି ଲୁଣ ସର୍ବତ ମଧ୍ୟ ଆମେ ତାକୁ ପିଇ ପାରିବା। ଆଉ ଯଦି ପେସେଣ୍ଟର କନସିୟସ୍ନେସ୍ ନାହିଁ କିମ୍ବା ଏସବୁ ଚିକିତ୍ସା କରିବା ଦ୍ୱାରା ପେସେଣ୍ଟର କୌଣସି ପ୍ରକାର ଉନ୍ନତି ହେଉନାହିଁ ଦେଖିଲେ ତେବେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକେଇ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବେ।
1: ଯେକୌଣସି ଜିନିଷରେ ଯଦି ଆମେ ସାବଧାନତା ଅବଲମ୍ବନ କରୁ ତାହେଲେ ଆମକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ। ଠିକ୍ ସେହିପରି ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ମଧ୍ୟ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ତାହେଲେ କେଉଁ ସବୁ ସାବଧାନତା ଅବଲମ୍ବନ କରିବା ଦ୍ୱାରା ଆମେ ଅଂଶୁଘାତରୁ ରକ୍ଷା ପାଇପାରିବା?
0: ହଁ, ଆପଣ ଭଲ କ୍ୱେଶ୍ଚିନ୍ଟେ କହିଲେ। ଅଂଶୁଘାତରେ ସତର୍କତା ହିଁ ସବୁଠାରୁ ବଡ଼ ଚିକିତ୍ସା। ଆମେ ସତର୍କତା ଅବଲମ୍ବନ କଲେ ହିଁ ଅଂଶୁଘାତକୁ ବହୁ ମାତ୍ରାରେ ଏଡ଼ାଇ ଦେଇପାରିବା। ଦିନ 11ଟାରୁ 3ଟା ମଧ୍ୟରେ ଖରାର ତାତି ସବୁଠାରୁ ଅଧିକ ଥାଏ, ତ ଆମେ ଏହି ସମୟରେ ବାହାରକୁ ଯିବା ନାହିଁ, ବାହାରେ କୌଣସି ପ୍ରକାର ପରିଶ୍ରମ କରିବା ନାହିଁ, ଏହି ସମୟରେ ଆମେ ଅଧିକ ବାଟ ଚାଲିବା ନାହିଁ, କୌଣସି ଦୂର ସ୍ଥାନକୁ ଯିବାକୁ ଥିଲେ ମଧ୍ୟ ତାକୁ ଆମେ ଆଭଏଡ଼ କରିବା, ଏବଂ ଯଦି ଜରୁରୀ କାମ କିଛି ପଡ଼ିଲା ତାହେଲେ ଆମେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଇବା, ପେଟ ଖାଲି ରଖି ବାହାରକୁ ଯିବାନି, କିଛି ଖାଦ୍ୟ ଖାଇଥିବା, ଏବଂ ଖାଦ୍ୟ କହିଲେ କ'ଣ, ଅତ୍ୟଧିକ ଜଳୀୟ ଅଂଶ ଥିବା ଖାଦ୍ୟ ଏଗୁଡ଼ିକ ଆମେ ଖାଇବା, ଅତ୍ୟଧିକ ତେଲ ମସଲା ଖାଦ୍ୟ ଏଗୁଡ଼ିକ ଖାଇବା ଉଚିତ ନୁହଁ। ଏବଂ ବାହାରକୁ ଗଲାବେଳକୁ ଆମେ ମୁଣ୍ଡରେ ଗୋଟେ ଓଦା ଗାମୁଛା ଗୁଡ଼େଇ ହେବା, ନହେଲେ ପଗଡ଼ି ଭିଡ଼ିବା, ହାତରେ ଛତାଟିଏ ଧରିବା, ପାଦରେ ଆମେ ଚପଲ ଆଉ ଜୋତା ମାଡ଼ିଥିବା, ଏବଂ ଆମର ପୋଷାକ କିପରି ହେବା ଦରକାର, ପୋଷାକଟି ଆମେ ବାହାରକୁ ଗଲାବେଳେ ଧଳା ରଙ୍ଗର ପୋଷାକ ପିନ୍ଧିବା ଏବଂ ତାହା ହାଲୁକା ଏବଂ ସୂତାର କପଡ଼ା ହୋଇଥିବ। ପାଣି ବୋତଲ ମଧ୍ୟ ଆମେ ସାଙ୍ଗରେ ନେଇକି ଯିବା, ଆଉ ସୂର୍ଯ୍ୟକିରଣ ଆମ ଆଖିକୁ ରକ୍ଷା କରିବା ପାଇଁ ଆମେ କଳା ଚଷମାର ବ୍ୟବହାର କରିବା, ମଝିରେ ମଝିରେ ଛାଇରେ ବିଶ୍ରାମ ନେବା, ଆମେ ଯିଏ କାମ କରିବାକୁ ଯାଉଛେ ଶୀଘ୍ର କାମ ସାରି ଫେରି ଆସିବା ଘରକୁ, ଏବଂ କୌଣସି ପ୍ରକାର ମାଦକ ଦ୍ରବ୍ୟ ଏହି ସମୟରେ ସେବନ କରିବେ ନାହିଁ, ତାହା ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ଆଉ ଘରେ ଯଦି ଆମର ଗୃହପାଳିତ ପଶୁପକ୍ଷୀମାନେ ଅଛନ୍ତି ସେମାନଙ୍କୁ ଛାଇ ଜାଗାରେ ରଖିବା, ସେମାନଙ୍କୁ ପ୍ରଚୁର ପରିମାଣ ପାଣି ପିଇବାକୁ ଦେବା, ଏବଂ ଆମେମାନେ ମଧ୍ୟ ଘରେ ଥିଲେ ମଧ୍ୟ ଜଳ ଶୁଷ୍କ ଦ୍ୱାରା ଆମେ ରକ୍ଷା ପାଇବା ପାଇଁ ପାଣି ବାରମ୍ବାର ପିଇବା, ବେଲପଣା, ଲେମ୍ବୁ ସର୍ବତ, ତୋରାଣି, ଘୋଳ ଦହି, ଆଖୁରସ ଏହିସବୁ ଆମେ ଖାଇପାରିବା। ଏହି ସମୟରେ

0: ପ୍ରକୃତି ଆମକୁ ବିଭିନ୍ନ ଫଳମୂଳ ମଧ୍ୟ ଦେଇଛି, ଯେପରି କାକୁଡ଼ି, ତରଭୁଜ, ଆମ୍ବ, ଲିଚୁ, ଅଙ୍ଗୁର, ତାଳସଜ, ଏସବୁ ଆମେ ପ୍ରଚୁର ମାତ୍ରାରେ ଖାଇବା। ଏବଂ ଶେଷରେ ଆମେ ଗୋଟେ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଯେଉଁ ଗ୍ରୀଷ୍ମ ପ୍ରଭାବ ସମ୍ବନ୍ଧୀୟ ସୂଚନା ଗୁଡ଼ିକ ଦିଆଯାଉଛି ପ୍ରତିଦିନ ରେଡ଼ିଓ ଟିଭିରେ, ତା ପ୍ରତି ଆମେ ସାବଧାନ ରହିବା।
1: ତେବେ ମ୍ୟାଡ଼ାମ, ଆମର ଏହି କାର୍ଯ୍ୟକ୍ରମଟି ହେଉଛି ଗୃହିଣୀମାନଙ୍କ ପାଇଁ, ଆଉ ପରିବାରର ଦାୟିତ୍ୱ ଗୃହିଣୀମାନେ ହିଁ ବହନ କରିଥାନ୍ତି। ସେମାନେ ସବୁବେଳେ ଚିନ୍ତାରେ ଥାନ୍ତି ଯେ କେମିତି ପରିବାରର ସମସ୍ତ ଲୋକ, ସେ ଶ୍ୱଶୁର ହୁଅନ୍ତୁ, ଶାଶୁ ହୁଅନ୍ତୁ, ନିଜ ପୁଅ ଝିଅ କିମ୍ବା ସ୍ୱାମୀ, ସମସ୍ତେ କେମିତି ସୁସ୍ଥ ରହିବେ, ଠିକ୍ ସମୟରେ ଖାଇବେ, କେମିତି ଘରକୁ ସୁସ୍ଥ ଭାବରେ ବାହାରୁ ଫେରିବେ, ସେଇଟା ସବୁବେଳେ ତାଙ୍କର ଚିନ୍ତା ଲାଗିଥାଏ। ତେବେ ଏଇ ଖରାଦିନେ ସେମାନେ ତାଙ୍କ ପରିବାରର କେମିତି ଯତ୍ନ ନେବେ, ଟିକେ ସରଳ ଭାଷାରେ ଆମର ଶ୍ରୋତା ଭଉଣୀମାନଙ୍କୁ ବୁଝେଇ କହିବେ।
0: ମୁଁ ମୋର ଶ୍ରୋତାବନ୍ଧୁମାନଙ୍କୁ ଏତିକି କହିବାକୁ ଚାହୁଁଛି ଯେ ସେମାନେ ହିଁ ସତର୍କ ରହିଲେ ସମ୍ପୂର୍ଣ୍ଣ ପରିବାର ଭଲ ରୂପେ ରହିପାରିବେ। ମହିଳାମାନଙ୍କ ଉପରେ ହିଁ ପରିବାରର ଦାୟିତ୍ୱ ନିର୍ଭର କରେ, ତେଣୁ ସେମାନେ ନିଜର ଯତ୍ନ ନେବା ସହିତ ପରିବାରର ଯତ୍ନ ନେବା ଆବଶ୍ୟକ। ସେମାନେ ମଧ୍ୟ ସକାଳୁ ଉଠି ନିଜର ରୋଷେଇବାସ କର୍ମ 11 ଭିତରେ ସାରିଦେବେ, ନିଆଁ ପାଖରେ ଯେମିତି 11-3 ଭିତରେ ରହିବେ ନାହିଁ। ଛୋଟ ପିଲାମାନଙ୍କୁ ବାହାରକୁ 11-4 ଭିତରେ ଖେଳିବା ପାଇଁ ଆଦୌ ଛାଡ଼ିବେ ନାହିଁ, ଏବଂ ସେମାନେ ଘର ଭିତରେ ଯେମିତି ଆରାମରେ ରହି ସମସ୍ତ କାର୍ଯ୍ୟ କରିବେ ସେଥିପ୍ରତି ଯତ୍ନ ନେବେ। ବୟସ୍କ ବ୍ୟକ୍ତି ଯଦି ଘରେ ଅଛନ୍ତି ସେମାନଙ୍କୁ ମଧ୍ୟ ଅଧିକ ମାତ୍ରାରେ ଧ୍ୟାନ ଦେବା ଆବଶ୍ୟକ। ସେମାନଙ୍କର ଏହି ସମୟରେ ପାଣି ପିଇବା କଥା ସେମାନେ ଭୁଲି ଯାଆନ୍ତି, ତେଣୁ ସେମାନଙ୍କର ଜଳ ଶୁଷ୍କତା ଯେମିତି ନହେବ ଆମେ ଟିକେ ସେମାନଙ୍କର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ସେମାନଙ୍କୁ ବାରମ୍ବାର ସର୍ବତ କରି କିମ୍ବା ORS ପାଣି କିମ୍ବା ପଇଡ଼ ପାଣି ଏଗୁଡ଼ିକୁ ସେମାନଙ୍କୁ ପିଇବାକୁ ଦେବା ଆବଶ୍ୟକ। ଗୃହିଣୀମାନେ ସତର୍କ ରହିଲେ ହିଁ ପରିବାର ସୁସ୍ଥ ରହିଥାଏ।
1: ତେବେ ମ୍ୟାଡ଼ାମ, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟରୁ କିଛି ସମୟ ବାହାର କରି ଆମ ଗହଣକୁ ଆସିଲେ, ଆଉ ଅଂଶୁଘାତର କାରଣ ଆଉ ତାର ଚିକିତ୍ସା ବିଷୟରେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ବହୁତ କଥା ବୁଝେଇ କହିଲେ। ନିଶ୍ଚିତ ଭାବରେ ସେମାନେ ଆଜିର କାର୍ଯ୍ୟକ୍ରମଟି ଶୁଣି ଉପକାର ପାଇବେ, ଆଉ ସତର୍କ ରହିବେ, ସାବଧାନ ରହିବେ, ଯେମିତିକି ଅଂଶୁଘାତ ଦ୍ୱାରା ତାଙ୍କର କୌଣସି କ୍ଷୟକ୍ଷତି ନ ହେଉ ଏବଂ ସେମାନେ ସୁସ୍ଥ ଭାବରେ ଜୀବନଯାପନ କରିବେ। ଆପଣଙ୍କୁ ଆମର ଗୃହଲକ୍ଷ୍ମୀ ପରିବାର ଏବଂ ଆକାଶବାଣୀ ବଲାଙ୍ଗୀର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଅଂଶୁଘାତର କାରଣ ଓ ଚିକିତ୍ସା ବିଷୟରେ ଅନେକ ଗୁଡ଼ିଏ କଥା ଜାଣିବାକୁ ପାଇଲେ। ଆଜିର କାର୍ଯ୍ୟକ୍ରମରେ ଆଲୋଚନାରେ ଭାଗ ନେଇଥିଲେ ଡକ୍ଟର ରଶ୍ମିରେଖା ସାହୁ, ଯିଏକି ବରିଷ୍ଠ ଆୟୁର୍ବେଦ ଚିକିତ୍ସକ, ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ବଲାଙ୍ଗୀରରେ କାର୍ଯ୍ୟରତ। ତେବେ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଣି ଆପଣମାନେ ଅନେକ କିଛି କଥା ଜାଣିପାରିଥିବେ ଆଉ ତାକୁ କାମରେ ମଧ୍ୟ ଲଗାଇ ପାରିବେ।
1: ତେବେ ଭଉଣୀମାନେ, ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟାଣ ଖରାରେ ଆମେ ବାହାରକୁ ବିଲକୁଲ ବାହାରିବା କଥା ନୁହଁ। ଯଦି ବିଶେଷ କିଛି ଦରକାର ହୁଏ ତାହେଲେ ଗୋଡ଼ରେ ଜୋତା, ହାତରେ ଛତା, ଆଖିରେ କଳା ଚଷମା, ମୁଣ୍ଡରେ ଓଦା ଗାମୁଛା ଆଉ ସାଙ୍ଗରେ ପାଣି ଧରି ଘରୁ ବାହାରିବା ଦରକାର।
2: ତେବେ ଆମକୁ ବାୟୁମଣ୍ଡଳର ଚାପମାତ୍ରାକୁ ହ୍ରାସ କରିବା ପାଇଁ ଜନସଚେତନତା ସୃଷ୍ଟି କରିବା ଦରକାର। ଜଙ୍ଗଲ ଓ ଜଳ ସମ୍ପଦର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ଦେବା ଖୁବ୍ ଜରୁରୀ। ତେବେ ପରିସ୍ଥିତିର ଭୟାବହତାକୁ ହୃଦୟଙ୍ଗମ କରି ସଚେତନ ହେଲେ ଅଂଶୁଘାତ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଆମେ ସମସ୍ତେ ନିଶ୍ଚିତ ଭାବରେ ରକ୍ଷା ପାଇପାରିବା।
1: ହେଲେ ଅନ୍ନପୂର୍ଣ୍ଣା।
2: ହଁ ସଙ୍ଗୀତା,
1: ଆମେ ତ ସାବଧାନ ରହିବା, ସତର୍କ ରହିବା, ଏମିତି ବହୁତ କଥା କହିଲେ ଆମର ଭଉଣୀମାନଙ୍କୁ। ତେବେ ଆମ ଭଉଣୀମାନେ ତ ରୋଷେଇ କରିବାକୁ ବହୁତ ଭଲ ପାଉଥିବେ।
2: ନିଶ୍ଚିତ ଭାବରେ।
1: ତେଣୁକରି ଖରାଦିନେ ସେମାନେ କ'ଣ ସବୁ ରୋଷେଇ କରିକି ତାଙ୍କର ପିଲାମାନଙ୍କୁ ଆଉ ପରିବାର ବର୍ଗଙ୍କୁ ଖୁଆଇବେ, ଯାହାଫଳରେ ସେମାନେ ସୁସ୍ଥ ରହିବେ, ତାଙ୍କର ଦେହ ମଧ୍ୟ ଥଣ୍ଡା ରହିବ ଆଉ ସେମାନେ ଖରାରୁ ରକ୍ଷା ପାଇବେ।
2: ହଁ, ଆମେ ତ ସେଇ ବିଷୟରେ ମଧ୍ୟ କଥା ହେବା ଯେ ଖରାଦିନେ କେଉଁଭଳି ଖାଦ୍ୟ ରୋଷେଇ କରି ଆମ ଭଉଣୀମାନେ ନିଜର ପିଲାମାନଙ୍କୁ ତଥା ପରିବାରଜନଙ୍କୁ ଦେଲେ ତାଙ୍କ ଶରୀର ସୁସ୍ଥ ରହିବ। କିନ୍ତୁ ଆଜି କାହିଁକି କେଜାଣି ସଙ୍ଗୀତା ମୋ ମନକୁ ଆଉ ଗୋଟେ ଜିନିଷ ଆସୁଛି।
1: କ'ଣ କହିଲ? ମୁଁ ତ ଭାବୁଛି ସେମାନେ କେମିତି ନିଆଁ ପାଖକୁ ନ ଯାଇକି କ'ଣ ଏମିତି ବନେଇକି ସେମାନେ ତାଙ୍କ ପିଲାମାନଙ୍କୁ ଖୁଆଇ ପାରିବେ, ସେମିତି କିଛି ରେସିପି ଆମେ ଆମର ଭଉଣୀମାନଙ୍କୁ କହିବା।
2: ହଁ, ମାନେ ମୁଁ ଭାବୁଛି ଆଜିକାଲି ଯେଉଁ ପ୍ରଚଣ୍ଡ ଖରାରୁ ବାହାରକୁ ଯାଇକି ଆମେ ଘରକୁ ଆସିଲା ପରେ ସମସ୍ତଙ୍କ ମନଟା କିଛି ଥଣ୍ଡା ଆଡ଼କୁ ଯାଇଥାଏ ନୁହଁ?
1: ହଁ,
2: ତା ଥଣ୍ଡା ପାଣି ହଉ ଥଣ୍ଡା ସର୍ବତ ହଉ ବା ଆଉ କିଛି ହଉ, ତେବେ ମୁଁ ଭାବୁଛି

0: ଆଜି ଆମେ ସେଇଭଳି ଗୋଟିଏ ସୁନ୍ଦର ସର୍ବତ ବିଷୟରେ କଥା ହେଲେ କେମିତି ହୁଅନ୍ତା?
1: ବହୁତ ବଢିଆ। ଖରାଦିନେ ତ ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରନ୍ତି।
0: ହଁ ହଁ,
1: ଆଉ ଛୋଟ ପିଲାମାନେ ମ୍ୟାଙ୍ଗୋ ଜୁସ୍ କହିଲେ ବହୁତ ଖୁସି।
0: ପୁରା ଠିକ କହିଲେ।
1: ତାହେଲେ ଆଜି ଆମେ ଆମ୍ବ ପଣା ରେସିପି ଆମର ଭଉଣୀମାନଙ୍କୁ ଶିଖେଇବା।
0: ହଁ, ତାହେଲେ ବହୁତ ବଢିଆ ଲାଗିବ, ଆଉ ଭଉଣୀମାନେ ମଧ୍ୟ ଖୁସି ହେବେ। ତେବେ ଚାଲ ଆଉ ଡେରି ନକରି ଆମେ ଏଇ ଆମ୍ବ ପଣା ବିଷୟରେ ଆଜିର କାର୍ଯ୍ୟକ୍ରମରେ କହିବା। ତେବେ ଆମେ ଏଇ ଆମ୍ବ ପଣା ପାଇଁ ପ୍ରଥମେ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ବିଷୟରେ କହିଦେବା। ଭଉଣୀମାନେ, ଆମ୍ବ ପଣା ତିଆରି କରିବା ପାଇଁ ଆମକୁ ଦରକାର 4 କଞ୍ଚା ଆମ୍ବ, 50 ଚିନି, ଅଳ୍ପ କିଛି ବିଟ୍ ଲୁଣ, ଅଳ୍ପ ଗୋଲମରିଚ ଗୁଣ୍ଡ, ଅଳ୍ପ ଆମ୍ବ କଷିଆ ଅଦା ଛେଚା, ଅଳ୍ପ ପୋଦିନା ପତ୍ର, ଆଉ ଆବଶ୍ୟକ ଅନୁସାରେ ଓ ସ୍ୱାଦ ଅନୁସାରେ ଲୁଣ। ତେବେ ବର୍ତ୍ତମାନ ଆମେ କହିଦେବା ପ୍ରସ୍ତୁତି ପ୍ରଣାଳୀ ବିଷୟରେ। ପ୍ରଥମେ କଞ୍ଚା ଆମ୍ବକୁ ସିଝାଇ ଥଣ୍ଡା କରି ପାତ୍ରରେ ରଖିଦେବା। ଏହାପରେ ସେହି ଆମ୍ବ ସିଝାରୁ ରସ ବାହାର କରି ସେହି ଆମ୍ବ ରସରେ ଆବଶ୍ୟକ ଅନୁସାରେ ଲୁଣ, ଚିନି, ଗୋଲମରିଚ ଗୁଣ୍ଡ, ବିଟ୍ ଲୁଣ, ଆମ୍ବ କଷିଆ ଅଦା ଛେଚା ଆଉ ଅଳ୍ପ ପାଣି ପକାଇ ଭଲ ଭାବରେ ଫେଣ୍ଟି ଦେବା। ଏହାପରେ ଏକ ଗ୍ଲାସ୍ରେ ଏହାକୁ ଢାଳି ଦେଇ ତା ଉପରେ କିଛି ପୋଦିନା ପତ୍ର ରଖି ସଜେଇ ଦେବା। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆମ୍ବ ପଣା। ଭଉଣୀମାନେ, ଏଇ ତ ଥିଲା ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଣି ଆପଣମାନେ ଅନେକ କିଛି କଥା ଜାଣିପାରିଥିବେ ଆଉ ତାକୁ କାର୍ଯ୍ୟରେ ମଧ୍ୟ ଲଗାଇବେ।
1: ତେବେ ଆଜି ତ ସମୟ ହେଇଯାଇଛି, ଆମକୁ କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ପଡ଼ିବ।
0: ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କଠୁ ବିଦାୟ ନେଉଛୁ ମୁଁ ଅନ୍ନପୂର୍ଣ୍ଣା।
1: ଆଉ ମୁଁ ସଙ୍ଗୀତା। ନମସ୍କାର।

0: ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ. ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ. ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା. ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍. ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି. ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ସଂସ୍ଥାର 45ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବା ସହିତ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି. ସେ କହିଛନ୍ତି, ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋହାହନ ପ୍ରଦାନ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି. ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି.
1: ବିକଶିତ ଭାରତ କା ନିର୍ମାଣ ଐସେ ୟୁବାଓଁ ସେ ହି ହୋଗା ଜୋ ୟୁବା ମାନସିକ ରୂପ ସେ ଶାନ୍ତ ହୋ, ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ, ଔର ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ. इसलिए स्पिरिचुअल वेलबींग, मेंटल हेल्थ, योग, मेडिटेशन, इस पर काम करने वाली आपकी ये महत्वपूर्ण गतिविधि, इन सब की भूमिका बहुत बहुत अहम है.
0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଗସ୍ତରେ ଅଛନ୍ତି. ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ. ତାମିଲଗା ଭେଟ୍ରେ କାଜାଗମ୍ ଟିଭିକେର ମୁଖ୍ୟ ସି ଜୋସେଫ୍ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି. ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି. ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି. ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ, ଆଧବ ଅର୍ଜୁନ, ଏସ୍ ଆନନ୍ଦ, ସେଲ୍ଭି ଏସ୍ କୀର୍ଥାନା ଏବଂ ଡକ୍ଟର ଟିକେ ପ୍ରଭୁ ପ୍ରମୁଖ ଅଛନ୍ତି. ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ. କଂଗ୍ରେସ, ସିପିଆଇ, ସିପିଆଇଏମ୍, ଭିସିକେ ଏବଂ ଆଇୟୁଏମ୍ଏଲ୍ ସହଯୋଗରେ ଶ୍ରୀ ବିଜୟ 234 ସଦସ୍ୟ ବିଶିଷ୍ଟ ଗୃହରେ 120 ଜଣ ବିଧାୟକଙ୍କ ସମର୍ଥନ ଲାଭ କରିଛନ୍ତି. ଆସନ୍ତା ବୁଧବାର ଦିନ ବିଧାନସଭାରେ ବିଶ୍ୱାସ ଭୋଟ୍ର ସମ୍ମୁଖୀନ ହେବାକୁ ରାଜ୍ୟପାଳ ଶ୍ରୀ ଆର୍ଲେକର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଙ୍କୁ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାମିଲନାଡୁ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବେ. ତାମିଲନାଡୁର ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକେ କହିଛନ୍ତି, ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍ପରିକ ସମ୍ପର୍କ ବହୁ ପୁରାତନ. ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି. ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ. ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି. ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ. ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ. ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମା

0: ଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକରେ ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ଧର୍ମଭିତ୍ତିକ, ଏନ୍ଜିଓ ସମ୍ପର୍କିତ ଏବଂ ଅନ୍ୟାନ୍ୟ ଅନଧିକୃତ ସ୍ଲୋଗାନ ତଥା ପ୍ରଦର୍ଶନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ମୋଟରଯାନ ଆଇନ ଏବଂ ତତ୍ସଲଗ୍ନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପୂର୍ବ ଅନୁମତି ବିନା ବ୍ୟକ୍ତିଗତ ତଥା ସାର୍ବଜନୀନ ଯାନବାହନଗୁଡ଼ିକରେ ଏଭଳି ପ୍ରଦର୍ଶନ ନ କରିବାକୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ମାସ ଗତ 30 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶର 45 ଦିନ ମଧ୍ୟରେ ଘୋଷିତ ସମସ୍ତ ପ୍ରଦର୍ଶନକୁ ଯାନବାହନରୁ ହଟାଇବା ପାଇଁ ଗାଡ଼ି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଏବଂ କାତାର ମଧ୍ୟରେ ମିଆମିଠାରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ କାତାର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରି ପାରିନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପରଜାଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ।
1: ଥ୍ରୁ ଏନ୍ଭାୟରମେଣ୍ଟାଲ ରେସ୍ପନ୍ସିବିଲିଟି, ୟୁଥ୍ ଏମ୍ପାୱାରମେଣ୍ଟ ଆଣ୍ଡ ଇନର ୱେଲ୍ବିଂ।
2: ବିକଶିତ ଭାରତ କା ନିର୍ମାଣ ଐସେ ଯୁବାଓ ସେ ହି ହୋଗା, ଜୋ ଯୁବା ମାନସିକ ରୂପ ସେ ଶାନ୍ତ ହୋ, ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ, ଔର ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ। ଇସଲିଏ ସ୍ପିରିଚୁଆଲ ୱେଲ୍ବିଙ୍ଗ, ମେଣ୍ଟାଲ ହେଲ୍ଥ, ଯୋଗ, ମେଡିଟେସନ, ଇସ୍ ପର କାମ କରନେ ବାଲି ଆପ୍ ୟେ ମହତ୍ୱପୂର୍ଣ୍ଣ ଗତିବିଧି ଔର ଇସ୍ ପ୍ରକାର ସେ କାମ କରନେ

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନ ଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଳ, ରେଢ଼ାଖୋଲ ଏବଂ ଜୁଜୁମରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମି ପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକ୍ଟି ଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: 193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଢ଼ାଖୋଲ ତଥା ନାକ୍ଟି ଦେଉଳରେ ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ ସିଏସ୍ସି ହେବ। ତା ଅନ୍ତର୍ଗତ 6 ପିଏସ୍ସି, 40 ଉର୍ଦ୍ଧ୍ୱ ସବ୍ ସେଣ୍ଟର। ୟାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ।
0: ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୁଦ୍ଧରେ 1857 ଆଜିର ଦିନରେ ଭାରତର ପ୍ରଥମ

0: ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ମିରଟରେ ତୃତୀୟ ବଙ୍ଗଳା ଲାଇଟ୍ କାଭାଲିର ସୈନିକମାନେ ଗୋରୁ ଏବଂ ଘୁଷୁରୀ ଚର୍ବିରେ ତିଆରି କ୍ୟାଟ୍ରିଜ୍ ବ୍ୟବହାରକୁ ନେଇ ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ, କାରଣ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଉଲ୍ଲଂଘନ କରୁଥିଲା। ଉତ୍ତର ଏବଂ ମଧ୍ୟ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସ୍ଥାନୀୟ ବିଦ୍ରୋହ କ୍ରମଶଃ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାଏବ ସିଂହ ସୈନି ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ୍ର ପ୍ରତୀକ ମା' ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା' ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀୟା।
0: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରମିତ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରାୟଗଡ଼ା ଜିଲ୍ଲା ନୂତନ ସଭାଗୃହଠାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାର 189 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁପରିନଟେଣ୍ଡେଣ୍ଟ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ

ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଭାଗବତ ମେଳା, ପରିବେଷଣ କଲେ ସନାତନ ପଣ୍ଡା ଓ ସାଥୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ଶୁଣିବା ଆଜି ସନ୍ଧ୍ୟାର ଯୁବବାଣୀ।

0: ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ଇଭିନିଂ, ନମସ୍କାର। ସ୍ୱାଗତ କରୁଛୁ ଆପଣଙ୍କ ମନପସନ୍ଦ ଯୁବବାଣୀର ଅଗଣାକୁ।
1: ଶ୍ରୋତାବନ୍ଧୁ, ଆଜିର ସନ୍ଧ୍ୟାରେ ମନୋରଞ୍ଜନର ମ୍ୟାଜିକ୍ ବକ୍ସକୁ ନେଇ ଉପସ୍ଥିତ ଆମେ ଆପଣମାନଙ୍କର ଯୁବବାଣୀ ସାଥୀ। ମୁଁ ରୁକ୍ସାନା।
0: ଆଉ ମୁଁ ପ୍ରିୟଙ୍କା।

0: ଶ୍ରୋତା ବନ୍ଧୁ, ପ୍ରେମ ନାଁଟି ଶୁଣିଲେ ଅଚାନକ ସମସ୍ତଙ୍କ ମନରେ ଗୋଟିଏ ନାୟିକା ଏବଂ ନାୟକର ଚିତ୍ର ଆଙ୍କି ହୋଇଯାଏ। ପ୍ରେମ ଏକ ସୁନ୍ଦର ଭାବନାଟିଏ ଯାହା ଆମକୁ ସବୁ ମୁହୂର୍ତ୍ତରେ ସୁନ୍ଦର ଅନୁଭୂତି ଦେଇଯାଏ। ଖାସ୍ କରି ଯୌବନଟି ପାଦ ଖସିବାର ସମୟ, କେତେବେଳେ ଯେ ପାଦ ଖସିଯାଏ ଜାଣି ହୁଏ ନା।
1: ଅଜାଣତରେ ପାଦ ଖସିବା ଏବଂ ଜାଣିଶୁଣି ପାଦ ଖସିବା ମଧ୍ୟରେ ବହୁତ ପାର୍ଥକ୍ୟ। ଜାଣିଶୁଣି ଗୋଟିଏ ଖରାପ ବ୍ୟକ୍ତିକୁ ନିଜ ମନ ଦେବା ଆଉ ଶେଷରେ ନିଜେ ହିଁ କଷ୍ଟ ପାଇବା, କ'ଣ ଠିକ୍ ଶ୍ରୋତା ବନ୍ଧୁ? ତେବେ ଏହି ପରିପ୍ରେକ୍ଷୀରେ ଆଧାରିତ ନାଟକ ଆଜି ଆମେ ଶୁଣିବା ପରିସୀମା।
0: ଶ୍ରୋତା ବନ୍ଧୁ, ଏହି ନାଟକଟିକୁ ରଚନା କରିଛନ୍ତି ଉଦୟ ଶଙ୍କର ଜାନୀ ଏବଂ ପରିବେଷଣ କରିଛନ୍ତି ଜୟପୁର ପାଇକ ସାହିର ଶିବପ୍ରସାଦ ଲନ୍ତା ଏବଂ ସାଥୀ। ଏଥିରେ ଅଂଶଗ୍ରହଣ କରିଛନ୍ତି ସୁବ୍ରତ ସାମନ୍ତରାୟ, ଅଭିଷିକ୍ତା ରଥ, ସ୍ମିତାରାଣୀ ଜେନା, ଶୁଭ୍ରାଂଶୁ ପଣ୍ଡା, କୌଶିକ ପଟ୍ଟନାୟକ, ମୃତ୍ୟୁଞ୍ଜୟ ସାହୁ, ମମତା ବେଜ, ଆବାମୟୀ ବିଶ୍ୱାଲ। ନାଟକଟିକୁ ପ୍ରଯୋଜନା କରିଛନ୍ତି ରଞ୍ଜନ କୁମାର ବେହେରା।

0: ଆରେ କ'ଣ ଖାଇବୁ କହନି ସା, ଆଉ ତୁ କଳ୍ପନା?
1: ଏ ସକାଳୁ ସକାଳୁ ଜଳଖିଆ,
0: ଦିନ 11ଟା ତୋ ପାଇଁ ସକାଳ, କ'ଣ ଖାଇବୁ ଶୀଘ୍ର କହ, ନହେଲେ ମୁଁ ଚାଲିଲି।
1: ଆଇସ୍କ୍ରିମ।
0: ବାଃ, ଆଇସ୍କ୍ରିମ! ଆଉ ତୁ କଳ୍ପନା?
2: ମୁଁ ବି ଆଇସ୍କ୍ରିମ।
0: ଆଚ୍ଛା, ତମେ ସମସ୍ତେ ଆଇସ୍କ୍ରିମ କହିଲଣି ଯେତେବେଳେ, ଠିକ୍ ଅଛି। ଓ ହ୍ୟାଲୋ,
3: କ'ଣ ମ୍ୟାଡ଼ାମ?
1: ଇଏ କ'ଣ ତତେ ମ୍ୟାଡ଼ାମ କହିଲେଣି?
0: ହେ ତୁ ଚୁପ୍ କର, 3 ଆଇସ୍କ୍ରିମ ବଟର୍ ସ୍କଚ।
3: ଓକେ ମ୍ୟାଡ଼ାମ।
0: ଆଉ କଳ୍ପନା, ତୋ ଖବର କ'ଣ? ସେ ହିରୋଟା ସାଙ୍ଗରେ ଆଜିକାଲି ଖୁବ୍ ଜୋରରେ ବୁଲାବୁଲି କରୁଛୁ।
2: ହେ ନାଇଁ ମ, ମୁଁ ଏମିତି ଖାଲି ତାକୁ ଜାଣିଛି ସିନା, ବୁଲାବୁଲି ନୁହଁ।
1: ଏ ମିଛ କହନା।
0: ତୁ ଠିକ୍ କହିଛୁ ନିଶା, କଳ୍ପନା ତୁ ସତ କହ, କାଲି ତୁ ସେ ହିରୋଟା ସାଙ୍ଗରେ ବୁଲୁନଥିଲୁ?
2: କେତେବେଳେ?
1: କାଲି ସନ୍ଧ୍ୟାରେ ବାଇକ୍ ପଛରେ ତୁ ବସିଥିଲୁ, ଝିଙ୍କ କାଠି ଭଳି ମୁଣ୍ଡବାଳ ରଖିଥିବା ସେ ପିଲାଟା ଖୁବ୍ ସ୍ପିଡ୍ରେ ଗାଡ଼ି ଚଲାଉଥିଲା, ସାଇ କରି ଆସି ପାର୍କ ଆଗରେ ଗୋଟେ ଷ୍ଟାଇଲରେ ବ୍ରେକ୍ ମାରିଲା, ସତ ନା ନାଇଁ?
0: ଏଥର ଆଉ ମିଛ କହ ନା,
1: କହ କହ, ହଁ ନା ନାହିଁ?
2: ତମେ ଦିଟା କୋଉଠି ଥିଲ?
0: ଦେଖିଲୁ ସତ ବାହାରିଲା ନା ନାହିଁ?
1: ଆମେ ସେ ସମୟରେ ପାର୍କରେ ଏଣ୍ଟ୍ରି କରିବା ପାଇଁ ଟିକେଟ୍ କାଟୁଥିଲୁ।
2: ବାଃ, ଭାରି ଚାଲାକ୍ ତ ଦି ଜଣ।
1: ଆରେ ଆମକୁ ଏମିତି ସେମିତି ଭାବେ ନା।
3: ଏଇ ନିଅନ୍ତୁ ମ୍ୟାଡ଼ମ, ଆପଣଙ୍କର 3 ଆଇସ୍କ୍ରିମ।
0: ବାଃ, ନିଅ, ମନ ଖୁସିରେ ଖାଇ ନିଅ, ଆଜି ଫୁଲ୍ ଏନ୍ଜୟ କରିବା।
1: ଆଚ୍ଛା କଳ୍ପନା, ତୁ ସେ ହିରୋଟାକୁ ପଟେଇଲୁ କେମିତି?
2: ଓହୋ, ମୁଁ କାହିଁକି କାହାକୁ ପଟେଇବି ମା?
1: ମୁଁ ତ ବିଶ୍ୱାସ କରିପାରୁନି, ଦାଲ ମେ କୁଛ ତ କାଲା ହେ।
0: ସେ ତତେ ନା ତୁ ତାକୁ?
1: ରାଇଟ, ତୁ ତ କମ୍ ନାହୁଁ ନା, ତତେ ଦେଖି ସେ ଗୋଟେ ପ୍ଲାନ୍ କରିଛି, ଆଉ ତୁ କହ କହ।
2: ହଁ, 50-50।
0: ତା ମାନେ ନିଆଟା ଦୁଇ ଆଡୁ ନୁହେଁ?
1: ଆରେ ତୋ ଫୋନ୍ ରିଙ୍ଗ ହେଲାଣି,
0: ଦେଖ ଦେଖ, ସେ ହିରୋଟା କରିନାହିଁ ତ?
2: ହଁ ସେ କରିଛି।
0: କଥା କଥାଓ, ଆଉ ସ୍ପିକର ଅନ୍ କର।
2: ହ୍ୟାଲୋ।
4: ହ୍ୟାଲୋ କଳ୍ପନା, ମୁଁ କହୁଛି, ଶେଖର।
2: ହଁ ହଁ ଜାଣିଛି, କ'ଣ କହିବ କୁହ।
4: ଆଜି ଉପରବେଳା ଫ୍ରି ଅଛ?
2: କାହିଁକି, କ'ଣ ହେଲା?
4: ମାନେ ମାନେ ଯଦି ଫ୍ରି ଥାନ୍ତ ଆମେ ନୁହେଁ, ମାନେ ତମେ ଆଉ ମୁଁ ଲଙ୍ଗ ଡ୍ରାଇଭରେ ଯାଇଥାନ୍ତେ, ମୁଁ ଘରୁ କାର୍ ନେଇ ଆସିଥାନ୍ତି।
2: ୱା, ଲଙ୍ଗ ଡ୍ରାଇଭ ପୁଣି ତମ କାର୍ରେ?
4: ତମେ ରାଜି ନା ନାହିଁ କୁହ।
2: ମୁଁ
4: କ'ଣ? ମୁଁ
1: ଆରେ କହିଦେ, ହଁ କହିଦେ।
4: ହ୍ୟାଲୋ,

0: ହଁ ହ୍ୟାଲୋ।
1: କଣ ଚିନ୍ତା କଲ କୁହ।
0: ହଁ ଦେଖିବି।
1: ଦେଖିବି ନୁହଁ, ହଁ କୁହ। ମୁଁ ଆଜି ଉପରବେଳା 3ଟା ବେଳେ ପାର୍କ ଆଗରୁ ତମକୁ ପିକ୍ କରିନେବି, ସିଓର।
0: ହଉ ଚେଷ୍ଟା କରିବି।
1: ଦେଖିବି, ଚେଷ୍ଟା କରିବି, କିଛି ଶୁଣିବି ନାହିଁ। ମୁଁ ଠିକ 3ଟା ବେଳେ ଆସି ପହଞ୍ଚି ଯିବି, ଆଉ ତମେ ସେତେବେଳେ ସେଠି ଠିଆ ହୋଇଥିବ, ହେଲା।
0: ହଉ,
1: ଇଏ ହୁଇ ନା ବାଦ, ଇଏ ରହୁଛି, ବାଏ
0: ବାଏ ବାଏ।
2: ହିରୋଟା ଖାଲି ପବନରେ ଉଡୁଛି,
3: ଆଉ ଖୁସି ହବନି। ହମର ତୁମ ଆଉ 2-3 ଘଣ୍ଟାର ଲଙ୍ଗ ଡ୍ରାଇଭ, ବାହ ହେଲା ଯେ। ମତେ କିନ୍ତୁ ଟିକେ ଭୟ ଲାଗୁଛି କଳ୍ପନା।
2: ଯିବ କଳ୍ପନା, ତତେ କାହିଁକି ଏତେ ଭୟ?
3: ଆରେ ଯେତେ ହେଲେ ବି ସେ ଆମ ସାଙ୍ଗ ନା, ତତେ ଭୟ ଲାଗୁଛି ନା ନାହିଁ କହିଲୁ କଳ୍ପନା?
0: ମତେ ଭୟ ଲାଗୁଛି ଏଥିପାଇଁ ଯେ ଯଦି ଘର ଲୋକେ ଜାଣିଦିଅନ୍ତି।
2: ଦେଖିଲୁ ରିନା, ତାକୁ ତା ଘର ଲୋକ ଜାଣିଦେବେ ବୋଲି ଭୟ ଲାଗୁଛି। ତା ମାନେ ତାର ଇଚ୍ଛା ଅଛି, ତାକୁ ଛାଡ଼ିଦେ, ଡେରି କରନା, ସେ ପୁଣି ଯିବ ନା।
3: ଶୁଣ, ମୋ କହିବା କଥା ହେଲା, 2 ଦିନର ପରିଚୟରେ ହଠାତ୍ ଗୋଟିଏ ଲୋକଟା ସାଙ୍ଗରେ ଏକୁଟିଆ ଏତେ ଦୂର ଯିବା?
0: ମୁଁ ଭାବୁଛି ଯେଉଁଠି ଆତ୍ମୀୟତା ବଢ଼ିଯାଏ ସେଠି ସନ୍ଦେହ ନଥାଏ।
2: ରାଇଟ୍, ତୁ ଠିକ୍ କହିଛୁ କଳ୍ପନା, ଆତ୍ମୀୟତାରୁ ହିଁ ବିଶ୍ୱାସ ସୃଷ୍ଟି ହୁଏ। ତେଣୁ ତା ପାଖରେ କିଛି ସମୟ କଟାଇଲେ ଦୁହେଁ ପରସ୍ପରକୁ ଚିହ୍ନିବାର ସୁଯୋଗ ପାଇପାରିବେ, ନା କ'ଣ? ତେଣୁ ମୋର ପ୍ରିୟ ରିନା, ତୁ କଳ୍ପନା ପାଇଁ ଏତେ ବ୍ୟସ୍ତ ହେବା ଦରକାର ନାହିଁ। ଶେଖର ଉପରେ ତାର ପୂର୍ଣ୍ଣ ବିଶ୍ୱାସ ଅଛି, ସେମାନେ ଯାଆନ୍ତୁ, ତୁ ଏଠି ଆଉ ଚେକେଟ୍ ସାଜନା, ଚାଲ।
3: ହଉ ଠିକ୍ ଅଛି, ହ୍ୟାପି ଜର୍ଣ୍ଣି ଆଣ୍ଡ ଏନ୍ଜୟ,
2: ବାଏ ବାଏ
0: ବାଏ। ଶେଖର, ଘରଠାରୁ ଆମେ କେତେ ଦୂର ଚାଲି ଆସିଥିବା?
4: ହଁ, ପ୍ରାୟ 30 କିଲୋମିଟର।
0: 30 କିଲୋମିଟର?
4: ଚମକି ପଡ଼ିଲ ଯେ।
0: ନାଇଁ, ଫେରିବା ବେଳକୁ ଡେରି ହେଇଯାଇପାରେ, ଘରେ ହୁଏତ ସମସ୍ତେ ବ୍ୟସ୍ତ ହୋଇଯିବେ।
4: ଘର ଲୋକଙ୍କ ଅପେକ୍ଷା ତମେ ବେଶୀ ବ୍ୟସ୍ତ ହୋଇପଡ଼ୁଛ। ଏଇ ଆମେ ଯିବା ଆଉ ଫେରି ଆସିବା।
0: ଆଉ କେତେ ଦୂର ଯିବା?
4: ଏଇ ଅଳ୍ପ ବାଟ।
0: ରାତି ହେଇଯିବନି ତ?
4: ଅନ୍ଧାର ହେବା ପୂର୍ବରୁ ଫେରି ଆସିବା।
0: ସତ କହୁଛ?
4: ଆରେ କଳ୍ପନା, ତମେ ମୋତେ ଅବିଶ୍ୱାସ କରୁଛ? ଡୋଣ୍ଟ ୱରି, ବିଲିଭ୍ ମି।
0: ଜାଣେ ତମ ଉପରେ ଭରସା ଅଛି ଯେ।
4: ପୁଣି ଯେ, ଓହୋ, ଭୟ ଆଶଙ୍କା ସବୁକିଛି ଭୁଲିଯାଅ, ମୁଁ ତମ ପାଖରେ ଅଛି। ଶେଖର, ସବୁକିଛି ଭୁଲିଯାଅ, ଏନ୍ଜୟ କର। ଦେଖ, ଗୋଟିଏ ଜଙ୍ଗଲ ରାସ୍ତାରେ ଆମ ଗାଡ଼ି ଚାଲିଛି, ଦୁଇ କଡ଼କୁ ଦେଖ, ସବୁଜ ରଙ୍ଗର ଗଛଲତା ସବୁ କେମିତି ପବନରେ ଦୋଳି ଖେଳୁଛନ୍ତି। ଦେଖ, ଦେଖୁଛ କେତେ ସୁନ୍ଦରରେ ସବୁଜ ପୃଥିବୀ? ଆକାଶକୁ ଦେଖ, ସନ୍ଧ୍ୟା ଆକାଶରେ ନୀଳ ଫେରନ୍ତା ପକ୍ଷୀ ସବୁ କେମିତି ଘରକୁ ଫେରୁଛନ୍ତି।
0: ଶେଖର, ଦେଖ ଦେଖ, ରାସ୍ତା କଡ଼ରେ ମାଙ୍କଡ଼ଟାଏ।
4: ଏପଟେ ଦେଖ, ମାଙ୍କଡ଼ମାନଙ୍କର ପୁରା ଫ୍ୟାମିଲି।
0: ହଁ, ଆଉ ମା ମାଙ୍କଡ଼ ସାଙ୍ଗରେ ତା ଛୁଆ ବି।
4: ଇଆଡ଼େ ଦେଖ, ପାହାଡ଼ି ଝରଣାଟି କେମିତି କୁଳୁକୁଳ କରି ତଳକୁ ବହିଯାଉଛି, ଦେଖିପାରୁଛ?
0: ୱା, କେତେ ସୁନ୍ଦର ସତରେ।
4: ଆଉ ଟିକେ ଆଗକୁ ଗଲେ ଜଙ୍ଗଲ ଭିତରେ ଛୋଟ ହୋଟେଲଟାଏ ପଡ଼ିବ।
0: ଏଇ ଜଙ୍ଗଲ ଭିତରେ ପୁଣି ହୋଟେଲ?
4: ଟୁରିଷ୍ଟମାନଙ୍କ ପାଇଁ ହୋଟେଲଟିକୁ ତିଆରି କରାଯାଇଛି, ବହୁତ ସୁନ୍ଦର ସେ ହୋଟେଲ। ଲନ୍ ଅଛି, ଗାର୍ଡେନ୍ ଅଛି, ସୁଇମିଂ ପୁଲ୍ ବି ଅଛି।
0: ସେ ପାଖରେ ଯେଉଁ ନାଲି ନୀଳି ରଙ୍ଗର କୋଠଡ଼ା ଦିଶୁଛି, କ'ଣ ସେଇଟା?
4: ହଁ, ଆଉ ଟିକେ ଆଗକୁ ଗଲେ ପରିଷ୍କାର ଦିଶିବ।
0: ୱା, କେତେ ସୁନ୍ଦର ଦିଶୁଛି,
4: ଭିତରକୁ ଗଲେ ଆହୁରି ସୁନ୍ଦର ଦେଖାଯିବ।
0: ଆରେ ଆରେ, ତମେ କ'ଣ ହୋଟେଲ ଗେଟ୍ ଆଡ଼କୁ ଗାଡ଼ି ବୁଲେଇଲଣି?
4: ବହୁତ ଭୋକ ଲାଗିଲାଣି କଳ୍ପନା, ଚାଲ ଆସିଛି ଯେତେବେଳେ କ'ଣ ଟିକେ ଖାଇନେବା।
0: ହଁ ଚାଲ, ମୁଁ ବି ଟିକେ ହୋଟେଲଟାକୁ ଦେଖିନେବି ପାଖରୁ, କିନ୍ତୁ ରେଟ୍ ବୋଧେ ଅଧିକା ଥିବ।
4: ଆରେ ରେଟ୍କୁ ମାର ଗୋଲି, ମୋ ପାଖରେ ପଇସା ଅଛି, ATM କାର୍ଡ଼ ବି ଅଛି, ଚାହିଁଲେ ସ୍ୱାଇପ୍ କରିନେବା।
0: ଶେଖର, ଗେଟ୍ରେ ଧଳା ପୋଷାକ ପିନ୍ଧିଥିବା ଲୋକଟା ତମକୁ କ'ଣ ସାଲ୍ୟୁଟ୍ କଲାଣି?
4: ସେଇଟା ହେଉଛି ସେମାନଙ୍କର ମ୍ୟାନେରିଜମ୍, ସମସ୍ତଙ୍କୁ ସେମାନେ ହସି ହସି ୱେଲକମ୍ କରନ୍ତି। ଆସ, ବାହାରକୁ ଆସ।
0: ତାହେଲେ ଆମେ ବି କୁଆଡ଼େ ଯିବା?
4: ଭିତରକୁ ଯିବା, ତମେ ବୁଲିବ ନାହିଁ କି?
0: ଓ ଆଚ୍ଛା ଆଚ୍ଛା।
5: ହ୍ୟାଲୋ ସାର୍। ହ୍ୟାଲୋ ମ୍ୟାମ୍, ଗୁଡ୍ ଇଭିନିଂ, ମୁଁ କିଛି ସାହାଯ୍ୟ କରିପାରେ?
4: ଓ ସିଓର, ଗୋଟେ ରୁମ୍ ଦରକାର ଥିଲା।
5: ସିଙ୍ଗଲ ରୁମ୍ ସାର୍?
4: ହଁ।
5: ଏଠି ଆପଣଙ୍କ ନାଁ ଠିକଣା ଲେଖିଦିଅନ୍ତୁ, ବାକି ଫର୍ମାଲିଟି ମୁଁ ପୂରଣ କରିଦେବି।
4: ହେଇଗଲା, କେତେ ନମ୍ବର?
5: 101।
4: ଠିକ୍ ଅଛି,
5: ମୁଁ ବୟ ହାତରେ ଚାବି ପଠାଇଦେବି ସାର୍।
4: କିଛି ଦରକାର ନାହିଁ, ମୁଁ ନେଇଯିବି। ଥ୍ୟାଙ୍କ ୟୁ।
5: ମାଇ ପ୍ଲେଜର୍ ସାର୍, ଥ୍ୟାଙ୍କ ୟୁ।
4: ଥ୍ୟାଙ୍କ ୟୁ। ଆସ କଳ୍ପନା।
0: ଆରେ ଆମେ ଫେରିଯିବା ପରା, ରୁମ୍ କାହିଁକି?
4: ଓହୋ, ତମେ ଏତେ ବାଟରୁ ଜର୍ଣ୍ଣି କରି ଆସିଛ, ଟିକେ ଫ୍ରେଶ୍ ହେବା ତ ଦରକାର ନା?
0: ଜଳଖିଆ ଖାଇ ତ ଚାଲି ଯାଇଥାନ୍ତେ, ଅନ୍ନେସେସରି ପଇସା ଖର୍ଚ୍ଚ।
4: ତମେ ସେଥିରେ ମୁଣ୍ଡ ଖେଳାଅନି କଳ୍ପନା,

0: ମୁଁ ତ ଖର୍ଚ୍ଚ କରୁଛି, ତମେ କାହିଁକି ବ୍ୟସ୍ତ ହେଉଛ ଯେ? ଆସ, ରୁମ୍ ଆସିଗଲା।
1: ବା କେତେ ସୁନ୍ଦର ହେଇଛି ରୁମ୍‌ଟା, ନୁହଁ?
0: ସବୁକିଛି ପରିଷ୍କାର ପରିଚ୍ଛନ୍ନ ଆଉ ବ୍ୟୁଟିଫୁଲ। ଗୋଟେ କାମ କର, ତମେ ଫ୍ରେଶ୍ ହେଇଯାଅ, ମୁଁ ଜଳଖିଆ ବରାଦ ଦେଇ ଆସୁଛି। ଓକେ?
1: ହଁ।
0: ବା ଲନ୍‌ଟା ଖୁବ୍ ସୁନ୍ଦର, ସାଇଡ଼୍‌ରେ ସୁଇମିଂ ପୁଲ୍, ନୀଳ ସବୁଜ ଜଳରାଶି, ଚାରିପଟରେ ଫୁଲକୁଣ୍ଡ, କଳ୍ପନା ଫ୍ରେଶ୍ ହେଉଛି। ଏଠି ଟିକିଏ ବସି ପଡ଼ିଲେ ଭଲ ଲାଗିବ।
1: ଶେଖର
0: କିଏ କିଏ
1: ଚିହ୍ନି ପାରୁଛ?
0: ତମେ ତମେ
1: ଚିହ୍ନି ପାରୁନ ନା ନ ଚିହ୍ନିବାର ଛଳନା କରୁଛ?
0: ମୁଁ
1: ଅରୁଣିମା, ତମର ଅରୁ, 2 ବର୍ଷ ତଳର ତମର ଅରୁ, ଯିଏ ତମର ଅତି ନିଜର ଥିଲା, ଯାହାକୁ ପାଇବା ପାଇଁ ତମେ ସବୁ ପ୍ରକାର କୌଶଳ ପ୍ରୟୋଗ କରିଥିଲ। ମନେ ପଡ଼ୁଛି, ମୁଁ ସେଇ ଅରୁ। ଉଠି ପଡ଼ୁଛ କାହିଁକି? ବସ, ଦେଖ କେତେ ସୁନ୍ଦର ପରିବେଶ।
0: ମୋ ହାତ ଛାଡ଼।
1: ଆଶ୍ଚର୍ଯ୍ୟ, ଏଇ ହାତକୁ ତମେ ଯେ କେତେ ଥର ଭିଡ଼ି ଧରିଛ, ମୁଁ କ'ଣ କେବେ ମନା କରିଥିଲି? ଅଥଚ ଆଜି ମୁଁ ଧରିଦେଲି ବୋଲି
0: ମୁଁ ଯିବାକୁ ଚାହେଁ। ମୋ ହାତକୁ ଛାଡ଼।
1: କେମିତି ଛାଡ଼ିଦେବି ଯେ? ସତରେ କ'ଣ ତମେ ମୋ ପାଖରୁ ଦୂରେଇ ଯାଇ ପାରିବ? ବସ ମୋ ପାଖରେ କିଛି ସମୟ ବସ।
0: ନା ନା ନା,
1: ଅନେକ ଦିନ ପରେ ତମ ସହ ଭେଟ ହେଲା ଶେଖର, ମୋ ପାଇଁ ଟିକିଏ ସମୟ ଦେଇପାରିବନି?
0: ନା, ମୁଁ ବସିପାରିବିନି, କଦାପି ବସିପାରିବିନି।
1: ଧୀରେ ଧୀରେ, ପାଟି କରନି, ହୁଏତ ସେଇ ଝିଅଟା ଯାହା ସାଙ୍ଗରେ ତମେ ଆସିଛ, ସେ ହୁଏତ ପାଟି ଶୁଣି ଚାଲି ଆସିପାରେ, ଆଉ ଆମକୁ ଏଠି ଦେଖିଲେ ସେ କ'ଣ ଭାବିବ କୁହ ତ?
0: ମୋତେ ତମେ ଧମକାଉଛ?
1: ନା, କଦାପି ନୁହେଁ। ଧମକାଇବା ଲୋକ ତମେ, କାରଣ ତମେ ହିଁ ମୋ ଭଳି ନିରୀହା ଝିଅମାନଙ୍କୁ ଧମକାଅ।
0: ମୋତେ ବ୍ଲାକମେଲ କରୁଛ?
1: ଅରୁଣିମା ପୁଣି ବ୍ଲାକମେଲ? ଅରୁଣିମା ବ୍ଲାକମେଲ କ'ଣ ଜାଣେ ନାହିଁ? ସରଳ, ଛନ୍ଦ, କପଟହୀନ ଜୀବନଟିଏ ଜିଇଁବାର ସ୍ୱପ୍ନରେ ବିଭୋର ଥିଲି ମୁଁ, ତାପରେ ମୋ ଜୀବନରେ ତମେ ଆସିଲ, ଭବିଷ୍ୟତରେ ଜୀବନସାଥୀଟିଏ କରିବାର ମିଛ ଭରସା ଦେଇ ତମେ ହିଁ ମୋତେ ବ୍ଲାକମେଲ କରିଥିଲ। ସତରେ ମୁଁ କେତେ ବୋକିଥିଲି, ତମ ମହୁବୋଳା କଥାରେ ମୁଁ ବିଶ୍ୱାସ କରିଗଲି, ଆଉ ସେଇ ବିଶ୍ୱାସ ଭିତରେ ଯେ ବିଷ ଲୁଚି ରହିଛି ମୁଁ ଜାଣିପାରିଲିନି।
0: ଶୁଣିଯାଅ
1: ଶୁଣିଯାଅ ଶେଖର, ସମ୍ପୂର୍ଣ୍ଣ ଶୁଣିଯାଅ। ଗୋଟିଏ ପ୍ରଜାପତିର ଜୀବନକୁ କେମିତି ଛାରଖାର କରିଦେଲ ଶୁଣିବନି? ସେଇ ରାତି ମୋ ଜୀବନର କଳଙ୍କିତ ରାତି ଥିଲା। ସେଇ ଦିନ ସେଇ ରାତିରେ ମୁଁ ଅଜାଣତରେ ମୁଁ ନିଶ୍ୱ ହୋଇଯାଇଥିଲି। ନାରୀ ଜୀବନର ବିଶ୍ୱାସର ଘର ଉଜୁଡ଼ିଗଲା, ତଥାପି ମୋର ବିଶ୍ୱାସ ଥିଲା। ସବୁକିଛି ଘଟିଗଲା ପରେ ବି ତମେ ମୋ ପାଖରେ ଛାଇ ଭଳି ରହିବ, କିନ୍ତୁ ସବୁକିଛି କଳ୍ପନା ଜଳ୍ପନା ଓଲଟ ପାଲଟ ହୋଇଗଲା। ତା ପରଦିନରୁ ତମର ଦେଖା ନଥିଲା। ମୁଁ ଅନେକ ଖୋଜିଲି, ଅନେକ ସନ୍ଧାନ କଲି, କିନ୍ତୁ ତମେ ଯେମିତି ପବନରେ ମିଳେଇ ଯାଇଥିଲ। ଜୀବନ ରାସ୍ତାରେ ମୁଁ ଏକୁଟିଆ ହୋଇଯାଇଥିଲି, ଖୁବ୍ ଏକୁଟିଆ।
0: ମୋତେ କ୍ଷମା କରିଦିଅ।
1: କ୍ଷମା? ପୁଣି ତମକୁ କୋଉ ହିସାବରେ ତମକୁ ମୁଁ କ୍ଷମା କରିବି? କୋଉ ହିସାବରେ ମୁଁ ତମକୁ କ୍ଷମା କରିବି ଶେଖର? ତମେ କ୍ଷମାର ଯୋଗ୍ୟ ନୁହଁ।
0: ଦେଖ, ଆମ ଭିତରେ ଯାହା ହେଇଗଲା ହେଇଗଲା, ସେସବୁକୁ ଭୁଲିଯାଅ।
1: ଭୁଲିଯିବି? ବହୁତ ସହଜରେ କଥାଟା କହିଦେଲ, ଭୁଲିଯାଅ।
0: ଶୁଣ, ମୁଁ କହିଲି ପଛ କଥା ପାଇଁ ମୁଁ ଅନୁତପ୍ତ, ବାରମ୍ବାର ତମେ ସେ ପଛ କଥା ଗୁଡ଼ାକ ଦୋହରାଇ ଲାଭ କ'ଣ?
1: କାରଣ ଆଜି କହିବାର ସମୟ ଆସିଛି, ତମକୁ ଅନେକ କିଛି କହିବାର ସମୟ ଆସିଛି। ଆଜି ମୁଁ କହିବି, ତମେ ଶୁଣିବ, ତମେ ଜଣେ ଷଠ ପ୍ରବଞ୍ଚକ।
2: ଆରେ ଶେଖର, ସେ ଝିଅଟା ସାଙ୍ଗରେ କ'ଣ ହେଉଛି? ଆଉ
1: ঝিয়ে

0: ଏଇଟା କ'ଣ ତାକୁ ଅଟକେଇବାକୁ ଚେଷ୍ଟା କରୁଛି?
1: ଶୁଣ ଶୁଣ ଶେଖର ଶୁଣ,
2: ନା ମୋର କାମ ଅଛି, ମୁଁ ଯାଏ।
1: ଶୁଣ, ଶୁଣିଯାଅ ଶୁଣିଯାଅ, ଚାଲି ଯାଉଛ କୁଆଡ଼େ? ଓ ଚାଲିଗଲା, ତମେ ଚାଲିଗଲେ ବି ମୁଁ ତମକୁ ଛାଡ଼ିବିନି।
0: ତମେ ତମେ କିଏ?
1: ଓ ତମେ, ମୁଁ ପରିଚୟ ଜାଣିବାକୁ ଚାହୁଁଛ, ବସ ଏଠି।
0: ପ୍ରଥମେ କୁହ ତମେ କିଏ, ଆଉ ତମେ ଏଠି ଶେଖର ସାଙ୍ଗରେ କ'ଣ କଥା ହଉଥିଲ?
1: ମୁଁ ଅରୁଣିମା, ଅରୁ। ଆଉ ତମେ?
0: ମୁଁ କଳ୍ପନା, ଶେଖରଙ୍କ ସାଙ୍ଗ।
1: ଓ ସାଙ୍ଗ, କେତେ ଦିନର?
0: ଏଇ ଅଳ୍ପ କିଛି ଦିନର।
1: ଅଳ୍ପ କିଛି ଦିନର? ତମେ ଏଠାକୁ
0: ଶେଖର ସହ ବୁଲିବା ପାଇଁ ଆସିଛି?
1: କେଉଁ ବିଶ୍ୱାସରେ?
0: ଅଳ୍ପ ଦିନର ପରିଚୟ ହେଲେ ବି ମୁଁ ଶେଖରକୁ ଭଲ ଭାବରେ ଜାଣେ। ଧନୀ ଘରର ପିଲା, ସେ ଅନେକ ସମ୍ପତ୍ତିର ମାଲିକ।
1: ବାସ୍ ଏତିକି?
0: ଗାଡ଼ି ଘୋଡ଼ା ଧନ ସମ୍ପତ୍ତି ବ୍ୟାଙ୍କ ବାଲାନ୍ସ, ମଣିଷ ଆଉ କ'ଣ ଚାହେଁ?
1: ଗାଡ଼ି ଘୋଡ଼ା ଧନ ସମ୍ପତ୍ତିକୁ ନେଇ ମଣିଷକୁ କ'ଣ ଚିହ୍ନି ହୁଏ? ହୃଦୟକୁ କ'ଣ ପଢ଼ି ହୁଏ?
0: ଆଚ୍ଛା, ତମେ ଏସବୁ ପଚାରିବାର କାରଣ?
1: କାରଣ ଅଛି କଳ୍ପନା, କାରଣ ମୁଁ ବି ଦିନେ ଏମିତି ଜଣକୁ ବିଶ୍ୱାସ କରି ନିଜକୁ ନିଜେ ହତ୍ୟା କରିଛି। ମୁଁ ଯାହାକୁ ଭରସା କରିଥିଲି ସେ ମୋଠାରୁ ଦୂରେଇ ଗଲା।
0: ଦୂରେଇ ଗଲା? କିଏ ସେ?
1: ଶେଖର।
0: ଶେଖର? ତମେ ଶେଖର ଉପରେ ଦୋଷ ଦେଇପାରୁଛ?
1: ହଁ, ସେ ମୋର ସର୍ବସ୍ୱ ନେଇଯାଇ ମୋତେ ଆଜି ଭିକାରୀ କରିଦେଇଛି।
0: ମିଛ, ତମେ ମିଛ କହୁଛ।
1: ମୁଁ ସତ କହୁଛି। ମୁଁ ଯେଉଁ ଦରବାଜା ସାମ୍ନାରେ ଠିଆ ହୋଇ କାମନାର ନିଆଁ ଭିତରକୁ ଡେଇଁ ପଡ଼ିଥିଲି, ଆଜି ତମେ ସେଇଠି ଠିଆ ହେଇଛ କଳ୍ପନା।
0: ଏସବୁ ତମର ମନଗଢ଼ା କଥା, ତମେ ବୋଧ ହୁଏ ଶେଖରକୁ ସହି ପାରୁନ।
1: ମନଗଢ଼ା ନୁହେଁ, ମୁଁ ଚାହେଁ ମୁଁ ଭୁଲ କରିଥିବା ରାସ୍ତାରେ ଆଉ କେହି ପାଦ ନ ପକାଉ, ମୋ ଭଳି ଆଉ କାହାର ଜୀବନ ନଷ୍ଟ ନ ହେଉ। କାରଣ ଶେଖର ମଣିଷ ନୁହେଁ, ଜଣେ ଲମ୍ପଟ ନାରୀ ମାଂସଲୋଭୀ ମଣିଷ ସେ।
0: ଶେଖରଙ୍କ ସମ୍ପର୍କରେ ତମର ଏଇ ଅଭିଯୋଗ ମୁଁ ବିଲକୁଲ ବି ଶୁଣିବାକୁ ଚାହେଁନା।
1: ତମକୁ ଶୁଣିବାକୁ ପଡ଼ିବ କଳ୍ପନା, ତମ ଭବିଷ୍ୟତ ପାଇଁ।
0: ନା, ମୁଁ ଶେଖରଙ୍କ ସମ୍ପର୍କରେ କିଛି ଶୁଣିବାକୁ ଚାହେଁନା।
1: ଶୁଣ ଶୁଣ କଳ୍ପନା, ମୋ କଥା ଟିକେ ଶୁଣ। ଓହ, ଚାଲିଗଲା।
2: ଆସ କଳ୍ପନା, କବାଟ ଖୋଲା ଅଛି, ଭିତରକୁ ଆସ।
0: ଆରେ, ଘର ଭିତରଟାକୁ ଏମିତି ଅନ୍ଧାର କାହିଁ କରିଛ?
2: ବେଳେ ବେଳେ ଅନ୍ଧାରଟା ଖୁବ୍ ଭଲ ଲାଗେ। ବସ ଏଇ ଚୌକିରେ ବସ, ମୁଁ କବାଟଟା ବନ୍ଦ କରିଦେଇ ଆସେ।
0: କବାଟ କବାଟ କାହିଁ ବନ୍ଦ କରୁଛ?
2: ଖୋଲା ରହିବା ବିପଦ, ଏଠି କାହାକୁ ବିଶ୍ୱାସ ନାହିଁ।
0: ତମେ ତମେ ଟିକେ ଅସୁସ୍ଥ ଥିଲା ଭଳି ଜଣାପଡ଼ୁଛ।
2: ଅସୁସ୍ଥ? ତମେ ମୋତେ ଭୁଲ ବୁଝିଛ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ସୁସ୍ଥ।
0: ତମେ ତମେ ମଦ ପିଇଛ?
2: ହଁ, କ'ଣ ହେଲା?
0: ମୁଁ ମଦକୁ ବହୁତ ଘୃଣା କରେ।
2: ତା ମାନେ ତମେ ମୋତେ ଘୃଣା କରୁଛ?
0: ନା, ସେମିତି ନୁହେଁ, ମୁଁ ତମକୁ ପସନ୍ଦ କରେ କିନ୍ତୁ ମଦକୁ ଘୃଣା କରେ।
2: ଠିକ୍ ଅଛି, ତମେ କହୁଛ ଯେତେବେଳେ ମଦକୁ ମୁଁ ଛାଡ଼ି ଦେଉଛି, କେବଳ ଏଇ ଶେଷ ପ୍ୟାକ୍ଟି ପିଇବି। ଏଇ ଶେଷ ପ୍ୟାକ୍ କଳ୍ପନା, ଏଇ ଶେଷ ଥର ପାଇଁ ପିଇଲି, ତାପରେ ଗୁଡ୍ ବାଏ।
0: ଶେଖର ଶେଖର, ଚାଲ ଆମେ ଏଠୁ ଚାଲିଯିବା, ଅନ୍ଧାର ହେଲାଣି, ଡେରି ହେଲେ ଆମ ଘର ଲୋକେ ଖୋଜିବା ଆରମ୍ଭ କରିଦେବେ।
2: ଖୋଜନ୍ତୁ, ମୋ ପାଖରେ କାର୍ ଅଛି, ଏଇ ଷ୍ଟାର୍ଟ କଲେ ଚଟକିରେ ପହଞ୍ଚିଯିବା। ଅନେକ ଦିନ ପରେ ଆମେ ନିଜକୁ ଏକାଠି ପାଇଛେ, ବସ ନା, ବସ ମୋ ପାଖରେ ଟିକେ ବସ।
0: ମୋ ମୋ ହାତକୁ ଛାଡ଼ ଶେଖର।
2: ଛାଡ଼ିଦେବି କାହିଁକି?
0: ମୋତେ ଭୟ ଲାଗୁଛି।
2: ମୋ ପାଖରେ ବସିଲେ ଭୟ ପୁରା ଛାଡ଼ିଯିବ।
0: ମୋତେ ଛାଡ଼ ପ୍ଲିଜ୍।
2: ମୁଁ ବୁଝିପାରୁନି, ମୋତେ କାହିଁକି ଭୟ କରୁଛ? ଆମ ଭିତରେ ଏତେ ଦୂରତା କାହିଁକି?
0: ତମେ ହୋସ୍ରେ ନା?
2: ମୁଁ ଅଛି ଅଛି, ପୁରା ହୋସ୍ରେ ଅଛି।
0: ଆରେ ଆରେ, ମୋତେ ଏମିତି ଭିଡ଼ୁଛ କାହିଁକି?
2: କାରଣ ମୁଁ ତମର ଭବିଷ୍ୟତ, ତମ ଉପରେ ଅଧିକାର ଅଛି।
0: ଅଧିକାର? ଏବେଠାରୁ

0: ଅଧିକାର ଜାହିର କଲଣି। ମୁଁ ତୁମକୁ ବିଶ୍ୱାସ କରି ବହୁତ ବଡ଼ ଭୁଲ କରିଛି। ତୁମ କଥାରେ ମୋର ଭାସିଯିବା ଉଚିତ ନଥିଲା। ତାହେଲେ ସେ ଅରୁଣିମା ଠିକ କହୁଥିଲା।
1: କ'ଣ ସେ କହୁଥିଲା?
0: ସେ କହୁଥିଲା ତମେ ଜଣେ ଲମ୍ପଟ ଦୁଶ୍ଚରିତ୍ର, ବିଶ୍ୱାସରେ ବିଷ ଦେଇ ଅନ୍ୟ ଜୀବନକୁ ତମେ ନଷ୍ଟ କରିଥାଅ।
1: ଅରୁଣିମା ପାଖରେ ତାହେଲେ ସବୁକିଛି ଶୁଣିଛ?
0: ହଁ, ସବୁକିଛି, କିନ୍ତୁ ମୁଁ ବିଶ୍ୱାସ କରିନଥିଲି। ଏବେ ଦେଖୁଛି ସେ ଯାହା କହୁଥିଲା ସତ କହୁଥିଲା। ମୋତେ ଛାଡ଼ିଦିଅ, ମୋତେ ଏଠୁ ଯିବାକୁ ଦିଅ।
1: ଛାଡ଼ିଦେବି ତା କେମିତି ହବ?
0: ମୁଁ ତମକୁ ଚିହ୍ନି ପାରିଲି ନାହିଁ, ମୋତେ ଛାଡ଼।
1: କେମିତି ଯିବ, କବାଟ ଯେ ବନ୍ଦ ଅଛି।
0: ମୋତେ ଛାଡ଼ିଦିଅ, ମୁଁ ଯିବାକୁ ଚାହେଁ।
1: ମୁଁ ତାହେଲେ ତମକୁ ଏଠାକୁ କାହିଁକି ଆଣିଛି?
0: ଛାଡ଼ିଦିଅ, ପ୍ଲିଜ ଛାଡ଼ିଦିଅ।
1: ନା, ମୁଁ ତମକୁ ଯିବାକୁ ଦେବିନି।
0: ଛାଡ଼, ପ୍ଲିଜ ପ୍ଲିଜ ଛାଡ଼ ମୋତେ।
1: ଏ ସମୟରେ ରୁମ୍ କବାଟରେ କିଏ ନକ୍ କରୁଛି? ତମେ ପାଟି କରନି କଳ୍ପନା। ଏଠି ଏ କବାଟ କୋଣକୁ ଠିଆ ହୁଅ। ମୋ ହାତରେ ଛୁରୀ ଦେଖୁଛ? ପାଟି କଲେ ତମକୁ ହତ୍ୟା କରିଦେବି। ଏଠି ଠିଆ ହୁଅ, ମୁଁ କବାଟ ଖୋଲେ। କିଏ? ହେ, ଅରୁଣିମା, ତମେ?
2: ହଁ, ମୁଁ। ଏବେ ଚିହ୍ନି ପାରିଲ ବୋଧେ?
1: ତମେ ଏଠି କାହିଁକି? ତମେ ଚାଲିଯାଅ।
2: ଯଦି ନ ଯାଏ?
1: ମୁଁ କହୁଛି ଚାଲିଯାଅ, ଚାଲିଯାଅ।
2: ମୁଁ ଭିତରକୁ ଯିବି।
1: ଭିତରକୁ ଗଲେ ମୁଁ ତୁମକୁ ହତ୍ୟା କରିବି। ଏଇ ଦେଖୁଛ ଛୁରୀ?
2: ଦେଖିଲେ ଇନ୍ସପେକ୍ଟର କେମିତି ସେ ଧମକ ଦେଉଛି। ଗିରଫ କରନ୍ତୁ ୟାକୁ।
1: ଇନ୍ସପେକ୍ଟର?
2: ହଁ, ଭାବ ନାହିଁ ମୁଁ ଏଠାକୁ ଏକୁଟିଆ ଆସିଛି ବୋଲି।
3: ଚାଲ।
2: ରୁହନ୍ତୁ ଇନ୍ସପେକ୍ଟର, ମୁଁ ଦେଖେ ସେ ଝିଅଟି କୋଉଠି ଅଛି। କଳ୍ପନା, କଳ୍ପନା,
0: ମୋତେ କ୍ଷମା କରିଦିଅ ଅରୁଣିମା, ମୋତେ କ୍ଷମା କରିଦିଅ, ମୁଁ ତମକୁ ଭୁଲ ବୁଝିଥିଲି।
3: ମୋତେ
1: ଛାଡ଼ି ଦିଅନ୍ତୁ, ମୋର କିଛି ଭୁଲ ନାହିଁ।
3: ସାକ୍ଷୀ ପ୍ରମାଣ ସବୁ ପାଖରେ, କହୁଛି ଭୁଲ ନାହିଁ। ଚାଲ ଚାଲ ଏଠୁ।
1: ମୋ ସାଙ୍ଗରେ କଳ୍ପନା ଆସିବା ପାଇଁ ରାଜି ଥିଲା, ଏଠାକୁ ଆସିବା ପାଇଁ ମୋର କିଛି ଭୁଲ ନାହିଁ।
3: ଏ ଚାଲ, ମ ଯାହା କହିବୁ କୋର୍ଟରେ କହିବୁ, ଚାଲେ।
0: ମୋତେ କ୍ଷମା କରିଦିଅ ଅରୁଣିମା, ମୁଁ ତମ କଥାରେ ବିଶ୍ୱାସ କରିନଥିଲି। ଗୋଟିଏ ମୋହ ଭିତରେ ମୁଁ ବାନ୍ଧି ହୋଇଯାଇଥିଲି।
2: ସେମିତି ହୁଏ କଳ୍ପନା, ସେମିତି ହୁଏ। ମୁଁ ବି ତମ ଭଳି ଦିନେ ପତଙ୍ଗ ଭଳି ଆକର୍ଷିତ ହୋଇଯାଇଥିଲି ଗୋଟିଏ ଅଜଣା ମାୟାରେ। ନିଜ ଭୁଲକୁ ଚିହ୍ନିଲା ପରେ ଏବେ ଚାହୁଁଛି ଆଉ କେହି ସେ ରାସ୍ତାରେ ନ ଚାଲନ୍ତୁ। ଚାଲ କଳ୍ପନା, ଏ ସମୟ ଦୁର୍ବଳ ହେବାର ନୁହେଁ କଳ୍ପନା, କାନ୍ଦିବାର ସମୟ ନୁହେଁ। ଇଏ ଆମକୁ ଦୃଢ଼ ହେବାକୁ ପଡ଼ିବ। କିଛି ଗୋଟିଏ ପଦକ୍ଷେପ ନେବା ପୂର୍ବରୁ ସମସ୍ତଙ୍କୁ ଚିହ୍ନିବାକୁ ହେବ। ଏ ଜୀବନର ରାସ୍ତା ଅତି ପିଛିଳ, ଆମକୁ ସତର୍କ ରହି ଚାଲିବାକୁ ପଡ଼ିବ। ଚାଲ, ଆମେ ଭାଙ୍ଗି ପଡ଼ିବା ନାହିଁ, ଚାଲ।
4: ଆରେ କ'ଣ ହେଲା?
5: ମାଇଣ୍ଡ ବ୍ଲକ୍।
4: ଛାଡ଼ ମ, ତୁମେ ଆଉ ତୁମ ନାଟକ।
5: ଆରେ ୟାର, ମୁଁ ଟିକେ ମୋ ଭିତରର ଅଭିନେତ୍ରୀକୁ ଜାଗ୍ରତ କରିବାକୁ ଟ୍ରାଏ କରୁଥିଲି, ଆଉ ତୁମେ ଯେ
4: ଅଭିନୟ ସତରେ ଗୋଟିଏ ଅଦ୍ୱିତୀୟ କଳା, ଦେଖିଲ ତ ନାଟକଟି କେମିତି ଆମକୁ ସ୍ତବ୍ଧ କରିଦେଲା। ଏ ନାଟକରେ ଯେଉଁମାନେ ଅଭିନୟ କରିଥିଲେ ସତରେ ସେମାନଙ୍କର ଅଭିନୟ କଳାଟି ପ୍ରଶଂସନୀୟ। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ନାଟକ ପରିସୀମା, ଯାହାକୁ ରଚନା କରିଥିଲେ ଉଦୟ ଶଙ୍କର ଜାନି, ପରିବେଷଣ କରିଥିଲେ ଜୟପୁର ପାଇକସାହିର ଶିବପ୍ରସାଦ ଲନ୍ତା ଏବଂ ସାଥୀମାନେ, ପ୍ରଯୋଜନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ଏଥିରେ ଅଂଶଗ୍ରହଣ କରିଥିଲେ ସୁବ୍ରତ ସାମନ୍ତରାୟ, ଅଭିଷିକ୍ତା ରଥ, ସ୍ମିତାରାଣୀ ଜେନା, ଶୁଭ୍ରାଂଶୁ ପଣ୍ଡା, କୌଶିକ ପଟ୍ଟନାୟକ, ମୃତ୍ୟୁଞ୍ଜୟ ସାହୁ, ମମତା ବେଜ, ଆଭମୟୀ ବିଶ୍ୱାଳ।

ଶେଷ ହେଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ମିନିଟ୍ରେ ଓଡ଼ିଆ ଭକ୍ତି ଗୀତା ଶୁଣିବେ 7:25, 7:35 ଚାସର ହାଲ ଶ୍ରୀରାମଚରିତ ମାନସର 283 ଭାଗ 7:40। ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଓଡ଼ିଶୀ ପ୍ରଚାର କରିବୁ 7:50, 8:30 ହିନ୍ଦୀ କଥା।

ଆଜି 30 ମିନିଟ୍ରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ଏଥିରେ ଶୁଣିବେ କ୍ଷୁଦ୍ର ଶସ୍ୟ ଚାଷର ପ୍ରକାର ଓ ପ୍ରଣାଳୀ, ଏ ସମ୍ପର୍କରେ ସୁରେନ୍ଦ୍ର ନେକିଙ୍କ ସହ ଆଲୋଚନା ଓ ପରେ ପରେ ରହିଛି ଆଗୁଆ ଚାଷୀ ବିରଞ୍ଚି ନନ୍ଦଙ୍କ ସହ କଥାବାର୍ତ୍ତା। ରାତି 10ଟାରେ ପ୍ରଚାର କରିବ ରୂପକ ଅତୀତର ବାର୍ତ୍ତାବହ, ଏହାର 12ତମ ଭାଗରେ ଶୁଣିବେ ବୈଦ୍ୟନାଥ କୋଶଳେଶ୍ୱର। ରାତି 10:30 କାର୍ଯ୍ୟକ୍ରମ ମିଠା ମିଠା କଥା ମିଠା ମିଠା ଗୀତ। ଏ ଥିଲା କାର୍ଯ୍ୟକ୍ରମର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ, ସନ୍ଥ ଭୀମଭୋଇଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି ଓଡ଼ିଆ ଭକ୍ତି ଗୀତ। ସନ୍ଥ ବିଭବଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ।

ଶୁଣୁଥିଲେ ଓଡ଼ିଆ ଭକ୍ତିଗୀତ। ସନ୍ଥ ଭୀମଭାଇଙ୍କ ରଚନାରୁ କଣ୍ଠଦାନ କରିଥିଲେ ନମିତା ଅଗ୍ରୱାଲ। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପ୍ରଥମେ କିଛି ସୂଚନା ଓ ବିଜ୍ଞାପନ ସହ ଓଡ଼ିଆରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

0: ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବା, ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
5: ଆଇ ନୋ ନା।
4: ଆର୍ ବି ଆଇ କହେ,
6: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଆସନ୍ତାକାଲି ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10 ଘଟିକାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ମାନବ ସମ୍ଭଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା, ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର

ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡକ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନ୍ଦରାଇଠାରେ ମାର୍କେଟ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେଦେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟିଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋହାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେଭ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେଭ୍ ଡକ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେଭ୍ ଡକ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟକୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା, ସୂଚନା, ବିଶେଷକରି କୃଷିକ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ।

0: ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପୁସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପୁସ୍କୁ ଲୋକଲୋଚନକୁ ଆଣିବା। ଏହାକୁ ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଏ ସମ୍ପର୍କରେ ଡାକ୍ତର ସମ୍ବିତ ସୁବୁଦ୍ଧି ଆକାଶବାଣୀକୁ କୁହନ୍ତି।
1: ପୁରା ମୁହଁରେ ରାସ୍ ହବ, ଯୋଉଟାକି ଆମର ନାକ ସନ୍ଧିକୁ ଛାଡ଼ିକି ପୁରା ବଟରଫ୍ଲାଏର ରାସ୍ ଦେଖାଯିବ। ଏହା ଛଡ଼ା ଆମର ଗଣ୍ଠି ମଧ୍ୟ ଏଥିରେ ଆଫେକ୍ଟ ହୁଏ, ଜଏଣ୍ଟ ପେନ୍ ହୁଏ। ଯେତେ ଜଲ୍ଦି ଆମେ ଏହାକୁ ଡିଟେକ୍ଟ କରିବା ତାକୁ ସେତେ ଜଲ୍ଦି ଆମେ ତାକୁ ଟ୍ରିଟ୍ କରିକି ଇଏ ବହୁତ ଜଲ୍ଦି ରେମିସନ୍ରେ ବି ରହିବ।
0: ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରରୁ ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଆଞ୍ଚଳିକ ସମ୍ବାଦ ଆଜି ଏତିକିରେ ଶେଷ ହେଲା।
2: ଜଲ୍ଦି ତ ଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
3: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
2: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
3: ତ ଠିକ ନମ୍ବର
2: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
3: ତମେ ତ ବଞ୍ଚେଇ ଦେଲ ଦିଦି,
2: କାମରୁ ନୁହେଁ।
4: ଆର୍ବିଆଇ କହେ,
5: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମା ପାଇଁ ଆଜି ସ୍ୱତନ୍ତ୍ର ଦିନଟିଏ। ଗର୍ଭରେ ସନ୍ତାନକୁ ଧାରଣ କରି ସଂସାରର ଆଲୋକ ଦେଖାଇବା ଏବଂ ସମାଜରେ ପ୍ରତିଷ୍ଠିତ କରି ଛିଡ଼ା କରାଇବା କ୍ଷେତ୍ରରେ ମା'ର ଭୂମିକା ଅବର୍ଣ୍ଣନୀୟ। ସନ୍ତାନକୁ ଖାଲି ସଫଳ କରିବା ନୁହେଁ, ଅନୁଶାସନ ଶିଖାଇବାରେ ମଧ୍ୟ ମା'ର ଯଥେଷ୍ଟ ଭୂମିକା ରହିଛି। କେବଳ ମଣିଷ ମା' ନିଜ ସନ୍ତାନର ଲାଳନ ପାଳନ ପାଇଁ ପରିଶ୍ରମ କରେ ନାହିଁ, ଏମାନେ ପଶୁ ହେଲେ ମଧ୍ୟ ନିଜ ସନ୍ତାନ ପାଇଁ ସ୍ନେହ, ଶ୍ରଦ୍ଧା ଓ ଯତ୍ନରେ ଆଦୌ ଅଭାବ କରନ୍ତି ନାହିଁ। ଶାବକକୁ ଅନୁଶାସିତ କରାଇବାରେ ମଧ୍ୟ ପ୍ରାଣୀଜଗତର ଏହି ମା'ମାନେ ଖୁବ୍ ସତର୍କ। ପ୍ରାଣୀଜଗତର ଏପରି କେତେକ ମା'ଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା। ଗରିଲା ମା ନିଜ ଶାବକ ପ୍ରତି ମଣିଷ ପରି କୋମଳ ଏବଂ ସମର୍ପିତ ହୋଇଥାଏ। ପ୍ରାୟ 8.5 ମାସର ଗର୍ଭଧାରଣ ପରେ ସେ ଶାବକ ଜନ୍ମ ଦିଏ ଏବଂ ପ୍ରଥମ କିଛି ମାସ ଶାବକକୁ 24 ଘଣ୍ଟା କାଳ ନିଜ କୋଳରେ ଡକି ଖୁବ୍ ସ୍ନେହ ଓ ସୁରକ୍ଷାର ସହ ପାଳନ କରିଥାଏ। ସେମାନେ ଶାବକମାନଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ଖାଦ୍ୟ ଖୋଜିବାର ଉପାୟ, ସାମାଜିକ ଅନୁଶାସନ ଏବଂ ଦଳଗତ ଭାବେ ରହିବାର ନିୟମ ବି ଶିଖାଇଥାନ୍ତି। ଗରିଲା ସମାଜରେ ପ୍ରତ୍ୟେକଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ତେଣୁ ମା ଗରିଲା ଶାବକଙ୍କୁ ନିଜ ପାଇଁ ସ୍ଥାନ ପ୍ରସ୍ତୁତ କରିବାର କୌଶଳ ବି ଶିଖାଇଥାଏ। ଅନୁଶାସନ ଶିଖାଇବା ସହିତ ଶାବକକୁ ସବୁବେଳେ ଛାତିରେ ଜାକି ରଖି ଗେହ୍ଲା କରୁଥାଏ ମା। 3 ମାସର ହେଲାବେଳକୁ ଶିଶୁ ଗରିଲା ମା ପିଠିରେ ଚଢ଼ି ବୁଲାବୁଲି କରିବାରେ ଲାଗେ। ଜୀବଜଗତରେ ସୁପର ମମ୍ ବା ଶକ୍ତ ମା ଭାବେ ପରିଚିତ ହାତୀ ପ୍ରାୟ 22 ମାସ ଧରି ଗର୍ଭଧାରଣ କରିବା ପରେ ଶାବକ ଜନ୍ମ ଦେଇଥାଏ ମା ହାତୀ। ସଦ୍ୟଜାତ ହାତୀ

0: ଆକାର ଓ ଓଜନ ପ୍ରାୟ 200 ପାଉଣ୍ଡ ଅର୍ଥାତ୍ 90 କିଲୋଗ୍ରାମ ପାଖାପାଖି ହୋଇଥାଏ। ମାଈ ହାତୀ ଜୀବନସାରା ନିଜ ମା ସହ ରହୁଥିବା ଦେଖାଯାଇଛି। ମା ହାତୀ ନିଜର ଅନେକ ସମ୍ପର୍କୀୟଙ୍କୁ ଶାବକର ଯତ୍ନ ନେବା କାମରେ ନିୟୋଜିତ କରିପାରେ, ଫଳରେ ସମସ୍ତେ ଖୁବ୍ ଆରାମରେ ଖାଦ୍ୟ ଖାଇପାରନ୍ତି। ହାତୀ ନିଜ ସନ୍ତାନକୁ ଖୁବ୍ ସ୍ନେହ କରୁଥିଲେ ବି ବେଶ୍ ଅନୁଶାସିତ ହୋଇଥାଏ ମା ହାତୀ। ଶାବକକୁ ଖାଦ୍ୟ ଏବଂ ପାଣି ଖୋଜିବା, ସମୂହରେ ରହିବାର ନିୟମ ଏବଂ ନିଜର ସୁରକ୍ଷା ଉପାୟ ଶିଖାଇଥାଏ। ହାତୀ ଦଳରେ ମୁଖ୍ୟତଃ ମାଈ ହାତୀମାନେ ରହୁଥିବା ବେଳେ ଏକ ବୟସ୍କ ମାଈ ହାତୀ ଏହାର ନେତୃତ୍ୱ ନିଏ। ଦଳରେ ଥିବା ବୟସ୍କ ମାଈ ହାତୀମାନେ ବି ଛୁଆ ହାତୀମାନଙ୍କୁ ଶିଖାଇବାରେ ସହାୟତା କରିଥାନ୍ତି। ସିଂହୀ ବି ଶାବକମାନଙ୍କୁ ବେଶ୍ ଅନୁଶାସନରେ ରଖିଥାଏ, ସେମାନଙ୍କୁ ସାମାଜିକ ନିୟମ ପାଳନ କରିବା ଏବଂ ଦଳରେ ରହିବା ଶିଖାଏ। ଶିକାର ବେଳେ ମଧ୍ୟ ଶାବକମାନଙ୍କୁ କଡ଼ା ପ୍ରଶିକ୍ଷଣ ଦେବା ସହିତ ସେମାନେ ଶିକାର କରିବା ଶିଖିଯିବା ପର୍ଯ୍ୟନ୍ତ ନିଜ ସାଙ୍ଗରେ ରଖିଥାଏ। ଏପରିକି ଚଞ୍ଚଳ ପିଲାମାନଙ୍କୁ ପଞ୍ଝାରେ ହାଲକା ଚାପୁଡ଼ା ଦେଇ ବାଟକୁ ଆଣେ। ସିଂହୀ ପିଲାମାନଙ୍କୁ ଖୁବ୍ ଯତ୍ନରେ ପାଳନ କରେ ଏବଂ ସେମାନଙ୍କୁ ବଡ଼ କରିବା ଲାଗି ଏକାକୀ ଶିକାର କରି ଖାଦ୍ୟ ଆଣିଥାଏ। ସିଂହୀମାନେ ବି ପରସ୍ପରର ଶାବକଙ୍କ ଲାଳନ ପାଳନ କରିଥାନ୍ତି, ଏହାକୁ କ୍ରେଚ୍ କୁହାଯାଏ। ସିଂହ ଶାବକ ପ୍ରାୟ 2 ବର୍ଷର ହେବା ପର୍ଯ୍ୟନ୍ତ ମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥାନ୍ତି। ଗର୍ଭାବସ୍ଥା ପାଇଁ ପ୍ରସ୍ତୁତ ହେବା ଲାଗି ମାଈ ମେରୁଭାଲୁ 2 ଗୁଣ ଖାଦ୍ୟ ଖାଇ ଓଜନ ବଢ଼ାଏ। ପ୍ରାୟ 400 ପାଉଣ୍ଡ ହେବା ପରେ ତାର ପ୍ରଥମ କାମ ହୁଏ ଶାବକ ଜନ୍ମ ଦେବା ପାଇଁ ଏକ ଗାତ ଖୋଳିବା। ଏଠାରେ ସେ ନିଜ ଗର୍ଭାବସ୍ଥାଠାରୁ ଶାବକ ଜନ୍ମ ହେବାର 2 ମାସ ପର୍ଯ୍ୟନ୍ତ ରହିଥାଏ। ସବୁ କାମ ଶେଷ ହୋଇଯିବା ପରେ ମା ଭାଲୁଟି ପ୍ରାୟ 8 ମାସ କାଳ ଉପବାସ କରେ। ତେବେ ଶାବକକୁ ମେରୁ ଅଞ୍ଚଳର ମାତ୍ରାଧିକ ଥଣ୍ଡା ପରିବେଶରେ ଜୀବିତ ରହିବାର ପୂରା ପ୍ରଶିକ୍ଷଣ ଦେଇଥାଏ ମା ମେରୁଭାଲୁ। ସେମାନଙ୍କୁ ଶିକାର କରିବା, ମାଛ ଧରିବା ଏବଂ ବରଫାବୃତ ପରିବେଶରେ ସୁରକ୍ଷିତ ରହିବାର କୌଶଳ ଶିଖାଏ। ମା ପେଙ୍ଗୁଇନ୍ ଅଣ୍ଡା ଦେବା ପରେ ଖୁବ୍ କ୍ଳାନ୍ତ ଏବଂ ଭୋକିଲା ହୋଇଯାଏ। ଏହାପରେ ସେ ଅଣ୍ଡାଟିକୁ ପିତା ପେଙ୍ଗୁଇନ୍କୁ ଧରାଇ ଖାଦ୍ୟ ଅନ୍ୱେଷଣରେ ବାହାରିଯାଏ। ଏହି ସମୟରେ ପିତା ପେଙ୍ଗୁଇନ୍ ଅଣ୍ଡାଟିକୁ ଖୁବ୍ ସୂକ୍ଷ୍ମ ଭାବେ ଯତ୍ନରେ ରଖେ, କାରଣ ଅଣ୍ଡାର କିଛି କ୍ଷତି ହେବା ମାତ୍ରେ ଶାବକର ମୃତ୍ୟୁ ନିଶ୍ଚିତ। ତେବେ ମା ପେଙ୍ଗୁଇନ୍ ମାସ ମାସ ଧରି କେବଳ ନିଜ ପାଇଁ ଖାଦ୍ୟ ଖୋଜିବାକୁ ଯାଏ ନାହିଁ, ସେ ବରଫରେ ବୁଲି ବୁଲି ଯେଉଁ ମାଛ ଖୋଜିଥାଏ ଫେରିବା ପରେ ତାହା ନିଜ ସଞ୍ଚୟ ମୁଣାରୁ ବାହାର କରି ଶାବକକୁ ଖୁଆଏ। ପେଙ୍ଗୁଇନ୍ ମା ନିଜ ଶାବକକୁ ଖାଦ୍ୟ, ଉଷ୍ମତା ଏବଂ ସୁରକ୍ଷା ଦେବାରେ ଆଦୌ ହେଳା କରେ ନାହିଁ। ଯେପର୍ଯ୍ୟନ୍ତ ଶାବକ ନିଜେ ଖାଦ୍ୟ ଅନ୍ୱେଷଣ କରିବାକୁ ସକ୍ଷମ ହୋଇନଥାଏ, ସେ ପର୍ଯ୍ୟନ୍ତ ଉଭୟ ମା ଓ ପିତା ପେଙ୍ଗୁଇନ୍ ତାକୁ ଥଣ୍ଡାରୁ ସୁରକ୍ଷିତ ରଖନ୍ତି ଏବଂ ମାଛ ଖୁଆଉଥାନ୍ତି।
1: जयमाला।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖ୍ୟ ଖବର। ଗୁଜରାଟନୁ ସୋମନାଥ ଅମୃତ ପର୍ବ 2026 ପାଳନ ଅବସରରେ ଆଇବାକାଲି ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଦେଶ ସମ୍ଭାବ୍ୟ ବନ୍ୟା ଆଉ ଗ୍ରୀଷ୍ମ ପ୍ରବାହ ତିତିର ମୁକାବିଲାକେ ନେଇକରି ଆଜି ନୂଆଦିଲ୍ଲୀନୁ ସମୀକ୍ଷା କରିଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ।

0: ସମ୍ବଲପୁର ଠାରେ 194 କୋଟି ଟଙ୍କା ଖର୍ଚ୍ଚାଥି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମଟି ଦେଲେ ଜୋର। ଆଉର୍ ମାତୃଶକ୍ତିର ତ୍ୟାଗ ଆଉ ବଳିଦାନକେ ଶ୍ରଦ୍ଧା କରିକରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃ ଦିବସ। ଏଥର ପୂରା ଖବର। ଗୁଜରାଟ ନ ଥିବାର ସୋମନାଥ ମନ୍ଦିର ଫେରଘାଏ ତିଆରି ହେବାର 75 ବର୍ଷର ପୂର୍ତ୍ତି ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରିକରି ହେବାରକେ ଥିବାର ଏହି ଉତ୍ସବ ମନ୍ଦିର ଐତିହାସିକ ଗୁରୁତ୍ୱ ଓ ସ୍ଥାୟୀ ଐତିହ୍ୟକେ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ସୋମନାଥ ମନ୍ଦିର ଗସ୍ତି ଯିବେ। 1026 ମସିହାଥି ସୋମନାଥ ମନ୍ଦିର ଉପରେ ପହିଲା ଥର ଲାଗି ଆକ୍ରମଣ କରାଯାଇଥିଲା। ଏ ବଛର ତାହାକେ ହଜାରେ ବରଷ ପୁରିଛେ। 1951 ମସିହାଥି ସୋମନାଥ ମନ୍ଦିର ଫେରଘାଏ ଖୋଲାଯାଇଥିଲା। ଚଳିତ ବଛର ତାର 75 ବାର୍ଷିକୀ ପାଳନ କରାଯାଉଛି। ଦେଶର ପହିଲା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେ ସମୟଥି ଇଟାକେ ଦେଶ ଉଦ୍ଦେଶ୍ୟ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କର 12 ଆଦି ଜ୍ୟୋତିର୍ଲିଙ୍ଗ ଭିତରୁ ପହିଲା ଜ୍ୟୋତିର୍ଲିଙ୍ଗ ହିସାବେ ସୋମନାଥ ମନ୍ଦିର ଗୋଟିଏ ପବିତ୍ର ଜାଗାର ମାନ୍ୟତା ପାଇଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆଇବାକାଲି କରାଯିବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଦେଶେ ସମ୍ଭାବ୍ୟ ବନ୍ୟା ଆଉ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀନୁ ଗୋଟିଏ ଉଚ୍ଚସ୍ତରୀୟ ବୈଠକନୁ ପ୍ରସ୍ତୁତି କାମର ସମୀକ୍ଷା କରିଛନ୍। ବୈଠକ ସମୟଥି ଶ୍ରୀ ଶାହା କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଆଉ ଆନ୍ତଃ ସଂଗଠନ ସହଯୋଗ ବାଗିର ବିଷୟମାନଙ୍କ ଉପରେ ଆଲୋଚନା କରିଛନ୍। ଖାସକରି ବୈଠକଟି ଯେନ୍ତା ଧନଜୀବନ ନୁକସାନ ନାହିଁ ହେବା ସେ ତାର ଉପରେ ଜୋର୍ ଦେଇଛନ୍। ଶ୍ରୀ ଶାହା ଦେଶେ ଦୀର୍ଘକାଳୀନ ବନ୍ୟା ରୁକବାର ପଦକ୍ଷେପର ଅଗ୍ରଗତି ବାବଦେ ସମୀକ୍ଷା କରିବାର ସହିତ ନଦୀ ପରିଚାଳନା ପଦକ୍ଷେପ, ଜରୁରୀ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଆଉ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ବାବଦେ ଭିଲ ସମୀକ୍ଷା କରିଛନ୍। ବୈଠକଟି ଶ୍ରୀ ଶାହା ବିପର୍ଯ୍ୟୟ ସମୟଥି ସଚେତନତା ଆଉ ଜରୁରୀ ରିଲିଫ ବଣ୍ଟନ ଆଉ ମେଡିକାଲ ପ୍ରସ୍ତୁତି ବାବଦେ ଭିଲ ଆଲୋଚନା କରିଛନ୍। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ସକାଳର 10 ବଜେ ହୋଇଥିବାର ଶପଥ ଗ୍ରହଣ ସମାରୋହଟି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଆଉ ଗୋପନୀୟତାର ଶପଥ ପାଠ କରିଛନ୍। ତାଙ୍କର ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍। ଆସାମ ବିଜେପିର ନୂଆକରି ନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳର ବୈଠକଟି ବିଲ୍ ଡକ୍ଟର ବିଶ୍ୱଶର୍ମା ନେତା ଭାବେ ମନୋନୀତ ହୋଇଛନ୍। ଦୁଇ ବୈଠକଟି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଆଉ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଲ, ରେଢ଼ାଖୋଲ ଆଉ ଜୁଜୁମୁରାର ବ୍ଲକର ବିକାଶ ଲାଗି 194 କୋଟି ଟଙ୍କା ଖର୍ଚ୍ଚାଥି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। ପର୍ଯ୍ୟଟନ ଆଉ ଐତିହ୍ୟର ବିକାଶକେ ଜୋର୍ ଦେଇକରି ନାକ୍ଟିଦେଉଲ ବ୍ଲକର ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମଟି ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଇଟା 10,000 ବର୍ଷରୁ ଅତକା ପୁରୁଣା ରକ୍ ଆର୍ଟ ଆଉ ପ୍ରସ୍ତର ଯୁଗ ଉପକରଣ ଥିବାର ଐତିହାସିକ ସ୍ଥଳୀକେ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରଟି ସ୍ଥାନ ଦେବାର ସହିତ ଏଏସ୍ଆଇ ମାନ୍ୟତା ଲାଗି ଚେଷ୍ଟା ଜାରି ରହିଛେ ବୋଲି ଶ୍ରୀ ପ୍ରଧାନ କହିଛନ୍। ଏ ଐତିହ୍ୟସ୍ଥଳୀର ବିକାଶ ଲାଗି ପାଖାପାଖି 8,30,00,000 ଅତକା ଟଙ୍କା ଅନୁମୋଦନ ହୋଇଛେ। ପର୍ଯ୍ୟଟନସ୍ଥଳୀର ବିକାଶ କାମ ହିସାବରେ ପ୍ରବେଶପଥ, ପୁଲିଆ, ଭ୍ୟୁ ପଏଣ୍ଟ ଆଉ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଆଉ ବିଶ୍ରାମ ଘର ତିଆରି କରାଯିବା, ନାକ୍ଟିଦେଉଲ ଅଞ୍ଚଳର ଲୋକମାନଙ୍କର ସୁବିଧା ଲାଗି କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂଆ ଭବନ ଆଉ ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଲାଗି ଗୋଟିଏ ମିନି ଷ୍ଟାଡିୟମ୍ ତିଆରି କରିବାରକେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନତି ଥିବାର ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାମକେ ତୁର୍ତ୍ତି କରାଯାଉଛି, ଯେଉଁଥିଲାଗି ଇଲାକାନ ଜାହାଜ ବ୍ୟବସ୍ଥା ସୁବିଧାତି ହୋଇପାରବା। ଶୁଭାରମ୍ଭ ହୋଇଥିବା ପ୍ରକଳ୍ପମାନ ସ୍ଥାନୀୟ ସାମାଜିକ ଆଉ ଆର୍ଥିକ ବ୍ୟବସ୍ଥାକେ ବରକସ କରିବା ସହିତ ଲୋକମାନଙ୍କର ଜୀବନଶୈଳୀ ବ୍ୟାପକ ପରିବର୍ତ୍ତନ ଆଣବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
1: 193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଢ଼ାଖୋଲ ତଥା ନାକ୍ଟି ଦେଉଳର ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ ସିଏସ୍ସି ହେବ। ତା ଅନ୍ତର୍ଗତ 6 ପିଏସ୍ସି, 40 ଉର୍ଦ୍ଧ ସବ୍ ସେଣ୍ଟର। ଏହାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65,000-70,000 ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ।
0: ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗର ନଥିବାର ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଇବାକାଲି ହେବାରକେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା, ରାଜ୍ୟ ହେଉଥିବାର ଜବର ଖରାକେ ନଜରଥି ରଖିକରି ଏହି ନିଷ୍ପଭି ନିଆଯାଇଥିବା ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା।

ମିଳିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ମନୁଷ୍ୟର ଜୀବନ ଆର୍ ସମାଜ ଗଢ଼ବାର୍ଥି ମାଆର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ।

ନେଇକରି କହିଛନ୍, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଆଉ ସଶକ୍ତିକରଣ ସରକାରଙ୍କର ପହିଲା ପ୍ରାଥମିକତା। ମା ଖାଲି ଗୋଟେ ସମ୍ବୋଧନ ନୁହେଁ, ଏଇଟା ଶକ୍ତି, ସଂସ୍କାର ଆଉ ସମାଜ ଗଠନର ଗୋଟେ ମୁଖ୍ୟ ଆଧାର। ଜନ୍ମଦାତ୍ରୀ ମା ଆଉ ମାଟି ମା'ର ଗୌରବ ରକ୍ଷା ଲାଗି ସମକୁ ସଂକଳ୍ପବଦ୍ଧ ହେବାର୍କେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, ସ୍ନେହ, ଶକ୍ତି, ତ୍ୟାଗ ଆଉ ଧୈର୍ଯ୍ୟର ପ୍ରତୀକ ହେଉଛେ ମା। ସାରା ମାନବ ଜଗତ ଲାଗି ମା'ମାନଙ୍କର ଅବଦାନ ଅତୁଳନୀୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ଖରାମାସ ଲାଗି ସବୁ ବିଦ୍ୟାଳୟ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଉଛି। ଏହି ଶିବିର ହପ୍ତେ ତକ ଚାଲିବା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ସୂଚନା ମିଳିଛି। ଦେଶର ଭିନ୍ ଭିନ୍ ଭାଷାମାନଙ୍କର ଭିତରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ନୀତିଦିନିଆ ଜୀବନ୍ତି ବ୍ୟବହାର ହେଉଥିବାର କଥାବାର୍ତ୍ତା ଆର୍ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୂଳ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରିତ ଭାରତୀୟ ସାଙ୍କେତିକ ଭାଷାକେ ପ୍ରାଧାନ୍ୟ ଦେବାର ଉପରେ ଜୋର୍ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଲା ବଛର ଏହି ଚେଷ୍ଟା ମୂଲ କରିଥିଲେ। ଭାରତନୁ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୋଧୀ 1857 ମସିହା ଆଜିର ଦିନେ ଭାରତର ପହିଲା ସ୍ୱାଧୀନତା ସଂଗ୍ରାମ ସିପାହୀ ବିଦ୍ରୋହ ମୂଲ ହୋଇଥିଲା। ମିରଟନୁ 3 ନମ୍ବର ବଙ୍ଗଲା ଲାଇଟ୍ କାଭାର୍ଲିର ସୈନିକମାନେ ଗାଈ ଆଉ ଘୁଷୁରୀ ଚର୍ବିଥି ତିଆରି କେଟ୍ରିଜ୍ ବ୍ୟବହାରକେ ନେଇକରି ବ୍ରିଟିଶ ଅଧିକାରୀଙ୍କ ବିରୋଧୀ ବିଦ୍ରୋହ କରିଥିଲେ। ଏଇଟା ସେମାନଙ୍କର ଧାର୍ମିକ ଭାବନାକେ ବାଧା ଦେଉଥିଲା। ଉତ୍ତର ମଧ୍ୟ ଭାରତନୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧୀ ଗୋଟେ ସ୍ଥାନୀୟ ବିଦ୍ରୋହ ଧୀରେ ଧୀରେ ଗୋଟେ ବଡ଼ ଆନ୍ଦୋଳନଥି ବଦଳିଥିଲା ଆଉ ଭାରତର ସ୍ୱାଧୀନତା ପାଇବାର ରାସ୍ତାକେ ଆହୁରି ପରୀକ୍ଷା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ମସିହା ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ଏଇଟା ଭାରତର ପହିଲା ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡା ନଥିବା ରତ୍ନ ଅଳଙ୍କାରମାନଙ୍କର ଗଣ୍ଠିମଣ୍ଠି କାମ ଆଇବା କାଲିଠାନୁ ମୂଲ ହେବା। 2 ଦିନ ଧରିକରି ଏହି ଗନ୍ତି କାମ କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ଅକ୍ଷି ତୃତୀୟା ଦିନୁ ମହାପୁରୁମାନଙ୍କର ବାହାର ଚନ୍ଦନ ଯାତ୍ରା ଲାଗି ଏହି କାମ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନୁ ମହାପୁରୁମାନଙ୍କର ବାହାର ଚନ୍ଦନ ଯାତ୍ରା ଆଜ ଶେଷ ହେଉଛି। ଅକ୍ଷି ତୃତୀୟାଠାନୁ ମୂଲ ହୋଇଥିବାର ବାହାର ଚନ୍ଦନ ଯାତ୍ରାର ଶେଷ ଦିନେ ଆଜ ନରେନ୍ଦ୍ର ପୁଷ୍କରିଣୀନୁ ମହାପୁରୁମାନଙ୍କର ହଳଦୀପାଣି ନୀତି କରାଯିବା। ଗଲା ସଞ୍ଜେ ଭଉଁରୀ ତିଥି ଅବସରରେ ମହାପୁରୁମାନଙ୍କର ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀନୁ 21 ଘେରା ଜଳ କ୍ରୀଡ଼ା କରିଥିଲେ। ଆଇବା କାଲିନୁ ମନ୍ଦିର ଭିତରେ ମହାପୁରୁମାନଙ୍କର ଭିତର ଚନ୍ଦ୍ର ଯାତ୍ରା ମୂଲ ହେବା। ସମ୍ବଲପୁର ସହର ଆଇବା ଦିନେ ହେବାର୍କେ ଥିବା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଆଜି ସର୍କିଟ୍ ହାଉସ୍ଠାରେ ଗୋଟେ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଆଉ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଯୋଗ ଦେଇକରି ଭିନ୍ ଭିନ୍ ବିଷୟଟି ଆଲୋଚନା କରିଛନ୍। ଏ ବଛର ଶାନ୍ତିଶୃଙ୍ଖଳା ସହିତ ଯାତ୍ରାକେ ପାଳନ କରବାରକେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ପାଖର ଇଲାକାନୁ ହୋଇଥିବା ଘୂର୍ଣ୍ଣିବଳ ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଏତାର ପ୍ରଭାବଟି ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 17 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନୁ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ବରଗଡ଼ନୁ ସବୁନୁ ଜହ 42.4 ମିଲିମିଟର ବର୍ଷା ହୋଇଥିବାର ବେଳେ କେନ୍ଦୁଝର ଘସିପୁରାଠାରେ 37.2 ମିଲିମିଟର ଆଉ ସୁନ୍ଦରଗଡ଼ର ଲାଠିକଟାନୁ 32.0 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗୁଜରାଟନୁ ସୋମନାଥ ଅମୃତ ପର୍ବ 2026 ପାଳନ ଅବସରରେ ଆଇବା କାଲି ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଦେଶ ସମ୍ଭାବ୍ୟ ବନ୍ୟା ଆଉ ଗ୍ରୀଷ୍ମ ପ୍ରଭାବ ସ୍ଥିତିର ମୁକାବିଲାକେ ନେଇକରି ଆଜି ନୂଆଦିଲ୍ଲୀରୁ ସମୀକ୍ଷା କରିଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ଖର୍ଚ୍ଚାତି 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମଟି ଦେଲେ ଯୋଗ ଆଉ ମାତୃଶକ୍ତିର ତ୍ୟାଗ ଆଉ ବଳିଦାନକେ ସୂତ୍ରାୟ କରିକରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9,400 କୋଟି ଟଙ୍କା ସମ୍ବଳିତ ବହୁବିଧ ଭିତ୍ତିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଦକ୍ଷତାର ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଲୋକଙ୍କ ପାଇଁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ଉନ୍ମୋଚିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାରାଙ୍ଗଲରେ ଥିବା ପିଏମ୍ ମିତ୍ର ପାର୍କ ପ୍ରାୟ 1,700 କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଦେଶର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୟନ ଶିଳ୍ପ ପାର୍କ ରହିଛି। ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପାଣାଜୀ ଅର୍ଥନୈତିକ କରିଡର୍ର ଅଂଶ ଭାବେ ଗୁଡେବେଲୁର ଏବଂ ମହବୁବନଗର ମଧ୍ୟରେ ଜାତୀୟ ରାଜପଥ 167ର 4 ଲେନ୍ ଓ ସାଙ୍ଗାରେଡ଼ି ଜିଲ୍ଲାରେ ଜହିରାବାଦ ଶିଳ୍ପାଞ୍ଚଳର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ବ୍ୟତୀତ କାଜିପେଟ୍ ବିଜୟୱାଡ଼ା ରେଳ ମଲ୍ଟି ଟ୍ରାକିଂ କରିଡର୍ର ଅଂଶ ଭାବେ କାଜିପେଟ୍ ରେଳ ଅଣ୍ଡର ରେଳ ବାଇପାସ୍ ଓ ହାଇଦ୍ରାବାଦରେ ଏକ ନୂତନ ଗ୍ରୀନ୍ଫିଲ୍ଡ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକେଣ୍ଟ ଟର୍ମିନାଲ ସମେତ ଅନେକ ରେଳ ଓ ଲଜିଷ୍ଟିକ୍ସ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପଶ୍ଚିମ ଏସିଆ ବିବାଦରୁ ସୃଷ୍ଟ ଶକ୍ତି ସଙ୍କଟକୁ ଭାରତ ପ୍ରଭାବଶାଳୀ ଭାବେ ପରିଚାଳନା କରୁଛି। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି। ଆମଦାନୀ ହୋଇଥିବା ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କେବଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ, ଯାହା ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବ ଓ ଚାଲିଥିବା ବିବାଦର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ। ଭାରତ ସୌରଶକ୍ତି ଉତ୍ପାଦନରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
3: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହୈ ୟେ ଆଜ୍ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହୈ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରି କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଅଏଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହୈ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ୍ ଦେଶୋ ମେ ପହଞ୍ଚ ଗା ହୈ। ସିଏନ୍ଜି ଆଧାରିତ ବ୍ୟବସ୍ଥା କୁ ପ୍ରମୋଟ କର ରହେ। ଏସେ ତମାମ ପ୍ରୟାସୋ କେ କାରଣ ଭାରତ ଇସ୍ ବହୁତ ବଡ଼େ ବୈଶ୍ୱିକ ଉର୍ଜା ସଙ୍କଟ କା ସାମନା କର ରହା। ଲେକିନ ଅବ ଆଜ ସମୟ କି ୟେ ଭି ମାଙ୍ଗ ହୈ ପେଟ୍ରୋଲ ଡିଜେଲ ଗ୍ୟାସ ଏସି ଚିଜୋ କା ବହୁତ ସଂୟମ ସେ ଇସ୍ତେମାଲ କରେ।
2: ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।

21 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ 18 ମହଲା ବିଶିଷ୍ଟ ଏହି ହସ୍ପିଟାଲରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ। ଆନନ୍ଦ ଉତ୍ସାହର ସହ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ପର୍ବ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଧ୍ୱଜ ପୂଜା ଏବଂ ମହାପୂଜା ମଧ୍ୟ କରାଯିବ। ସୋମନାଥ ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ମିଟର ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026ର ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସ ପାଟଣର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ବଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଜୀବନହାନି ରୋକିବା ପାଇଁ ସାମୁହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ସେପ୍ଟେମ୍ବର ମାସରେ ନାମିବିଆରୁ ଅଣାଯାଇଥିବା 8ଟି ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ 2ଟି ଚିତାବାଘ ଛାଡ଼ିବେ। ପରେ 2023 ଦକ୍ଷିଣ ଆଫ୍ରିକାରୁ 12ଟି ଏବଂ ଚଳିତ ବର୍ଷ ଫେବୃଆରୀ ମାସରେ ବୋତ୍ସୁଆନାରୁ ଆଉ 9ଟି ଚିତାବାଘ ଅଣାଯାଇଥିଲା। 2023 ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ବର୍ଷ ମଧ୍ୟରେ ଭାରତରେ ପ୍ରଥମ ଚିତାଶାବକଙ୍କୁ ଜନ୍ମ ଦେଇଥିଲା। 2025 ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖି ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37ରୁ ଅଧିକ ଚିତାଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57 ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60 ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବା କର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲର 73ତମ ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେଜ୍ ଅନ୍ ସାଇକେଲ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଜଣ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍

0: ସାଇକ୍ଲିଂ ଫେଡେରେସନ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026ର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ, ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷାକର୍ମୀମାନେ ପୁଲିସ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳି ଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲା ପାଇଁ 843 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। 318 କୋଟି ଟଙ୍କାରୁ ଅଧିକ ବ୍ୟୟରେ ସମ୍ପୂର୍ଣ୍ଣ 31ଟି ପ୍ରକଳ୍ପର ଲୋକାର୍ପଣ ସହ 184 କୋଟି ଟଙ୍କାରୁ ଅଧିକ ବ୍ୟୟ ସମ୍ବଳିତ 30ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ଯୋଗଦେଇ ଜିଲ୍ଲାର ବିକାଶଧାରା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ
3: ଯେ ଉପାନ୍ତ ଜିଲ୍ଲାକୁ ଆଗକୁ ବଢ଼େଇବା ପାଇଁ ଆଜିର ସରକାର ସଂକଳ୍ପବଦ୍ଧ। ଏଠିକାର ସବୁଠାରୁ ବଡ଼ କଥା ହେଉଛି PMJSF4ରେ ରାସ୍ତା 170 ରାସ୍ତା ମିଳିଛି, ତା ସଙ୍ଗେ ସେ ଆହୁରି 28ଟି ରାସ୍ତା ଏ ବର୍ଷ ମିଳିବ ଏବଂ 22ଟି ସେତୁ ଯୋଉଠି କନେକ୍ଟ ହେଇପାରିବ। ତା ସଙ୍ଗେ ସଙ୍ଗେ ଆମେ 2ଟି ମେଗା ପ୍ରକଳ୍ପ 10ଟା ପଞ୍ଚାୟତ ଉପକୃତ ହେଇପାରିବେ। ଜିବିଓରେ ଆମେ ପାଖାପାଖି 6 କୋଟି ଟଙ୍କା ଆମେ ଖର୍ଚ୍ଚ କରିବାର ସୌଭାଗ୍ୟ ପାଇଲୁ, ଯାହା ଦ୍ୱାରା କି ଏକ ଏସେଟ୍ ଗାଁ ଏବଂ ପଞ୍ଚାୟତ ସ୍ତରରେ ହେଇପାରିବ। ତାର ସଙ୍ଗେ ସଙ୍ଗେ ପ୍ରଗତି ପଥେ ଯୁବା ମାଲକାନଗିରି ଆଜି ତାହା ଲଞ୍ଚିଂ ହେଲା। ଆଗାମୀ ଦିନରେ ସେମାନେ ସ୍ପୋର୍ଟସ ଇକ୍ୟୁପମେଣ୍ଟ, ଜିମ୍ର ଇକ୍ୟୁପମେଣ୍ଟ, ସିଟି ନ୍ୟୁଜ ପେପର ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ହେବ, ଯାହାକି ନ୍ୟୁ ଏଜୁକେସନ ପଲିସି ଭିତରେ ଆଉ ଏକ ପାଦ ମାଲକାନଗିରି ଆଗକୁ ଆଗକୁ ବଢି ଚାଲିଛି।
2: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗଙ୍ଗାଧର ସୋଡି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଏନ୍କେ ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ସେମାନଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ନରସିଂହ ମାଡକାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ

ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 17 ଯୋଡ଼ିଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ, ବିଧାୟକ ନରସିଂହ ମାଡକାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ 45,000 ଟଙ୍କା ଚେକ୍, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ଗରିବ ପରିବାରଙ୍କୁ ସାମାଜିକ ଓ ଆଇନଗତ ସୁରକ୍ଷା ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଅର୍ଥନୀତିରେ ପ୍ରାଣୀ ସମ୍ପଦର ଗୁରୁତ୍ୱ ବିଷୟରେ କହିଥିଲେ। ପଶୁପାଳନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ। ଶେଷରେ ଉଲ୍ଲେଖନୀୟ ସେବା ପାଇଁ କିଛି ସଫଳ ଚାଷୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଶ୍ରମିକମାନେ ସମାଜର ପ୍ରକୃତ ବିନ୍ଧାଣୀ ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ 323 ଜଣ ହିତାଧିକାରୀଙ୍କୁ 1,63,00,000 ଟଙ୍କାରୁ ଅଧିକ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମାଲକାନଗିରି ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ ସିଏମ୍ ଟ୍ରଫି ଆନ୍ତଃ ଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ ଓ ଖୋଖୋ ଚାମ୍ପିୟନସିପ୍ର ଉଦ୍ଯାପନୀ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗଦେଇ କ୍ରୀଡ଼ା ଯୁବପିଢ଼ିକୁ ଏକତା ଓ ଶୃଙ୍ଖଳାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର 7 ବ୍ଲକରୁ 900 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।

0: ଛାଡ଼ି ଦେଲେ ବହୁତ ଆଡ଼େ।
1: ଆଜ୍ଞା
0: ତ ଯେନ୍ ଜଙ୍ଗଲ ତରାପଟିଆ ଜାଗା ମାନଙ୍କୁ କି ଅତି ଦୁର୍ଗମ ଅଞ୍ଚଳ ମାନଙ୍କୁ ଏଇଟା ଏବେ ବି ଚାଷୀ ଭାଇମାନେ ଚାଷ କରୁଛନ୍।
1: ଆଜ୍ଞା
0: ତଥାପି ଆମର ଯେନ୍ ସରଲା ପଟେ ବୋଲୁନ୍ ତ କି ଜଳସେଚିତ ଅଞ୍ଚଳ ମାନଙ୍କୁ ଏଇ ଚାଷଟା ପୁରାପୁରି ଲୁକି ଗଲା ନ ବୋଇଲେ ବି ଚଲବା।
1: ଆଜ୍ଞା
0: ତ କିନ୍ତୁ ଇତାର ବହୁତଟେ ଖାଦ୍ୟ ଗୁଣ ଅଛେ ବୋଲିକିରି ତ ଏଇଟାକେ ପୁଣି ଥରେ ଚାଷ କରବାର କଥା କୁହାଯାଉଛେ।
1: ଆଜ୍ଞା
0: ଯେ ପହିଲା ଆମକୁ ଟିକେ ବୁଝାବେ ତ ଆଜ୍ଞା, ଯେ ଯେନ୍ କ୍ଷୁଦ୍ର ଶସ୍ୟ ଚାଷ ବୋଇଲେ ଆମେ ପ୍ରକୃତରେ କାଣା ବୁଝମା?
1: ଆଜ୍ଞା ଦେଖୁନ୍, ଆମର ସାଧାରଣତଃ ଯେନ୍ ଆମର ରହିଛେ ଖାଦ୍ୟ ଜିନିଷ ମାନେ ଶ୍ଵେତ ସାର ଯେନ୍ଟା,
0: ଆଜ୍ଞା
1: ଯେନ୍ଟାକି ଆମର କାର୍ବୋହାଇଡ୍ରେଟ କହୁଛୁ, ଯେନ୍ଟା ଚାଉଳ ଗହମରୁ ପାଉଛୁ,
0: ଆଜ୍ଞା
1: ଆହୁରି ମଧ୍ୟ ଆମେ ପାଉଛୁ ଏଇ ଆମର ଯେନ୍ଟା କହିଲେ ଆମେ ଏବେ ଯେନ୍ଟା କ୍ଷୁଦ୍ର ଶସ୍ୟ,
0: ହଁ ହଁ ହଁ,
1: ଏଥିରୁ ବି ମିଳୁଛେ।
0: ଆଜ୍ଞା
1: କିନ୍ତୁ ଆମେ ଯେତେବେଳେ ଏ ମୋଟା ଚାଉଳଟା ମୋଟା ପ୍ରାୟ ରହୁଛେ ଆମର କ୍ଷୁଦ୍ର ଶସ୍ୟରୁ, କିନ୍ତୁ ଯେତେବେଳେ ଆମେ ମୋଟା ଖାଦ୍ୟ ଖାଉଛୁ ତାର ଅନ୍ୟ ଜିନିଷ ପ୍ରଭାବ ମାନେ ଟିକେ ପଡୁଛେ ସ୍ୱାସ୍ଥ୍ୟ ଉପରେ।
0: ଆଜ୍ଞା
1: ତ କିନ୍ତୁ ଆମର ଯେତେବେଳେ କ୍ଷୁଦ୍ର ଶସ୍ୟରେ ଆମର ଯାଉଛେ, ଯେନ୍ତାକି ମାଣ୍ଡିଆ, କୁଆଁ, ଗୁରୁଜି, କାଙ୍ଗୁ, କୁଦୋ, ଚିନା, ବାଜରା, ଏସବୁ ଜିନିଷ ମାନେ ରହିଛେ, ଏଟାକି ଆମେ ଯେହେତୁ ତାର ଏଇଟା ଆକାର ବି ବହୁତ ଛୋଟ ଗୋଲାକାର, ତାକେ ଆମେ କ୍ଷୁଦ୍ର ଶସ୍ୟ ବୋଲି କହୁଛୁ। ଏଇ କ୍ଷୁଦ୍ର ଶସ୍ୟରେ ଏସବୁ ଯାକ ଚାଷ ହଉଛେ।
0: ଆଜ୍ଞା ନେଇକି ଆଜ୍ଞା ଦେଖୁନ୍, ଯେ ପୁରୁଣା କାଳେ ବୋଲୁନ୍ ତ ଆମର ଛୁଆ ଦିନେ,
1: ଆଜ୍ଞା ଆଜ୍ଞା,
0: ସବୁଆଡ଼େ ଏଇ ପ୍ରକାର ଯେନ୍ କ୍ଷୁଦ୍ର ଶସ୍ୟ ହଉଥିଲା, ଆରୁ ରଡ଼ ସମିଆଥି ଯେତେବେଳେ ଧାନ ଚଉଲ ସରିଯିବା, ଗରିବ ଲୋକମାନେ କି ଯାର ସୌକି ଅଛେ ଯେନ୍ ଥିଲା ବେଲା ଲୋକମାନେ ବି ଇଟାକେ ଖାଉଥିଲେ ଭିନ୍ନ ଭିନ୍ନ ପ୍ରକାର ଯେନ୍ ତାହାକେ ଦରବ ବନେଇକିରି।
1: ଆଜ୍ଞା
0: ତ ଧୀରେ ଧୀରେ କରି ଇ ଚାଷଟା ପୁରା ଛାଡ଼ି ଦେଲେ।
1: ଆଜ୍ଞା
0: ନେଇକି ଆଜ୍ଞା ଆପଣ ତ କହିଲେ ଆମର ଯେନ୍ କୁଦୋ, ମଡ଼ିଆ, ଗୁର୍ଜି, ସୁଆଁ ଇ ପ୍ରକାରର ଯେନ୍ ଶସ୍ୟମାନଙ୍କୁ ଯେହେତୁ ସେଟା ସୁରୁ ସୁରୁଟା ତାହାକେ ହେଥିଲାଗି କ୍ଷୁଦ୍ର ଶସ୍ୟ କୁହାହଉଛେ ବୋଲିକିରି।
1: ଆଜ୍ଞା
0: ତ ପ୍ରକୃତରେ କେତେ ପ୍ରକାରର ହେନ୍ତା କ୍ଷୁଦ୍ର ଶସ୍ୟ ଅଛେ ଆଜ୍ଞା?
1: ଆପଣ ଦେଖୁନ୍ ଆଜ୍ଞା, କ୍ଷୁଦ୍ର ଶସ୍ୟ ଆମର ସବୁଆଡେ ଚାଷ ଟିକେ ଟିକେ ହଉଥିଲା, ସବୁ ଅଞ୍ଚଳରେ ପ୍ରାୟ ଟିକେ ଟିକେ ହଉଥିଲା, ବେଶୀ ଆକାରରେ ତ ନେଇ ହଉଥାଇ, କିନ୍ତୁ ଯେତେବେଳେ ଆମର ଖାଦ୍ୟ ଚାହିଦା ଉପରେ ଏତେ ବଡ ଜନସଂଖ୍ୟା କେ ନେଇକିରି ଆମେ ଯେତେବେଳେ ଖାଦ୍ୟ ଯୋଗାବାର ଦରକାର ପଡୁଛି, ସେତେବେଳେ ଆମେ ବିଭିନ୍ନ ଯୋଜନା ବି ହେଲା ଯେ ଆମେ ଏ ମୋଟା ଶସ୍ୟ ମାନେ ଚାଷ ବଢେଇକିରି କରବାର ଲାଗି, ଯେନ୍ତାକି ଆମର ଧାନ, ଗହମ ଏସବୁ ରହିଛେ, ଓ ଏଇଟାକେ ସେତେବେଳେ ଏତେ ଜୋର ବି ଦିଆନିଗଲା। ଇଆର ବଦଲେ ଆମେ ଧାନ ଚାଷଟାକେ ବହୁତ ମାତ୍ରାରେ ବଢେଇ ଦିଆଗଲା, ଯେହେତୁ ଆମକୁ ଅଧିକା ଖାଦ୍ୟ ଶସ୍ୟ ଦରକାର ପଡ଼ଲା, ତ ସେ ହିସାବରେ ଆମେ ବର୍ତ୍ତମାନ କିନ୍ତୁ ଆମର ଖାଦ୍ୟ ଶସ୍ୟରେ ଆମେ ଭରପୁର ହେଇଗଲା, ଆମର ଆଉ ଅଭାବ ପ୍ରାୟ ଖାଦ୍ୟ ନାଇଁ
0: ନ।
1: କିନ୍ତୁ କାଳକ୍ରମେ ଯେତେବେଳେ ଦେଖାଗଲା ଯେ କ୍ଷୁଦ୍ର
0: ଶସ୍ୟର
1: ତାର କେତେ ଚାହିଦା ରହିଛି, ତାର କେତେ ଗୁଣ ରହିଛି, ଖାଦ୍ୟ ପ୍ରାଣ କେତେ ରହିଛି, ସେ ହିସାବରେ ଯେତେବେଳେ ଇଏ ନିଆଗଲା ଦେଖିକିରି ସରକାର ବର୍ତ୍ତମାନ ବି ଯୋଜନା ମାନେ ବି କଲେ, ଯେନ୍ତା ଆମର ଓଡ଼ିଶା ମିଲେଟ ମିଶନ ଯୋଜନାଟେ ବି ଚାଲୁ ହେଇଗଲା, ଏଥିରେ ଚାଷୀମାନଙ୍କୁ ପ୍ରୋତ୍ସାହନ ବି ଦିଆଯାଉଛେ। ତ ଏଇ ଆମର କ୍ଷୁଦ୍ର ଶସ୍ୟ ଭିତରେ ବିଭିନ୍ନ ପ୍ରକାର ରହିଛି, ଯେନ୍ତାକି ଆମର ମୁଖ୍ୟତଃ ମାଣ୍ଡିଆ, ମାଣ୍ଡିଆଟା ମୁଖ୍ୟ ଫସଲ ହିସାବରେ ଚାଷ ହଉଛେ ଆମର ଇ କ୍ଷୁଦ୍ର ଶସ୍ୟ ହିସାବରେ, ତାପରେ ସୁଆଁ କିଛି ହଉଛେ, କାଙ୍ଗୁ ବୋଲିକିରି ଗୋଟେ ହଉଛେ, କୁଦୋ ତ ଆଉ ଜାଣିଥିବେ ହଉଛେ, କୁଦୋ, ଗୁର୍ଜି, ଚିନା, ବାଜରା ଏସବୁ ହଉଛେ, କିନ୍ତୁ ମୋଟ ଆଗରେ ଦେଖାଗଲେ ମାଣ୍ଡିଆଟା ଆମର ପାଖାପାଖି କ୍ଷୁଦ୍ର ଶସ୍ୟ ହିସାବରେ ପାଖାପାଖି 70% ମାଣ୍ଡିଆ ଚାଷ ହଉଛି, ବାଜରାର ବି କିଛି ବିଶେଷ ଏରିଆ ହଉଛି, କିନ୍ତୁ ଅନ୍ୟ ଟାଇମରେ ଯେନ୍ତା ଅତି କ୍ଷୁଦ୍ର ଶସ୍ୟ ମାନେ ଏଟା କାଁ ଭାଁ କମ୍ କମ୍ ଟିକେ ହଉଛେ, ତ ଏଇଟା ହଉଛି। ଏଇଟା ମାନେ ଆମର ପ୍ରାୟ ଜିଲ୍ଲା ଭିତରେ କୋରାପୁଟ, କଳାହାଣ୍ଡି, ଗଜପତି, ରାୟଗଡ଼ା, କନ୍ଧମାଳ, ଆମର ବଲାଙ୍ଗୀର ଜିଲ୍ଲାରେ ବି କିଛି ଆମର ଟିଲାଗଡ଼ ସାଇଡ୍ରେ ସବ୍ ଡିଭିଜନରେ ହଉଛେ, କିନ୍ତୁ ଯାହା ବି ତାର ଉପରେ ସରକାର ମିଲେଟ ମିଶନରେ ଯୋଜନା କରିକିରି ପ୍ରୋତ୍ସାହନ ଦେଇକିରି ବହୁତ ମାତ୍ରାରେ ଚାଷ ହଉଛି।
0: ନେଇକି ଆଜ୍ଞା ଏଇଟାକେ ପହିଲା ପ୍ରକୃତରେ ଗରିବ ଲୋକମାନଙ୍କର ଖାଦ୍ୟ ବୋଲିକିରି କୁହା ହଉଥିଲା।
1: ଆଜ୍ଞା ଆଜ୍ଞା, ବଢିଆ କଥାଟେ ମନେ ପକାଲେ
0: ଏଇଛନ୍ କଥା ମାନେ, କିନ୍ତୁ ଦେଖାଯାଉଛି ଯେ ଧନୀ ଲୋକମାନେ ଏଟାକେ ଖୁଜି ଖୁଜି ଖାଉଛନ୍। ଆଜ୍ଞା
1: ଆଜ୍ଞା ଆଜ୍ଞା
0: ଆଜ୍ଞା ଆଜ୍ଞା।
2: ତ ଆଜ୍ଞା ଗୋଟେ କଥା ଆଜ୍ଞା ଦେଖୁନ୍, ଆମେ ଯେନ୍ କ୍ଷୁଦ୍ର ଶସ୍ୟ ଚାଷଟା କର୍ମା ଆଜ୍ଞା, ତ ପହିଲା କଥା ହଉଛେ ଇ ଶସ୍ୟ ଚାଷ କରବାର ଆଗରୁ ଆଜ୍ଞା ଆମକୁ ଦେଖବାର୍କେ ପଡ଼ବା ଯେ କେନ୍ ପ୍ରକାର।

0: ପାଏଟ୍ ଇଥିର ଲାଗି ଭଲ ହେବା ଆଜ୍ଞା, ଆର୍ ତାର ପାନ୍ ପାଗ ବି କେନ୍ତା ରହିବାର କଥା ଆଜ୍ଞା।
1: ଆଜ୍ଞା ଦେଖୁନ୍, ସବୁ ଚାଷ ଲାଗି ତ ବିଭିନ୍ନ ପ୍ରକାର ମାଟି, ଜଳବାୟୁ, ପାଣି ଦରକାର।
0: ଆଜ୍ଞା,
1: ସେ ଯାହା ବି ଆମେ ଯେନ୍ ଟିକେ ଆଗରୁ କହୁଥିଲେ ଏଇଟା ଗରିବ ମାନଙ୍କର ଖାଦ୍ୟ ବୋଲିକିରି ସତ କଥା ଥିଲା ସେଟା। ଆମେ ତ ଛୋଟ ବେଳେ ବି ଆମେ ବି କିଛିଟା ଅନୁଭବ କରିଛୁ। ଯେତେବେଳେ ଆମର ନୂଆଖାଇ ପାଖାପାଖି ଲୋକମାନଙ୍କ ପାଖରେ ଖାଦ୍ୟ ବହୁତ ଅଭାବ ରହୁଥିଲା, ଏଇଟା ଯେହେତୁ ସ୍ୱଳ୍ପ ଦିନରେ ଚାଷ ଅମଳ ହେଇଯାଇଛି ଏଇଟା, ତ ଗରିବ ଚାଷୀ ମାନେ ଆମର ଆଠ ଜମି ମାନଙ୍କୁ ଚାଷ କରିକିରି ଏହାକେ ଅମଳ କରିକିରି ପ୍ରଥମରୁ ଯେତେବେଳେ ଖାଦ୍ୟ ଅଭାବ ହଉଥିଲା ସେମାନେ ଖାଉଥିଲେ। ଧାନଟା ତ ପରେ ହଉଥିଲା ନା, ଏଇଟା ଯେହେତୁ ଅତି କମ ଦିନରେ ହେଇଯାଇଛି ତାକି ସେମାନେ ଖାଇକିରି ତାଙ୍କର ଭୋକ ମେଣ୍ଟଉଥିଲେ। କିନ୍ତୁ ୟାର ଯେତେବେଳେ ଖାଦ୍ୟ ପ୍ରାଣଟା ଏତେ ବଢିଆ ରହିଛେ ଭିତରେ ଆମେ ଅନୁଭବ କଲା ପରେ, ଆପଣ ଜଷ୍ଟ ଯେନ୍ତା କହୁଥିଲେ ଏଇଟା ଏବେ ଧନିକ ଶ୍ରେଣୀ ଲୋକମାନଙ୍କର ଏଇଟା ମୁଖ୍ୟ ଖାଦ୍ୟ ହେଇଗଲାନ। ଆମକୁ ତ ଯେନ୍ ଡାଇବେଟିସ ଗୋଟେ କେନ୍ ଆଡୁ ଆସିଲା, ଯାହାକେ ଦେଖିଲେ ଡାଇବେଟିସ ଡାଇବେଟିସ କହୁଛନ୍, ତ ୟାର ଯେହେତୁ ଅମୋଘ ଅସ୍ତ୍ର ହିସାବରେ ଏଇଟା ଭଲ ଖାଦ୍ୟ କାମ କରୁଛେ, ତ ବଡ ବଡ ଲୋକମାନେ ୟାକେ ନେଇକିରି ପ୍ରାୟ ତାଙ୍କର ଖାଦ୍ୟ ହିସାବରେ ବ୍ୟବହାର କରୁଛନ୍। ସରକାର ବି ଏହାକେ ବିଭିନ୍ନ ପ୍ରକାର ଏବେ ଦେଖୁନ୍, ପୁରୁଣା ବିହନରେ ଯେନ୍ତା ଚାଷ କରୁଛନ୍ ଚାଷୀ ଭାଇ ମାନେ ତାଙ୍କ ନିଜର ଯେନ୍ତା ଆମର ସ୍ଥାନୀୟ କିସମ ମାନେ ନେଇକିରି, କିନ୍ତୁ ସରକାର ଯେହେତୁ ଆମର ଓଡ଼ିଶା ମିଲେଟ ମିଶନ ଯୋଜନା ଚାଲୁ ହେଲା, ସେଥିରେ ଉନ୍ନତ ବିହନ ଆଉ ଜୈବିକ ପଦ୍ଧତିରେ ପ୍ରାୟ ଚାଷ ଏଇଟା ହଉଛି, ସେଥିରେ ରାସାୟନିକ ସାର ଔଷଧ ପ୍ରାୟ ବ୍ୟବହାର ନେଇ କରାଯିବାର, ସେ ହିସାବରେ ଚାଷ କରାଯାଉଛେ ବୋଲି ୟାର ଅଧିକା ଚାହିଦା ରହିଛେ ଆଉ ସରକାର କରୁଛନ୍। ହେଲେ ୟାର ଲାଗି ଯେନ୍ କହୁଥିଲେ ଗୋଟେ ମାଟି କେନ୍ ପ୍ରକାର ଦରକାର, ସାଧାରଣତଃ ୟାର ଲାଗି ଆମର ଜଙ୍ଗଲିଆ ମାଟି ଯେନ୍ ଲାଲ ମାଟି ରହୁଛେ ଆଉ ଭଲ ଗଡାଣିଆ ଥିବା ଯେନ୍ତା ପାଣି ଜମି ନେଇ ରହୁଥିବା ନିଷ୍କାସନ ଠିକ ହଉଥିବା ପାଣି, ସେ ଜାଗାରେ ଚାଷ ମାନେ ପ୍ରାୟ ଠିକ ରହିଛି। ଆଉ ଆମର ବିଭିନ୍ନ ଯେନ୍ତା ସ୍ଥାନୀୟ କିସମ ମାନେ ରହିଛି, ବିଶେଷ କରି ଏଇଟା ମାଣ୍ଡିଆ କଥା ମୁଁ କହୁଛେ, ମାଣ୍ଡିଆର ଯେହେତୁ ଚାଷଟା ବଢିଛି, ଅନ୍ୟ ଜିନିଷ ମାନେ ଯେନ୍ତା ଆମର ହଉଛେ ଯେନ୍ତା କୁଦୁ ଛୁଆଁ ଗୁରୁଜି ଚିନା ବାଜରା ଏଇଟା ମାନେ ଚାଷ ହଉଛେ, କିନ୍ତୁ ବିଶେଷ ଗୁରୁତ୍ୱ ଦିଆଯାଉଛି ଆମର ମାଣ୍ଡିଆ ଉପରେ। ମାଣ୍ଡିଆର ବିଭିନ୍ନ ତାଙ୍କର ସ୍ଥାନୀୟ କିସମ ମାନେ ରହିଛେ, କୁଦ୍ରାବତୀ, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି, ଏସବୁ ରହିଛେ। ଆଉ ଆମର ଯେନ୍ତା ଉନ୍ନତ କିସମ ବିହନ ମାନେ ରହିଛେ, ତାର ଭିତରେ ସରକାରଙ୍କ ତରଫରୁ ଯେନ୍ତା ମାନେ ଯୋଗେଇ ବି ଦିଆଯାଉଛେ, AKP 2, AKP 3, AKP 7, ନୀଳାଚଳ, ଦିବ୍ୟସିଂହ, ଗୋଦାବରୀ, ଏଇଟା ବିଭିନ୍ନ କିସମ ମାନେ ରହିଛେ, ଉନ୍ନତ କିସମ ମାନେ, ୟାର ଆଦାୟ ଟିକେ ଅଧିକା ହେବା। ମାଟି ତ ଲାଲ ମାଟି, ଗଡାଣିଆ ମାଟି, ଏହା ଯେହେତୁ କମ ପାଣିରେ ଚାଷ ହେଇଯାଇଛି, ଏଭଳିଆ ଜମିରେ ଭଲ ଚାଷ।
2: ଆର ଗୋଟେ କଥା ଦେଖାଯାଉଛେ ନେଇକି ଆଜ୍ଞା, ଯେ ଇ ଯେନ୍ କ୍ଷୁଦ୍ର ଶସ୍ୟ ମାନଙ୍କୁ ମୁଖ୍ୟତଃ ଏଇ ମଡ଼ିଆ କେ ବୋଲନ୍ତ, ଭିନ୍ ଭିନ୍ ପ୍ରକାର ଯେନ୍ ପ୍ରକ୍ରିୟାକରଣ କରିକିରି ହେନୁ ମିକ୍ସଚର ବି ବନେଇ ପକଉଛନ୍, ତାପରେ ଆମର ଯେନ୍ ଇଟିଲି ବନେଇ ପକଉଛନ୍, ଭିନ୍ ଭିନ୍ ପ୍ରକାର ପିଠା ବନେଇ ପକଉଛନ୍। ଆଗରୁ ଯେନ୍ତା ଖାଲି ଧରୁନ୍ ମଡ଼ିଆକେ ଖରାଦିନେ ଟିକେ ଘାଣ୍ଟି ଘୁଣ୍ଟା ଦେଇକିରି ମଡ଼ିଆ ଜୁଖା ଖିଆ ହଉଥିଲା ଆଜ୍ଞା ମୁଖ୍ୟତଃ, ତ ଏଇଛାନ୍ ତାହାକେ ଭିନ୍ ଭିନ୍ ପ୍ରକାରର ଯେନ୍ ପ୍ରକ୍ରିୟା କରିକିରି ଭିନ୍ ଭିନ୍ ପ୍ରକାର ଦରବ ବନା ଲାଗି ଲୋକ ଟିକେ ଖାଇବାର ଲାଗି ପସନ୍ଦ ବି କରୁଛନ୍ ଆଜ୍ଞା। ଆଜ୍ଞା ଆଜ୍ଞା,
0: ଆମର ଓଡ଼ିଶାର ପାନପାଗ କେ ଦେଖିଲେ ଆଜ୍ଞା, ତ କେନ୍ କେନ୍ ସବୁ କ୍ଷୁଦ୍ର ଶସ୍ୟ ଆମେ କରିପାରମା ଆଜ୍ଞା?
1: ଏବେ ମୁଁ ଟିକେ ଆଗରୁ ଯେନ୍ତା କହୁଥିଲି, ଆମର ମାଣ୍ଡିଆ, ସୁଆଁ, ଗୁରୁଜି, କୁଦୁ, ଚିନା, କାଙ୍ଗ ବୋଲିକିରି ଗୋଟେ ହଉଛେ, ଏସବୁ ଆମେ କରିପାରମା। କିନ୍ତୁ ମାଣ୍ଡିଆର ଯେହେତୁ ଚାହିଦା ଅଧିକା ରହିଛେ, ଆମର ବେଶୀ ପ୍ରୋତ୍ସାହନ ଦେଇକିରି ମାଣ୍ଡିଆଟାକେ ବେଶୀ ନିଆଯାଉଛେ। ଏଟା ମାଟି ତ ଲାଲ ମାଟି ଦରକାର, ବିହନ ତ କିସମ କହିଲି ଉନ୍ନତ କିସମର, ଆମର ବିହନ କେଜି ପ୍ରତି 4 କେଜି ଦରକାର, ତାକେ ବିଶୋଧନ କରିକିରି ଚାଷୀ ଭାଇ ମାନେ ଆମର ସାଧାରଣତଃ ଏଇ ଜୁନ ଜୁଲାଇ ମାସରେ ବୁଣାବୁଣି କରିବେ ଆମର ଖରିଫ ଋତୁରେ। ମାଣ୍ଡିଆଟା ରବି ଋତୁରେ ବି ସେପ୍ଟେମ୍ବର ମାସରେ ବୁଣିକିରି କରା ହଉଛେ। ସାଧାରଣତଃ ଚାଷୀ ଭାଇ ମାନେ ୟାର ହଉଛେ ବୁଣାବୁଣିର ତାର ବ୍ୟବସ୍ଥାଟା ସିଧା ମାନେ ଛଟା ବୁଣା ପ୍ରାୟ କରାଯାଏସି କରୁଛନ୍ ଚାଷୀ ଭାଇ ମାନେ। କିନ୍ତୁ ଆମର ଯେହେତୁ ମିଲେଟ ମିଶନରେ ପ୍ରୋତ୍ସାହନ ଦେଇକିରି ଚାଷୀ ଭାଇ ମାନଙ୍କୁ ଉନ୍ନତ କିସମ ବିହନ ଚାଷ କରାଯାଉଛି ଜୈବିକ ପଦ୍ଧତିରେ, ସେ ହିସାବରେ ଚାଷୀ ଭାଇ ମାନଙ୍କୁ ଧାଡ଼ି ବୁଣା, ଧାଡ଼ି ରୁଆ ବି କରାଯାଉଛେ ମାଣ୍ଡିଆକେ, ଧାଡ଼ିରେ କଲେ ଆହୁରି ଟିକେ ଅଧିକା ଆଦାୟ ହେବା। ତ ବିଭିନ୍ନ ସେ ଆମର ଜୀବାମୃତ ସାର ବି ବ୍ୟବହାର କରୁଛନ୍ ଚାଷୀ ଭାଇ ମାନେ, ଯେନ୍ତାକି ଗୋବର ଖତରୁ ତିଆରି ହେଇକିରି ଦିଆଯାଉଛି, ଯେନ୍ତା ଜୈବିକ ସାର ହେଲା। ବୁଣା ସମୟ ତ ଜୁନ ଜୁଲାଇ ଆଉ ରବି ଋତୁରେ ସେପ୍ଟେମ୍ବର ମାସରେ କରାଯାଉଛି।

0: ହଁ ସାର୍ଙ୍କୁ ତ ବ୍ୟବଧାନ ରଖାଯାଉଛି ଧାଡ଼ିକେ ଧାଡ଼ି 15 ସେଣ୍ଟିମିଟର ଆଉ ଗଛକେ ଗଛ 10 ସେଣ୍ଟିମିଟର।
1: ଆଜ୍ଞା ଆଜ୍ଞା ଆଜ୍ଞା
0: ଗୋବର ଖତ 1 ପ୍ରତି 5 ଗାଡ଼ି ଦେବେ। ସାର ରହିଛି ଆମର ଯେନ୍ଟା ଯବକ୍ଷାରଜାନ ସାର, ଫସ୍ଫରସ, ପଟାସ, 1 ପ୍ରତି 10 କେଜି ଯବକ୍ଷାରଜାନ ସାର, 5 କେଜି ଫସ୍ଫରସ ସାର ଆଉ 5 କେଜି ପଟାସ ସାର।
1: ଆଜ୍ଞା ଆଜ୍ଞା
0: ଏ ପ୍ରକାର ସାରର ବ୍ୟବହାର ରହିଛି, କିନ୍ତୁ ଚାଷୀ ଭାବରେ ପ୍ରାୟ ସାର ବ୍ୟବହାର ଟିକେ କମ ରଖୁଛ, ଯେହେତୁ ଜୈବିକ ପଦ୍ଧତିରେ ବେଶୀ ଧ୍ୟାନ ଦିଆଯାଉଛି।
2: ଏହାଦ୍ୱାରା ସମୟାନେ ନିକେ ଆମର ଚାଷୀ ଭାଇ ବୋନ ମାନେ ବ୍ୟବସାୟ ଭିତରେ ବି ଭିନ୍ନ ଭିନ୍ନ ଚାଷ କରୁଛନ୍ ଆଜ୍ଞା, ଇତା ଚାଷ କର୍ମା ଯେନ୍ଥିରୁ କି ଠିକ ଲାଭ ଟିକେ ପାଇପାର୍ମା ବୋଲିକିରି, ତ ଆମେ ଏଇ ଯେନ୍ କ୍ଷୁଦ୍ର ଶସ୍ୟ ଚାଷ ମାନେ ବି ଏଇ ହିସାବରେ ଚାଷ କରିପାର୍ମା ଆଜ୍ଞା।
0: ଆଜ୍ଞା ଦେଖୁନ୍, ଯେହେତୁ ଏତାର ଚାହିଦା ବଢି ଯାଉଛି,
2: ଆଜ୍ଞା
0: ଆପଣ ଦେଖୁଥିବେ ମାର୍କେଟରେ ଆମର କ୍ଷୁଦ୍ର ଶସ୍ୟର ପାଉଡର ମିଳୁଛେ,
2: ଆଜ୍ଞା
0: ଗୋଟାଟେ ବି ମିଳୁଛେ,
2: ହଁ
0: ତ କେଜି ପ୍ରତି କମସେ କମ 150-200 ଟଙ୍କା ପାଖାପାଖି ରହୁଛି କେଜି ପ୍ରତି,
2: ଆଜ୍ଞା
0: ଏଟା ମିଳୁଛେ। ଏତେ କଷ୍ଟ ତାମାନେ ଅଧିକା ଦାମରେ ବିକ୍ରି ହେଇପାରୁଛି।
1: ଆଜ୍ଞା ଆଜ୍ଞା
0: ଆମର ମିଲେଟ ମିଶନ ହେଲା ପରେ, ଓଡ଼ିଶା ମିଲେଟ ମିଶନ ହେଲା ପରେ, ଏଟାକେ ଆମେ ବିଭିନ୍ନ ମାଧ୍ୟମରେ କରାଯାଉଛେ। ଯେନ୍ତାକି ଦେଖୁନ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦନ ସଂଘ, ଏସବୁ ମାନେ କରାଯାଇକିରି ସରକାର ବ୍ୟବସ୍ଥା କରିକିରି ତାଙ୍କ ମାଧ୍ୟମରେ ବି ଚାଷ ବି କରାଯାଉଛେ, ଆଉ ୟାକେ ଆମେ କିଣା ବିକା ବ୍ୟବସ୍ଥା ବି କରାଯାଉଛି। ମିଲେଟ ମିଶନର ଷ୍ଟଲ ମାନେ ବି ଆପଣ ଟାଉନରେ ଦେଖିଥିବେ ରହିଛେ, ଯେନ୍ ଜାଗାରେ କି ଆପଣ ଏବେ ଟିକେ କହୁଥିଲେ, ଆମେ ଆଗରୁ ଖାଲି ମାଣ୍ଡିଆ ଜୁଖା ଟିକେ କରିକିରି ଖାଉଥିଲେ କି ସ୍ୱାଁ ଗୁରୁଜୀ କି ଟିକେ କ୍ଷୀରି ବାଗି କରିକିରି ଲୋକ ଖାଉଥିଲେ, ଏବେ କିନ୍ତୁ ଏଇ ଆମର ବ୍ୟବସ୍ଥା ହେଲା ପରେ ୟାକେ ବିସ୍କୁଟ ବି ତିଆରି ହଉଛେ, ମାଣ୍ଡିଆ ପାଉଡର, କୁଦ ପାଉଡର, ସୁଆଁ ଗୁରୁଜି ପାଉଡର ବିଭିନ୍ନ ପ୍ୟାକେଟରେ ଆସୁଛେ, ଲୋକମାନେ ନେଇକିରି ତାକେ ଖାଇପାରୁଛନ୍। ଦାନା ଆକାରରେ ବି ମିଳୁଛେ, ସେଟାକେ ନେଇକିରି ଲୋକମାନେ ବି ଉପମା, ଇଟିଲି ବିଭିନ୍ନ ଜିନିଷ କରିକିରି ଖାଇପାରୁଛନ୍। ଏସବୁ ହେଲା ପରେ ଏଟା ଚାହିଦା ବଢିଛେ, ଆଉ ଲାଭବାନ ବି ହେବେ ଚାଷୀ ଭାଇ। ସେଥିଲାଗି ଏହାକେ ଆମେ ବ୍ୟବସାୟିକ ଭିତ୍ତିରେ ବି ଚାଷ କରାଯାଇପାରବା, ଆଉ ଏଥିରେ ଆମେ ଖାଦ୍ୟ ପ୍ରାଣ ତ ବହୁତ ରହିଛି, ଭିଟାମିନ ବି, କ୍ୟାଲସିୟମ, ଆଇରନ, ପଟାସ, ମାଗ୍ନେସିୟମ, ଜିଙ୍କ ସବୁ ମିଳୁଛି ଏଥିରେ। ଆଉ ଗୋଟେ ବହୁତ ବଡ ଜିନିଷ, ଆମର ଯେନ୍ତା ଚାଉଳ ଗହମରେ ଆମର ଯେନ୍ତା ଡାଇବେଟିକ୍ସ ପେସେଣ୍ଟ ଲାଗି କହୁଛୁ, ଗ୍ଲାଇସେମିକ ଇଣ୍ଡେକ୍ସ ବୋଲିକି ଗୋଟେ ଯେନ୍ତା ରହୁଛେ ମେଡିକାଲ ଟର୍ମରେ, ସେଟା ବେଶୀ ରହୁଛେ ଚାଉଳରେ ଗହମରେ, ବେଲେ ଲୋକଙ୍କ ଡାଇବେଟିକ୍ସଟା ଟିକେ ଅଧିକା ରହୁଛେ, କିନ୍ତୁ ଆମର କ୍ଷୁଦ୍ର ଶସ୍ୟରେ ସେଟା ବହୁତ କମ୍ ରହୁଛି। ସେଟା କମ୍ ରହିବାର ଦ୍ୱାରା ଏଟା ଡାଇବେଟିକ୍ ବି କମଉଛେ, ଆଉ ବିଶେଷ କରି ଆପଣ ଏଟା ଟିକେ ଅଧିକା ଖାଇଲେ ବି ଆପଣ ଓଜନଟା ବେଶୀ ନାଇଁ ବଢିପାରେ, କିନ୍ତୁ ଆପଣ ଭାତ ଭାତ ବେଶୀ ଖାଇଲେ ଆମର ପେଟ ଫେଟ ବଢିକିରି ଓଜନ ବି
1: ବଢିବାର ସମ୍ଭାବନା ଅଛି।
0: ହଁ, ଆର ଟାଇପ୍ 2 ଡାଇବେଟିସ ଲାଗି ବି ଏଟା ବହୁତ ବଢିଆ ବୋଲିକିରି କୁହାଯାଉଛେ, ହୃଦରୋଗ କେ ବି ଏଟା ଟିକେ କମଉଛେ। ତ ଏତେ ଜିନିଷ ହେଲା ପରେ ତାର ଆମର ଚାହିଦା ବହୁତ ବଢିଛେ, ଆଉ ୟାକେ ଆମେ ବ୍ୟବସାୟିକ ଭିତ୍ତିରେ ବି ଚାଷ କରାଯାଇପାରବା, ଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ଆମର କୃଷକ ଉତ୍ପାଦନ ସଂଘ ମାଧ୍ୟମରେ କରାଯାଉଛି।
1: ଏଇଟା ଖାଲି ଖାଦ୍ୟ ନାହିଁ, ସେ ଗୋଟେ ପ୍ରକାର ସେ ଉଷ ଆକାରରେ, ପୋଥି ଆକାରରେ ବି ବ୍ୟବହାର କରାଯାଇପାରୁଛି।
0: ଆଜ୍ଞା,
1: ବହୁତ ବଢିଆ କଥା କହିଲେ ଆଜ୍ଞା। ଆମର ଯେନ୍ ଏଇ କ୍ଷୁଦ୍ର ଶସ୍ୟ କେତେ ପ୍ରକାରର ଆମର ଏଡ଼େ ଚାଷ ହେଇପାରବା, ଆରୁ କେନ୍ତା କେନ୍ତା ତାହାକେ ଚାଷ କରାଯାଇପାରବା, ଆର୍ ତାର ଉପକାରିତା କାଣା ଅଛି, ସେ ବାବଦରେ ଅତି ଚମତ୍କାର ଭାବେ ବୁଝେଇକିରି କହିଲେ। ଯେନ୍ଟା ଶୁଣିକିରି ଆମର ଯେନ୍ ଚାଷୀ ଭାଇ ଭଉଣୀ ମାନେ ଉତ୍ସାହିତ ହେବେ, ଆରୁ ଇ କ୍ଷୁଦ୍ର ଶସ୍ୟକେ ଆହୁରି କରବେ ବୋଲିକିରି ଆମେ ଆଶା କରୁଛୁଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।
2: ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା। ଜୁହାର।
1: ଦେଖୁଛ କେତେ ପ୍ରକାରର କଥା ବୁଝେଇକିରି କହିଲେ ନେଗି ଆଜ୍ଞା। ତ ବାକି ଆମର ଲୋକେ ବୋଲ ତ ଆଜ୍ଞାଙ୍କର କଥା ମାନିକିରି ଯଦି ଆଗକେ ବଢ଼ୁଏ ବୋଇଲେ ନିହାତି ଫାଇଦା ପାଇବେ ବାବୁ।
2: ହଏ ଦାଦା, ଯେନ୍ ଜାଗାରେ ନିଙ୍ଗେ ଯେନ୍ ମେଲା ପଡୁଛେ ଆଠ ଜମି ମନକୁ,
1: ହଏ
2: ଏନେ ଯଦି ଆମେ ଏଇ ପ୍ରକାର ଚାଷ କରିଦେମା ବେଲେ ନିଙ୍ଗେ, ଇଟା ଯଦି ଆମେ ଖାଇମା ବେଲେ ତ ପହଲା ଆମର ଦିହର ଲାଗି ଭଲ ହେ,
1: ହଏ
2: ଆମେ ବିକି କରି ବି ଠିକ 2 ପଇସା ପାଇପାରମା ଦାଦା।
1: ତାପରେ ଏଟା ଜଲ୍ଦି ହେଇଯାଏ କି ନି ବାବୁ?
2: ହଏ ଜଲ୍ଦି ବି ହେସି, ଆର ଏଠି ପାନ ବି କମ୍ ଲାଗ୍ସି ଦାଦା।
1: ହଁ, ଏଟା ବହୁତ ବଢ଼ିଆ କଥା କହିଲ ଯେ ଶୁଣ ତ ବାବୁ, ଏନ୍ତା ଆମର ଜଣେ ଚାଷୀ ଭାଇ ଯେ କି ଇ ଯେନ୍ କ୍ଷୁଦ୍ର ଶସ୍ୟ ଚାଷ କରିକିରି ବି ଫାଇଦା ପାଉଛନ୍, ଆରୁ ଉଞ୍ଝା ଚାଷୀ ଭାଇମାନଙ୍କର ଲାଗି ଗୋଟେ ପ୍ରକାର ସେ ଉଦାହରଣ ସୃଷ୍ଟି କରିଛନ୍, ହେନ୍ତା ଜଣେ ଚାଷୀ ଭାଇଙ୍କୁ ଟିକେ ଲଗ।
2: ଠିକ୍ ଅଛେ ଦାଦା, ଲଗ।
1: ଜୁହାର ଆଜ୍ଞା।
2: ଜୁହାର ଆଜ୍ଞା।
3: ଜୁହାର ଆଜ୍ଞା। ଜୁହାର।
1: ଯେ ପହିଲା ଆପଣଙ୍କର ପରିଚୟ ଟିକେ ଦେବେ ତ?
3: ମୋ ନାଁ ବିରଞ୍ଚି ନନ୍ଦ।
1: ହଁ,
3: ଗାଁ ଘିଚାପାଲି, ବ୍ଲକ ବୀର ମହାରାଜପୁର, ଜିଲ୍ଲା ସୋନପୁର ଆଜ୍ଞା।
1: ଆଜ୍ଞା ଆଜ୍ଞା। ଯେ

0: ଆପଣ ଇଛେନ୍ କାଣ କାଣ ହେନ୍ତା ଚାଷ ବାସ କେତେ ରଖିଛନ୍?
1: ଏବେକା ତ ଆଜ୍ଞା ମୋର ଚାଲିଛି, ଖରିଫରେ ଧାନ ଚାଷ ଚାଲିଥିଲା, ମାଣ୍ଡିଆ ଚାଷ ଚାଲିଥିଲା, କୋଦୋ ଗୁର୍ଜି ଚାଲିଥିଲା ଆଜ୍ଞା। ଏବେକା ଡାଲୁରେ ଧାନ ଚାଷ ବି କିଛିଟା କରାହେଇଛି, ଆର ମାଣ୍ଡିଆ ବି କିଛିଟା କରାହେଇଛି ଆଜ୍ଞା।
0: ହେନ୍ତାକି
1: ଆଜ୍ଞା,
0: ଇଜେନ୍ ଧାନ ଚାଷ ମାନେ ତ ସବେ କରୁଛନ୍, ଯାର ପାନିର ସୁବିଧା ଅଛେ ନନ୍ଦ ଆଜ୍ଞା।
1: ଆଜ୍ଞା ଆଜ୍ଞା,
0: ବହୁତ ଖୁସିର କଥା ଯେ ଆପଣ ଇଜେନ୍ କ୍ଷୁଦ୍ର ଶସ୍ୟ ମାନେ ବି କରୁଛନ୍।
1: ଆଜ୍ଞା ଆଜ୍ଞା,
0: ଏଇଟା ପ୍ରକୃତରେ ଆମର ଯେନ୍ ଚାଷୀ ଭାଇମାନଙ୍କର ଲାଗି ଗୋଟେ ପ୍ରେରଣା ବାଗିରେ ହେବା ବି ତାମାନେ।
1: ହଁ ଆଜ୍ଞା, ହଁ ପ୍ରେରଣା ଉତ୍ସାହ ଦୁଇଟା ଆଜ୍ଞା,
0: ଦୁଇଟା ଯେ କେନ୍ତା ଠିକ ଲାଭ ହଉଛି।
1: ହଁ ଆଜ୍ଞା, ବଢିଆ ଲାଭ ହଉଛେ।
0: ହଁ ହଁ,
1: ଶସ୍ତା ସୁନ୍ଦର ମଜବୁତ ବୋଲି ଯେନ୍ଟା ବୋଲସନ୍ ହେଟା ଆଜ୍ଞା।
0: ହଁ ହଁ ହଁ
2: ଆଜ୍ଞା, ଇ ଚାଷ୍ଟା କରବାର କେବନୁ କଣ ଆରମ୍ଭ କଲେନ
1: ଆଜ୍ଞା? ଏଇଟା 4 ବର୍ଷ ହେଇଗଲାନ ଏଇଟା କଲନ। ଯେତେବେଳେ ତ ଆମର କାଁ ହେଇଛି କି ଆମର ସୋନପୁର କେ ତାମାନେ 2023 ବୋଲୁନ୍ ତ 2023 ତାମାନେ ଆସିଛି ସେ ପ୍ରୋଜେକ୍ଟ ଆସିଛି, ଯେନ୍ଟା ତାମାନେ ଆମର ବିଏମପୁର ବ୍ଲକ ର ସିଆରପି ଭାଇ ମାନେ ଏଟା ଆସିକିରି ମିଟିଂ ଏଟା କରେଇଥିଲେ, ଆର କେମିତି କିରି କରା ହବା କଣ ସବୁ କହିଥିଲେ।
0: ମିଲେଟ ମିଲେଟ ମିଶନ ଯେନ୍ଟା,
1: ହଁ ଆଜ୍ଞା, ମିଲେଟ ମିଶନ ଥିଲା ବୋଲୁନ୍ ତ ଏବେ ସେଟା ଶ୍ରୀ ଅନ୍ନ ଅଭିଯାନ ହେଇଛି।
0: ଅଭିଯାନ
1: ଆଜ୍ଞା ଆଜ୍ଞା, ଆର ଆଗରୁ ବି ମୋର ଜେଜେ କରୁଥିଲେ ଆଜ୍ଞା, ମାଣ୍ଡିଆ କୁଦ ଗୁରୁଜୀ କରୁଥିଲେ, ଧାନ ଯେତିକି କରୁଥିଲେ ତାର ଦ୍ୱିଗୁଣା ସେ ଚାଷ ମାନ କରୁଥିଲେ ଆଜ୍ଞା।
2: ତ ଯେହେତୁ ଆପଣଙ୍କର ହେନେ ଆଗରୁ ବି ଚାଷ ହଉଥିଲା ଆଜ୍ଞା,
1: ଆଜ୍ଞା
2: ଲାଭ କେନ୍ତା ରହିଛି ଆଜ୍ଞା?
1: ବର୍ତ୍ତମାନ ଆଗର ଅପେକ୍ଷା ବର୍ତ୍ତମାନ ଆଜ୍ଞା ଲାଭ ବଢିଆ ରହିଛେ। ଆଗରୁ କାଁ ହଉଥିଲା କି ପଡିଆ ମାନକେ ଆମର ଜେଜେ ମାନେ ସେମାନେ କାଁ କହୁଥିଲେ, ଖାଲି ବୁଣି ଦଉଥିଲେ ବୋଲୁନ୍ ତ ଯେନ୍ଟା ବ୍ରଡକାଷ୍ଟିଂ କହିସନ୍। ଆଜିକାଲି ବହୁତ ପ୍ରକାର ପ୍ରଣାଳୀ ଆସିଲାନ, ଶ୍ରୀ ପ୍ରଣାଳୀ ଆସିଲାନ, ଧାଡି ପ୍ରଣାଳୀ ଆସିଲାନ, ଆଉ ଗୋଟେ ଚାରା ରୋପଣ ତାମାନେ ଗୋଟେ ଜାଗାରେ ପହ୍ଲା ପକା ହେଇଥିବା ଗୋଟେ ଜାଗାକେ ନେଇକିରି ରୁଆ ହବା, ଟ୍ରାନ୍ସପ୍ଲାଣ୍ଟ ବୋଲିକିରି କହିସନ୍ ତାହାକେ, 3-4 ପ୍ରକାର ପ୍ରଣାଳୀରେ କରାଯାଉଛେ। ଆର ସବୁଥିରୁ ବଢିଆ ପ୍ରଣାଳୀଟା ହଉଛି ଆଜ୍ଞା ଶ୍ରୀ ପ୍ରଣାଳୀଟା, ବୁଝିଲେ କି ନାଇଁ? ଖର୍ଚ୍ଚା କମ୍, କାର କମ୍ ଜାଗାରେ ବେଶୀ ଆୟ ବି ହେଇପାରୁଛେ ଆଜ୍ଞା। ଆଜ୍ଞା,
0: ବାକି ପାଣି ସୁବିଧା ଥିଲେ ଯେ ଶ୍ରୀ ପ୍ରଣାଳୀ କରି ହେବା ବୋଲନ୍ତ
1: ଆଜ୍ଞା? ପାଣି ଆମର ଝୁପୁର ଝୁପୁର ବର୍ଷା ହେଇଗଲେ ବି ଚଳିବା,
0: କମ୍ ପାଣି ଦରକାର ପଡୁଛି।
1: ହଁ, ବହୁତ କମ୍ ପାଣି ଆଜ୍ଞା, ଆମର ଧାନ କେ ଯଦି 10 ଭାଗ ପାଣି ଦରକାର ହେଲା ଏଇଟାକେ 10 ଭାଗ ରୁ ଭାଗେ ବୋଲେ 10 ଗୁଣାରୁ ଗୋଟେ ଗୁଣା ପାଣି ଦରକାର।
0: ଖରିଫ ଋତୁ ନେ କେତେ ଯାଏ କରୁଛନ୍ କ୍ଷୁଦ୍ର ଶସ୍ୟ?
1: ମୁଇଁ ତ ଆଜ୍ଞା ଏଥର କରିଥିଲି 2 ହେକ୍ଟର ନ କରିଥିଲି ଆଜ୍ଞା।
0: 2 ହେକ୍ଟର ବୋଲେ 5 ଏକର? ବହୁତ
1: 5 ଏକର ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଇଛେନ କା ଯେନ୍ ଅଛେ ଆପଣଙ୍କ ରବି ଋତୁ ନେ?
1: ଋତୁ ନେ ଆଜ୍ଞା କରିଛେଁ, 2 ଏକର କରିଛେଁ।
0: ହଁ ହଁ, ଇଟା କେବେ ଆଡ଼କେ ଜଗାଲେ?
1: ଇଟା ଜଗା ହେଲା ଆଜ୍ଞା ହେ ଫେବୃଆରୀ ଲାଷ୍ଟ ମାର୍ଚ୍ଚ ଫାଷ୍ଟ ରେ ଆଜ୍ଞା।
0: ହଁ ହଁ, ବୋଲେ ଏଟାକେ ବୁନି ଦେଲେ କି ପହ୍ଲା ପକାଲେ ଆର ଜଗାଲେ?
1: ନାଇଁ, ଏଟା ପହ୍ଲା ପକେଇକିରି ଜଗା ହେଲା ଆଜ୍ଞା। ଆଜ୍ଞା, ପହିଲା ପହ୍ଲା ପକା ହେଲା, ପହିଲା ଜୁତି ଜୁତା କରି ଭଲ ସେ ଗୁଣ କରିକିରି ପହ୍ଲା ପକା ହେଲା, ଆଉ ପହ୍ଲା ଯେତେବେଳେ ତାର 6-6 ଇଞ୍ଚ ହେଇଗଲା ତାପରେ ଏଥର ତାହାକେ ସେନୁ ଘିଚି ଆଣିକିରି ଧାନ ଯେନ୍ତା କାଦ କରା ହେସି ତାକେ କାଦ କରାହେଲା, କିନ୍ତୁ ପାଣିଟାକେ ପୁରା ଡ୍ରାଏ କରାଗଲା, ଟିକେ କାଦକାଦିଆ ହେଇଥିବା ଏନ୍ତା ରୁଆଗଲା, ଟିକେ ଟିକେ କାଦକାଦିଆ ହେଇଥିବା ଆମର ଉଇଲ ଯେନ୍ତା ଜଗାସନ୍ ଆଜ୍ଞା ହେନ୍ତା, ତାମାନେ ଇଟା ଉଇଲଟା କାଁ ହେସି ଟିକେ ଛୋଟ ଛୋଟ ପଟି ମାନ କରା ହେସି, ଇଟା ଟିକେ ବଡ ବଡ ପଟି କରାହେସି ତରଭୁଜ ନୁ ବି, ଆର ଟିକେ ବଡ ବଡ ପଟି କରାହେସି ଯେ ପାଣି ମଡାବାର ଲାଗି ଭଲ ସୁବିଧା ହେଇପାରସି ଆଜ୍ଞା।
2: ତ ନନ୍ଦ ଆଜ୍ଞା ଦେଖୁନ, ଆମେ ତ ଚାଷ କର୍ମା ଆଜ୍ଞା, ଭଲ କରି କର୍ମା
1: ଆଜ୍ଞା,
2: ଇତାର ବିକ୍ରି ବଟା କେନ୍ତା ସୁବିଧା ପତ୍ର ଅଛି ଆପଣଙ୍କର?
1: ବିକ୍ରି ବଟା ତ ଆଜ୍ଞା ବହୁତ ବଢିଆ ଅଛେ, ଦେଖୁନ ଏଥର ଯେନ୍ 2 ହେକ୍ଟର ମୁଇଁ କରିଥିଲି ଖରିଫରେ, ସେଥିରୁ ଧାଡି ପ୍ରଣାଳୀରେ ବି କରିଥିଲି ଆର ଶ୍ରୀ ପ୍ରଣାଳୀରେ ବି କରିଥିଲି ବୋଲନ୍ତ। ଶ୍ରୀ ପ୍ରଣାଳୀରେ ଯେନ୍ କରିଥିଲି ଗୋଟେ ଏକର କେ ମୋଟା 11-12 କ୍ୱିଣ୍ଟାଲ ମିନିମମ ତାମାନେ ପ୍ରଡକ୍ସନ ହେଇଥିଲା, 12 କ୍ୱିଣ୍ଟାଲ ମିନିମମ ଆଜ୍ଞା। ଆଉ ଦେଖୁନ 5 ଏକର 2 ଏକର ଶ୍ରୀ ପ୍ରଣାଳୀରେ କରା ହେଇଥିଲା ଆର 3 ଏକର ଧାଡି ପ୍ରଣାଳୀରେ କରା ହେଇଥିଲା, ଧାଡି ପ୍ରଣାଳୀଟା ତାମାନେ 8-9 କ୍ୱିଣ୍ଟାଲ ଏନ୍ତା ପ୍ରଡକ୍ସନ ହେଲା ଆଜ୍ଞା, ଆୟ ହେଲା ଆଜ୍ଞା। ଆମେ ଯେନ୍ ଚାଷଟା ଯେନ୍ କରୁଛୁ ଏଥିରେ ଆମର ତାମାନେ ରାସାୟନିକ ସାର ପ୍ରୟୋଗ କରିବାକେ ନାଇଁ ପଡ଼ବାକେ, ବୁଝିଲେ କି ନାଇଁ? ଆମେ ଯଦି ଠିକ ଟାଇମରେ ଯଦି ଚାଷଟା ଆରମ୍ଭ କର୍ମା ଠିକ ଟାଇମରେ ସେଟା ବାହାରବା, ଆର ଏଥିର ଲାଗି ଆମକୁ ଆଗରୁ ଟ୍ରେନିଂ ଦେଇଥିଲେ ସିଆରପି ଭାଇ ମାନେ ଆସିକିରି, ତାପରେ ଆମର ସାର ମାନେ ତାଙ୍କର ଉପରେ ଯେନ୍ ଆଜ୍ଞା ମାନେ ଅଛନ୍ ଆସିକି ଟ୍ରେନିଂ ଦେଇଥିଲେ, ସେଟା ସେ ଜୀବାମୃତ ହାଣ୍ଡି ଖତ ବୋଲିକିରି 2 ଜିନିଷ କହିଥିଲେ, ସେଟା ବନେଇକିରି ବି ଯଦି ଆମେ ସେଥିରେ ପ୍ରୟୋଗ କର୍ମା କିଛିଟା ରୋଗରୁ ତାମାନେ ବଞ୍ଚିତ ହେଇ ପାରୁଛେ,
0: ବହୁତ ବଢିଆ,
1: ଯେନ୍ଟା କି ତାମାନେ ଆୟ ବି ଭଲ ରହୁଛେ, ଗଛ ହୃଷ୍ଟ ପୃଷ୍ଟ ରହୁଛେ, ପାଣି ସର୍ଟ ହେଇଗଲେ ବି କିଛି ଫରକ ନାଇଁ ପଡ଼ବାକେ, କାହିଁଲେ କି ଏଇଟା ଗୋଟେ ପ୍ରକାର ଘାସ ମାନଙ୍କର ଭିତରେ ଗୋଟେ ବଡ ଘାସ ବୋଲିକିରି

0: ହଁ ହଁ
1: ଜାଣବା
0: ଘାସ
1: କରୁଛେ
0: ଜାତୀୟ ଫସଲ ହେ,
1: ଆଜ୍ଞା।
0: ଯେନ୍ଟାକି ବହୁତ
1: ଆର
0: ଜିନିଷ ସହି ପାର୍ସି।
1: ଆଜ୍ଞା, ଇଟା ଯେତକି ମୁଇଁ ପାଇଥିଲି ବୋଲୁନ୍ ତ, ଆମର ଇନେ ମଣ୍ଡି ବି କରା ହେଇଥିଲା, ଇନେ କ୍ୱିଣ୍ଟାଲ ପ୍ରତି 4,886 ଟଙ୍କାରେ ବିକି ଯେମି, ତାମାନେ ଗଭର୍ଣ୍ଣମେଣ୍ଟର ରେଟ୍ରେ। ତାର ବାହାରେ ମୋର ପାଖେ ଆହୁରି ମାଣ୍ଡିଆ ଅଛେ, 5-6 କ୍ୱିଣ୍ଟାଲ ଖଣ୍ଡେ ଅଛେ, ଆର ସେଟାକେ ମୁଇଁ ବହୁତ ତାମାନେ ବଡ ବଡ ଲୋକ ମାନେ ବି ମନ ଘିନିକିରି ନଉଛନ୍, କେଜି କେ 60 ଟଙ୍କା 70 ଟଙ୍କା ଲେଖାନ୍ ଦେଇକିରି। ଆଜ୍ଞା, ଆଉ ପାଖେ ଇନେ ଆଉ ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରୁପଟେ ଅଛନ୍ ଆମର ଗାଁ ପାଖେ ଲୁତୁରପଙ୍ଗ ବୋଲିକିରି, ସେମାନେ ବି ମନ ନେସନ୍। ଆର ତାଙ୍କର ଗୋଟେ ପଲଭାଇଜର ଗୋଟେ ମେସିନ ଅଛି, ଯେନ୍ଟା ମାଣ୍ଡିଆ ଗୁଣ୍ଡ କରା ହେସି, ସେମାନେ ଗୁଣ୍ଡ କରିକିରି ବି ବିକୁଛନ୍। ମୁଇଁ ବି ସେ ତାଙ୍କର ନ ଆଣିକିରି ଆମର ବିଏମପୁର ସୋନପୁର ଆଡେ ଯେନ୍ ଯେନ୍ ମାନେ ମୋର ଚିହ୍ନାର ଲୋକମାନେ ବି ଅଛନ୍, କି ଭଲ ଆମର ଅଫିସର ମାନେ ବି ଯେମାନେ ଚିହ୍ନାର ଅଛନ୍, ତାହାକୁ ମାନଙ୍କୁ ଏଇଟା
0: ଯୋଗାଉଛେ
1: ବି। ଆଜ୍ଞା ଆଜ୍ଞା,
0: ଯାହା ବି ହଉ ନନ୍ଦ ଆଜ୍ଞା,
1: ଆପଣ
0: ଇ ଯେନ୍ ଆମର ପୂର୍ବପୁରୁଷାନୁ ଆମର ଲୋକେ କରି ଆସୁଥିବାର କ୍ଷୁଦ୍ର ଶସ୍ୟ ଯେନ୍ଟାକି ଲୋକେ ଛାଡ଼ି ଦେଇଥିଲେ ନ ବୋଲୁନ୍ ତ, ସେଟାକେ ପୁଣି ପୁନରୁଦ୍ଧାର କରିଛନ୍ ଆରୁ ବହୁତ ସଫଳ ଭାବେ ଚାଷ କରୁଛନ୍, ଯେନ୍ଟା ଦେଖିକିରି ଶୁଣିକିରି ଆମର ଚାଷୀ ଭାଇମାନେ ବି ଉତ୍ସାହିତ ହେବେ ବୋଲି ଆମେ ଆଶା କରୁଛୁଁ। ଆପଣ ଭଲସେ ଥାଉନ୍, ଆରୁ ଆହୁରି ଆଗ୍କେ ଆପଣ ଏ ପ୍ରକାର ନୂଆ ନୂଆ ଚାଷ କରୁନ୍, ଆଉ ଲୋକଙ୍କର ଲାଗି ଗୋଟେ ଉଦାହରଣ ବନୁନ୍। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଜୁହାର ଆଜ୍ଞା,
2: ଜୁହାର ଆଜ୍ଞା।
0: ବଢିଆ ଲାଗଲା ହୋ ବିରଞ୍ଚି ବାବୁଙ୍କର ସାଙ୍ଗେ କଥା ହେଇକିରି।
2: ଏ ଦାଦା ଦେଖ, ଆମେ ଖାଲି ଆମେ ଯେନ୍ ପ୍ରକାର ଚାଷ କରୁଛୁ ନିଙ୍ଗେ, ସେଟା ଖାଲି ନି କରିକରି ନିଙ୍ଗେ, ଅନ୍ୟାନ୍ୟ ଚାଷ ବି ଆମକୁ କରବାର୍କେ ପଡ଼ବା।
0: ନିହାତି ନିହାତି ନିହାତି, ଆରୁ ଏନ୍ତା ଯେନ୍ ଭିନ୍ ଭିନ୍ ପ୍ରକାରର ନୂଆ ନୂଆ ଚାଷ
2: ହଏ,
0: ଯେନ୍ଟା ଧର ବହୁତ ଖାଦ୍ୟ ପ୍ରାଣ ଅଛେ ଆମର ଲୋକେ ଛାଡ଼ି ଦେଲେ ନ, ହେନ୍ତା ଚାଷ
2: ହଏ ହଏ
0: ଆମର ଯେନ୍ ପ୍ରଗତିଶୀଳ ଚାଷୀ ଭାଇମାନେ ଯଦି କରବେ ବୋଇଲେ ବିରଞ୍ଚି ବାବୁ ଯେନ୍ତା ନାଇଁ ଯେ ତାଙ୍କର ଆଖପାଖ ଅଞ୍ଚଳର ଲୋକଙ୍କ ଲାଗି ଗୋଟେ ନୂଆ ରାସ୍ତା ଦେଖାଉଛନ୍,
2: ହେଁ
0: ତ ହେନ୍ତା ରାସ୍ତା ଦେଖାବେ। ତାପରେ ସରକାର ତ ବାବୁ ଭିନ୍ନ ଭିନ୍ନ ପ୍ରକାର ସାହାଯ୍ୟ କରୁଛନ୍, ସେଥିରେ ଲାଭ ବି ଆମର ଲୋକେ ନେବାର କଥା ହୋ।
2: ହଏ ହଏ ହଏ ଯେ ଦାଦା, ଗଲା ଗଲା ବୋଲି ଗୀତ ପଦେ ପଦେ ଶୁଣତା କେ ବୋଲୁଥିଲି,
0: ବଜ ବାବୁ ଶୁନମା ବଜ।
2: ଠିକ ଅଛେ ଦାଦା, ଇଟା ଶୁଣ।

ଶୁଣୁଥିଲେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.gov.in ଲାଇଭ୍ ଭିଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଏଥର ଶୁଣିବା ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ଗୀତ ଓ ସଙ୍ଗୀତ ଗୋବିନ୍ଦ ରାଉତ।

ଗୀତ ରଚନା ହରେକୃଷ୍ଣ ସାହୁ, ସଙ୍ଗୀତ ଗୋବିନ୍ଦ ରାଉତ, କଣ୍ଠଶିଳ୍ପୀ ସୁବାଶିଷ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଥିବା ଆଞ୍ଚଳିକ ଗୀତ, ପ୍ରଥମେ କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ବେହେରା, ଗୀତ ରଚନା ଯୁଗଳ କିଶୋର ଷଡ଼ଙ୍ଗୀ।

ଆଞ୍ଚଳିକ ଗୀତ ଶୁଣୁଥିଲେ। ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ରାଜ୍ୟସ୍ତରୀୟ ପ୍ରସାରଣରେ କଟକ ଆଞ୍ଚଳିକ ସମାଚାର ବିଭାଗ ଦ୍ୱାରା ପ୍ରସ୍ତୁତ ସାପ୍ତାହିକ କାର୍ଯ୍ୟକ୍ରମ ସମାଚାର ଦର୍ପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

0: ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୋମନାଥ ମନ୍ଦିର ଗସ୍ତରେ ଯିବେ। ପବିତ୍ର ସୋମନାଥ ମନ୍ଦିର ଏହାର ଆଧୁନିକ ଯାତ୍ରାର 75 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି, ଯାହା ଏକ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକତା ଓ ସ୍ଥାୟୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ସୋମନାଥ ଅମୃତ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ସହିତ ସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ତାଙ୍କ ନେତୃତ୍ୱରେ ମନ୍ଦିରଟି ଏକ ସ୍ୱର୍ଣ୍ଣିମ ଯୁଗରେ ପ୍ରବେଶ କରିଛି। ଧାର୍ମିକ ମହତ୍ୱ ସହିତ ସୋମନାଥ ପରିବେଶ ସୁରକ୍ଷାରେ ମଧ୍ୟ ଏକ ଅଗ୍ରଣୀ ପଦକ୍ଷେପ ନେଇଛି ଏବଂ ଭାରତର ପ୍ରଥମ ନେଟ୍ ଜିରୋ ମନ୍ଦିର ହେବାକୁ ଲକ୍ଷ୍ୟ ରଖିଛି।
1: କଲ୍ ସୋମନାଥ ମନ୍ଦିର କେ ପୁନର୍ନିର୍ମାଣ କେ 75 ବର୍ଷୋଁ କା ଉତ୍ସବ ମନାୟା ଜାଏଗା। ଆତ୍ମନିର୍ଭର ଭାରତ କେ ଲିଏ, ବିକଶିତ ଭାରତ କେ ଲିଏ ଐସେ ଐତିହାସିକ ଅବସର ହମେଁ ନଈ ଉର୍ଜା ସେ ଭରତେ ହୈ।
0: ମିଶନ ଲାଇଫ୍ ପରିକଳ୍ପନା ଅନୁସାରେ ମନ୍ଦିରର ପୁଷ୍ପ ଅବଶିଷ୍ଟକୁ କମ୍ପୋଷ୍ଟରେ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟକୁ ପେଭର ବ୍ଲକରେ ପରିଣତ କରି ସ୍ଥାୟିତ୍ୱରେ ନୂତନ ମାନଦଣ୍ଡ ସୃଷ୍ଟି କରୁଛି। ଏହା ସହିତ ଆଧୁନିକ ଶୋଧନ ପ୍ରଣାଳୀ, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଓ ମିୟାୱାକି ଜଙ୍ଗଲ ମାଧ୍ୟମରେ ଟ୍ରଷ୍ଟ ଶୀଘ୍ର ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁମାନେ ଏବେ ଅନ୍ଲାଇନ୍ରେ ପୂଜା ବୁକିଂ କରିବା ସହ ପ୍ରସାଦ ପାଇପାରୁଛନ୍ତି, ଯାହା ପ୍ରାଚୀନ ପରମ୍ପରାକୁ ଆଧୁନିକ ପ୍ରଯୁକ୍ତି ସହିତ ସଫଳ ଭାବରେ ଯୋଡ଼ିଛି।

ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ ଓ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ଉନ୍ନତ ଯାତାୟତ ବ୍ୟବସ୍ଥାର ସହଯୋଗରେ ପ୍ରତିବର୍ଷ 97 ଲକ୍ଷରୁ ଅଧିକ ଭକ୍ତ ସୋମନାଥ ମନ୍ଦିର ଦର୍ଶନ କରୁଛନ୍ତି। ଆରବ ସାଗରର ତଟରେ ଗୁଜରାଟର ପ୍ରଭାସପଟ୍ଟଣରେ ଅବସ୍ଥିତ ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ, ଏହା ଭାରତର ଶାଶ୍ୱତ ସଂସ୍କୃତି, ଅତୁଟ ଆସ୍ଥା ଓ ପୁନରୁତ୍ଥାନର ଅମର ପ୍ରତୀକ। ଅନେକ ଆକ୍ରମଣ, ବିନାଶ ଓ ପୁନଃ ନିର୍ମାଣର ଇତିହାସକୁ ନେଇ ସୋମନାଥ ଆଜି ମଧ୍ୟ ଭକ୍ତି, ସାହସ ଓ ଜାତୀୟ ଗର୍ବର ଜ୍ୱଳନ୍ତ ଦୀପଶିଖା ହୋଇ ରହିଛି।

0: ପୁରାଣ ଅନୁସାରେ ସୋମନାଥ ହେଉଛି ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ। ପୁରାଣ ଅନୁଯାୟୀ ଚନ୍ଦ୍ରଦେବ ବା ସୋମ ଦକ୍ଷ ପ୍ରଜାପତିଙ୍କ ଶାପରେ ତାଙ୍କର କାନ୍ତି ହରାଇଥିଲେ। ମୁକ୍ତି ପାଇବା ପାଇଁ ସେ ପ୍ରଭାସ କ୍ଷେତ୍ରରେ ଭଗବାନ ଶିବଙ୍କ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ସାପମୁକ୍ତ କରିଥିଲେ। ସେହିଠାରୁ ଏହି ପୀଠ ସୋମନାଥ ଅର୍ଥାତ୍ ସୋମଙ୍କ ନାଥ ଭାବେ ପରିଚିତ ହେଲା। ଏହା ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ଶକ୍ତିର ଏକ ମହାତୀର୍ଥ। ସୋମନାଥ ମନ୍ଦିର ଇତିହାସ ସମ୍ପର୍କରେ କଥାକାର ଏସ୍କେ ଦତ୍ତ କହିଛନ୍ତି,
1: ମାମୁତ ନେ ଜାନ୍ ବୁଝ କେ ଏସେ ମନ୍ଦିର କୋ ଟାର୍ଗେଟ କିଆ ଜୋ ୟା ତୋ ଫିର ଶକ୍ତିପୀଠ ୟା ତୋ ଭଗବାନ କିଶନ କା ଜନ୍ମ ସ୍ଥାନ ବଗେରା ୟା ତୋ ଫିର ଭଗବାନ ଶିବ କା ଆସ୍ଥା କା କେନ୍ଦ୍ର। ଉସକୋ ଲଗତା ଥା କି ୟହାଁ ପେ ଅଗର ଚୋଟ ପହଞ୍ଚାଏଗେ ଔର ଇନ ସବ ପ୍ରସିଦ୍ଧ ମନ୍ଦିର କୋ ଅଗର ଧ୍ୱସ୍ତ କରେଗେ ତୋ ୟେ ତମାମ ଜିତନେ ସାରେ ସନାତନ ଧର୍ମ ମାନନେ ୱାଲେ ଜିତନେ ଲୋଗ ହେ ଓ ମତଲବ କି ଆସାନୀ ସେ ଇସଲାମ ଏକ୍ସେପ୍ଟ କର ଲେଙ୍ଗେ। ଗୁଜରାଟ ପେ ଜାନେ କା ଭି ମେନ ମକସଦ ୟହି ଥା କ୍ୟୁକି ସୋମନାଥ ମନ୍ଦିର ପୁରେ ଦୁନିଆ ମେ ପ୍ରସିଦ୍ଧ ଥା ଆସ୍ଥା କେ ଚଲତେ ଔର ଲାଖୋଁ ମେ ହିନ୍ଦୁ ଆତେ ଥେ ୱହାଁ ପେ ଶିବଜୀ କେ ପୂଜା କରନେ କେ ଲିଏ ତୋ ଇସଲିଏ ସୋମନାଥ କୋ ଉସନେ ଧ୍ୱସ୍ତ କିଆ। ଆବ ବାତ ୟହାଁ ପେ ଆତୀ ହେ କି ତୋ 17 ବାର ମାମୁତ ନେ ଆକ୍ରମଣ କିଆ ଭାରତ କେ ଉପର। ଅନ୍ତିମ ଆକ୍ରମଣ ଜୋ ଉସକା ଥା ସୋମନାଥ କେ ଡେର ସାଲ ବାଦ ଅନ୍ତିମ ଆକ୍ରମଣ ଜବ ଉସନେ କିଆ ଓ ଇସଲିଏ କିଆ ଥା କ୍ୟୁକି ୟେ ଜୋ ଭୀଲ କବିଲେ କେ ଜିତନେ ଲୋକ ହେ ଜୋ ରାଜସ୍ଥାନ ସିନ୍ଧ ଔର ଭାବଲପୁର ଔର ୱେଷ୍ଟ ପଞ୍ଜାବ ମେ ଜିନ୍ହୋନେ ନାକ ମେ ଦମ କର ଥା ଔର ମାମୁଦ କିସି ତରହ ସେ ଅପନା ଜାନ ବଚା କେ ଭାଗେ ଥେ ତୋ ଉନକେ ଉପର ଖୁନ୍ଦକ କେ ଚଲତେ ତାକି ଉନକୋ ସବକ ସିଖାୟା ଯା ଉସକେ ବାଦ ଔର ଫିର ଉସନେ ଭାରତ କେ ଉପର ଆକ୍ରମଣ ନେଇ କିଆ କ୍ୟୁକି ଆଫଗାନିସ୍ତାନ ମେ ହି ଜିସ ତରହ ସେ ତକରାର ଲଗାତାର ହୋ ରହା ଥା ଔର ହିନ୍ଦୁ ଶାହୀ କିଙ୍ଗଡମ କେ ସାଥ ଆନନ୍ଦପାଲ ବଂଶ କେ ଯୋ ଲୋକ ଥେ ଯୋ ଆନନ୍ଦପାଲ କେ ଜାଗା ପେ ଜିନ ଲୋଗୋ ନେ ସାମ୍ରାଜ୍ୟ ସମ୍ଭାଲା ଥା ଆଫଗାନିସ୍ତାନ ତୋ ଚଲା ଗିଆ ଥା ପର ଇସ ତରଫ ତୋ ଥା ଚିତ୍ରଲ ବଗେରା ଔର ଆପକେ ଲାହୋର ଔର ୟେ ସାରେ ଇଲାକେ ଯୋ ହେ ଓ ତବ ଭି ହିନ୍ଦୁ ଶାହୀ କିଙ୍ଗଡମ କେ କଣ୍ଟ୍ରୋଲ ମେ ହି ଥା ଔର ଇସ ତରହ କେ ପରିସ୍ଥିତି ୱହାଁ ପେ ଚଲତି ରହି ଆଫଗାନିସ୍ତାନ ପେ କ୍ୟୁକି ଆଫଗାନିସ୍ତାନ କୋ ଧର୍ମ ପରିବର୍ତ୍ତିତ 100% ଏକ ବାର କେ ଆକ୍ରମଣ ପେ ନହିଁ। ଆଲାଉଦ୍ଦିନ ଖିଲଜୀ ଜବ ସୁଲତାନ ବନେ ଆଲାଉଦ୍ଦିନ ନେ ଭି ସୋମନାଥ ପେ ଔର ଆଟାକ କିଆ। ରାନୀ ପଦ୍ମାବତ କି କାହାନୀ ହେ ବହୁତ ସାରି ଚିଜେ ହେ ଆଲାଉଦ୍ଦିନ କା ତୋ ସୋମନାଥ ପେ ଉସକେ ବାଦ ଦୂସରା ଆଟାକ ହୁଆ ଫିର ତୀସରେ ଆଟାକ କି ଯାହା ବାତ ଆତି ହେ ତୀସରେ ଆଟାକ ପେ ଭି ଓ କହି ନା କହି ପେ ପ୍ରଥା କେ ହିସାବ ସେ ଅଗର ଦେଖା ଯାଏ ତୋ ଓ ଔରଙ୍ଗଜେବ ନେ ସୋମନାଥ ପେ ଆଟାକ କିଆ ଥା। ତୋ ୟେ ତୋ ତିନ ବଡ଼ା ଆଟାକ ହୁଆ ଔର ଉସକେ ସାଥ ସାଥ ଜବ ଧୀରେ ଧୀରେ କରକେ ଜବ ବୁନ୍ଦେଲଖଣ୍ଡ ଔର ଗୁଜରାଟ ମେ ଜବ ନବାବ का साम्राज्य जब बना वहां पे जब मुसलमान सुल्तान बन गए गुजरात और बुंदेलखंड पे तो ये छिटपुट अटैक लगातार होता ही रहा और इसीलिए कहा जाता है कि 18 बार सोमनाथ पे अटैक हुआ बड़े और छोटे अटैक मिला के।
0: सोमनाथ का इतिहास है संघर्ष और पुनरुत्थान इतिहास। 1025 ख्रीष्टाब्द में महम्मद गजनी का आक्रमण में मंदिर ध्वंस होता किंतु प्रत्येक विनाश पर सोमनाथ पुनर्बार गढ़ी उठी अधिक शक्तिशाली और भव्य रूप से। ଏହି ଇତିହାସ ସୋମନାଥକୁ ଭାରତୀୟ ସଭ୍ୟତାର ଅବିନାଶୀ ପ୍ରତୀକରେ ପରିଣତ କରିଛି। ଏ ସମ୍ପର୍କରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି,
2: ଭାରତବାସୀ ଭାରତ କେ ଇସ ଅଦମ୍ୟ ଜିଜ୍ଞାସା କି ଚେତନା କା ସ୍ମରଣ କରତେ ହୁଏ ସଂକଳ୍ପବଦ୍ଧ ହୋ କି ଭବିଷ୍ୟ ମେ ଭାରତ କେ କିସି ଭି ସଭ୍ୟତାଗତ ବିକାଶ କୋ କହିଁ କୋଇ ଚୋଟ ନ ପହଞ୍ଚା ପାଏ। ଭାରତୀୟ ମେ ଅପନେ ଅତୀତ କେ ପ୍ରତି ଅପନେ ପୂର୍ବଜୋ କେ ପ୍ରତି ଉନକି ବାର ବାର ଉଠ ଭି ଗିରାଏ ଜାନେ କେ ବାଦ ଭି ଉଠ ଖଡେ ହୋନେ କି ଜୋ ଜିଜ୍ଞାସା ଥି ଉସସେ ଏକ ପ୍ରେରଣା ଲେ ସକେ।
0: ସ୍ୱାଧୀନତା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣକୁ ଜାତୀୟ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରିଥିଲେ। 1951 ମସିହାରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ପୁନଃନିର୍ମିତ ସୋମନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥିଲେ। ଏହା କେବଳ ଏକ ମନ୍ଦିରର ପୁନର୍ଜନ୍ମ ନୁହେଁ, ଭାରତୀୟ ଆତ୍ମସମ୍ମାନର ପୁନଃସ୍ଥାପନା ଥିଲା।
3: उनसे पल्ला झाड़ने की कोशिश उस इतिहास को भुलाने के कुत्सित प्रयास हुए। हम जानते हैं सोमनाथ की रक्षा के लिए देश ने कैसे कैसे बलिदान दिए थे। इन्हें कभी उतना महत्व नहीं दिया गया बल्कि आक्रमण के इतिहास को भी

ଏତେ ବେଳ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 10:00। ପ୍ରଚାର କରୁଛୁ ତଥ୍ୟଭିତ୍ତିକ ରୂପକ ଅତୀତର ବାର୍ତ୍ତାବହର 12ତମ ଭାଗ। ଆଜି ଏଥିରେ ଶୁଣନ୍ତୁ ବୈଦ୍ୟନାଥ କୋଶଳେଶ୍ୱର, ତଥ୍ୟ ଏବଂ ଲେଖା ସୁଧାକର ଦାସ, ବର୍ଣ୍ଣନା ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ସୁଦେଶନା ମିଶ୍ର, ପ୍ରଯୋଜନା ଜୟରାମ ମୁଣ୍ଡା ଏବଂ ପ୍ରଫୁଲ୍ଲ କୁମାର ମାଝୀ।

0: କେଉଁ ଅନାଦିକାଳରୁ ବହିଯାଉଛି ନଈ, ତେଲ ନଈ, ଅବବାହିକାରେ ତାର ଗଢି ଉଠିଛି ଅନେକ ସଭ୍ୟତା, ଅନେକ ସଂସ୍କୃତି। କେବେ କେଜାଣି ଉତ୍କଳ ମାଟିରେ ଶୈବଧର୍ମର ପ୍ଲାବନ ଆସିଥିଲା। ଦକ୍ଷିଣ କୋଶଳର ରାଜଧାନୀ ସୁବର୍ଣ୍ଣପୁରରେ ଗଢି ଉଠିଥିଲା ଅସଂଖ୍ୟ ଶୈବତୀର୍ଥ, ଗଢି ଉଠିଥିଲା ନଈକୂଳର ଏ ଗାଁ ବୈଦ୍ୟନାଥ। ପଠାକୁ ଲାଗି କୋଶଳେଶ୍ୱର ମନ୍ଦିର କାଳର ଧକ୍କାରେ କେତେ ରାଜୁତି ଯାଇଛି, ବନ୍ୟା ଦାଉରେ ମନ୍ଦିର ଭାଙ୍ଗିଛି, ଅତୀତର ମୁଖସାକ୍ଷୀ ହୋଇ ରହିଛି କେବଳ ମୁଖଶାଳା। ଏଠିକାର ଦିଅଁ, ଦେଉଳ ଓ ପଥରର କାରୁକାର୍ଯ୍ୟରୁ ଝରି ଆସେ ପଥରର କବିତା, ତୀର୍ଥଭୂମିର ଅତୀତ ଇତିହାସ। ପଥରକୁ ଅଧ୍ୟୟନ କରି ଗବେଷକ ଐତିହାସିକ ସଦାନନ୍ଦ ଅଗ୍ରୱାଲ କହନ୍ତି,
1: ଓଡ଼ିଶାର କଳା, ସ୍ଥାପତ୍ୟ, ଭାଷା ଏବଂ ସଂସ୍କୃତିକୁ ସମବଂଶୀ ରାଜାମାନଙ୍କର ଦାନ ଅତୁଳନୀୟ। ଏହାଙ୍କୁ

ଓଡ଼ିଶାର ନିର୍ମାତା ରୂପେ ଅଭିହିତ କରାଯାଇଛି। ସୋନପୁର ନିକଟସ୍ଥ ତେଲ ନଦୀ କୂଳରେ ଥିବା ବୈଦ୍ୟନାଥର କୋଶଳେଶ୍ୱର ମନ୍ଦିର ହେଉଛି ସମବଂଶୀ ରାଜାମାନଙ୍କର ଅମର କୀର୍ତ୍ତି। ପ୍ରଥମେ ସମବଂଶୀ ରାଜାମାନେ ଆଧୁନିକ ଛତିଶଗଡ଼ ରାଜ୍ୟର ରାୟପୁର ନିକଟସ୍ଥ ଶ୍ରୀପୁରଠାରେ ରାଜଧାନୀ ସ୍ଥାପନ କରି କୋଶଳକୁ ଶାସନ କରୁଥିଲେ, କିନ୍ତୁ କଳଚୁରୀମାନଙ୍କର ଦ୍ୱାରା ବିତାଡ଼ିତ ହୋଇ ଏହି ରାଜବଂଶ ପୂର୍ବପଟକୁ ନିଜର ରାଜ୍ୟ ବିସ୍ତାର କରିବା ପାଇଁ ତତ୍ପର ହୋଇପଡ଼ିଲେ ଏବଂ ସେମାନେ ତେଲ ମହାନଦୀର ସଙ୍ଗମସ୍ଥଳ ସୁବର୍ଣ୍ଣପୁରଠାରେ ନିଜର ରାଜଧାନୀ ସ୍ଥାପନ କଲେ। ଏମାନେ ହେଉଛନ୍ତି ମୁଖ୍ୟତଃ ଶୈବ ଧର୍ମାବଲମ୍ବୀ। ଆଜି ପର୍ଯ୍ୟନ୍ତ ଏମାନଙ୍କର ପ୍ରାୟ 40 ଦାନପତ୍ର, ଯାହାକୁ ଆମେ କହୁଛୁ ତାମ୍ର ଶାସନ, କପର ପ୍ଲେଟ୍ ଆବିଷ୍କୃତ ହୋଇପାରିଛି ଏବଂ ସମସ୍ତ ତାମ୍ର ଶାସନରେ ଏମାନେ ନିଜକୁ ପରମ ମାହେଶ୍ୱର ଅର୍ଥାତ୍ ଶୈବ ଧର୍ମର ପୃଷ୍ଠପୋଷକ ରୂପେ ଅଭିହିତ କରିଛନ୍ତି। ଜନ୍ମେଜୟ ମହାଭବ ଗୁପ୍ତଙ୍କର ରାଜତ୍ୱର ପ୍ରଥମ ବର୍ଷରେ ଉଦ୍ଘୋଷିତ ତାମ୍ର ଶାସନରେ ସୁବର୍ଣ୍ଣପୁରର ଏକ ଚିତ୍ତାକର୍ଷକ ବର୍ଣ୍ଣନା ପରିଦୃଷ୍ଟ ହୋଇଥାଏ। ପରମ ମାହେଶ୍ୱର ଜନ୍ମେଜୟ ମହାଭବ ଗୁପ୍ତ ଏହି ତାମ୍ର ଶାସନରେ ଏକ ଇନ୍ଦ୍ରଧ୍ୱଜ ଉତ୍ସବ ପାଳନ କରିଥିବାର ବର୍ଣ୍ଣନା ପରିଦୃଷ୍ଟ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଆଜି ପର୍ଯ୍ୟନ୍ତ ଓଡ଼ିଶାରୁ ମିଳିଥିବା ଅଗଣିତ ତାମ୍ର ଶାସନ ମାନଙ୍କରେ କୌଣସି ଏକ ରାଜା ଇନ୍ଦ୍ରଧ୍ୱଜ ଉତ୍ସବ ପାଳନ କରିଥିବାର ବର୍ଣ୍ଣନା ପରିଦୃଷ୍ଟ ହୋଇନାହିଁ। ଏଣୁ ସୁବର୍ଣ୍ଣପୁର ରାଜଧାନୀ ଏବଂ ସମବଂଶୀମାନଙ୍କର ଗୌରବମୟ ଇତିହାସର ଏହି ତାମ୍ର ଶାସନ ଗୁଡ଼ିକ ହେଉଛି ଜ୍ୱଳନ୍ତ ଉଦାହରଣ। ବୈଦ୍ୟନାଥ ମନ୍ଦିରରେ ଯେଉଁ କଳାକୌଶଳ ଏବଂ ନିର୍ମାଣ ଶୈଳୀ ପରିଦୃଷ୍ଟ ହୋଇଥାଏ, ତାହା ଯେ ଏକ ଆଞ୍ଚଳିକ କଳାକୃତି ନିଃସନ୍ଦେହରେ କୁହାଯାଇପାରେ। ଏହାକୁ ଆମେମାନେ କହୁଛୁ କୋଶଳୀ ନିର୍ମାଣ ଶୈଳୀ, କୋଶଳୀ ଟାଇପ୍ ଅଫ୍ ଆର୍ଟ ଆଣ୍ଡ ଆର୍କିଟେକ୍ଚର। ଏହି ମନ୍ଦିରରେ ଯେଉଁ ମୂର୍ତ୍ତି ଗୁଡ଼ିକ ପରିଦୃଷ୍ଟ ହୁଅନ୍ତି, ତନ୍ମଧ୍ୟରୁ ପ୍ରେମିକ ପ୍ରେମିକା, ମାତୃକା, ପୁରାଣର ବିଭିନ୍ନ ଦୃଶ୍ୟ, ଉଡ଼ନ୍ତା ଗନ୍ଧର୍ବ ଗନ୍ଧର୍ବୀ, ଦର୍ପଣୀ, ଏସବୁଥିରେ ଯେଉଁ ଶିଳ୍ପୀ ଯେଉଁ ସ୍ୱାଭାବିକ ଭାବଭଙ୍ଗୀ ପ୍ରଦର୍ଶନ କରିଛି, ତାହା ଅନନ୍ୟ ସାଧାରଣ। ଏବଂ ଅନେକ ବୈଦେଶିକ ଗବେଷକ ମଧ୍ୟ ଏହାର ଭୟସୀ ପ୍ରଶଂସା କରିଛନ୍ତି। ତନ୍ମଧ୍ୟରୁ ଚାର୍ଲସ ଲୁଇସ୍ ଫେବ୍ରି, ବିଦ୍ୟା ଦେହେରିଆଙ୍କର ନାମ ଉଲ୍ଲେଖଯୋଗ୍ୟ। ସମବଂଶୀ ରାଜାମାନେ ଥିଲେ ମୁଖ୍ୟତଃ ଶୈବ ଧର୍ମର ପୃଷ୍ଠପୋଷକ, ଯଦିଓ ସେମାନେ ଧର୍ମୀୟ କ୍ଷେତ୍ରରେ ଏକ ଉଦାର ମନୋଭାବ ପୋଷଣ କରିଥିଲେ। ଶ୍ରୀପୁରରେ ଯେଉଁ ମନ୍ଦିର ଗୁଡ଼ାକ ଅଛି, ରାଣୀପୁର ଝରିଆରେ ଯେଉଁ ମନ୍ଦିର ଗୁଡ଼ାକ ଅଛି, କଳାହାଣ୍ଡି ଜିଲ୍ଲାର ବେଲଖଣ୍ଡିଠାରେ ଥିବା ଶିବ ମନ୍ଦିର ଏବଂ ବୈଦ୍ୟନାଥର ଶିବ ମନ୍ଦିର, ଏସବୁକୁ ଯଦି ଆମେ ତୁଳନା କରିବା, ତାର ଅଧ୍ୟୟନ କରିବା, ତାହେଲେ ଜାଣିପାରିବା ଯେ ଶୈବ ଧର୍ମ ସମବଂଶୀ ରାଜତ୍ୱ କାଳରେ ଏକ ରାଜଧର୍ମ ରୂପେ ପରିଣତ ହୋଇ ଏହାର ଉନ୍ନତି ପାଇଁ ସେମାନେ ପ୍ରଭୁତ୍ୱ ଦାନ କରିଛନ୍ତି ଏବଂ ଅସୀମ ପୃଷ୍ଠପୋଷକତା ପ୍ରଦାନ କରିଛନ୍ତି। ସୋନପୁରରୁ ପରେ ପରେ ସୋନପୁର ଅଧିକାର କଲା ପରେ ପରେ ସେମାନେ ବହୁତ ଅଞ୍ଚଳକୁ କରଗତ କରିଛନ୍ତି। କାଳକ୍ରମେ ସମଗ୍ର ଓଡ଼ିଶାକୁ ଆଜି ଯେଉଁ ଆମେ ଓଡ଼ିଶାର ମାନଚିତ୍ର ଦେଖୁଛୁ, ତାର ଅଧିକାରୀ ହୋଇପାରିଛନ୍ତି ଏବଂ ଭୁବନେଶ୍ୱରଠାରେ ଥିବା ବ୍ରହ୍ମେଶ୍ୱର, ରାଜାରାଣୀ ଏବଂ ଲିଙ୍ଗରାଜ ମନ୍ଦିର ହେଉଛି ଏହି ଶୈବଧର୍ମୀ ରାଜାମାନଙ୍କର, ସମବଂଶୀ ରାଜାମାନଙ୍କର ଅମର କୀର୍ତ୍ତି।

0: ସକାଳ ସୂର୍ଯ୍ୟର କୋମଳ କିରଣ ଛଲମଲ ନଈ ପାଣିରେ ମୁଖଶାଳର ମଥାନ ଉପରେ ବେଢ଼ା ବର ଗଛରେ କିଚିରି ମିଚିରି ପକ୍ଷୀଙ୍କର ସ୍ତବ ପହଡ଼ ଫିଟୁଛି। ସକାଳ ଧୂପର ମହକରି ମହକି ଯାଉଛି ଦେଉଳ ନଈକୂଳ ପାର୍ଶ୍ୱ ଦେବତାଙ୍କ ଗହଣରେ ମୁଖ୍ୟ ଦେବତା କୋଶଳେଶ୍ୱର ଶୈବ ସହ ଅନେକ ଧର୍ମ ସମନ୍ୱୟର ସାକ୍ଷୀ ମନ୍ଦିରର ଜଗମୋହନକୁ ଓହ୍ଲେଇ ଆସୁଛି ଖରା। ପାହାନ୍ତି ଅବକାଶ ସରିଗଲାଣି। ମଙ୍ଗଳ ଆରତୀ ପାଇଁ ପୂଜକ ହାତରେ ଦୀପ ମୁହଁରେ ମହାପ୍ରଭୁଙ୍କର ବନ୍ଦନା
1: ନାନା ଗୁଣ ମନୁଖର ଆନନ୍ଦମ ସରଭ୍ୟମ ପୁଷମ ରୋଗାଣ ପରମେଶ୍ୱର ନମଃ ଶ୍ରୀ କୁଶଳ ସହାୟ ଅକ୍ଷତ ସମର୍ପ ଆମି ନମଃ ଧୂପମ ସମର୍ପ ଆମି ନମଃ।

ପଶିଆ କରୁଥିବା ମୂର୍ତ୍ତି ଆଉ ବନ୍ୟଜନ୍ତୁ ସିଂହ ବାଘ ହରିଣ ଏମିତି ନାନା ପ୍ରକାର ପ୍ରାଣୀଙ୍କର ଫଟୋ ସେଠି ତାଙ୍କର ମୂର୍ତ୍ତି ଗୁଡ଼ାକ ରହିଥିଲା। ଓଡ଼ିଶା ସରକାରଙ୍କର ଦୃଷ୍ଟିଗୋଚର ନ ହେବା ଦ୍ୱାରା କାଳକ୍ରମେ ଏହି ତେଲ ନଦୀ ବନ୍ୟା ଦ୍ୱାରା ତାହା ବର୍ତ୍ତମାନ ଧ୍ୱଂସରେ ପଡ଼ିଯାଇଛି। ପଥର ଗୁଡ଼ିକ ନଦୀ ଭିତରେ ପଡ଼ିକିରି ତାହା ଭଗ୍ନ ହୋଇଯାଇଛି।

0: ଅଷ୍ଟମ ନବମ ଶତାବ୍ଦୀର ଅନନ୍ୟ କୀର୍ତ୍ତି କୋଶଳେଶ୍ୱର କାଳର କରାଳଗ୍ରାସରେ ଯାଇଛି ମନ୍ଦିର, ତଥାପି ମୁଖଶାଳା ଓ ପଥର ଦେହରେ ଉକୁଟି ଉଠିଛି ଶିଳ୍ପୀର ନୈପୁଣ୍ୟ। ଅନେକ ଧର୍ମର ପ୍ଲାବନରେ କେବଳ ବୈଦ୍ୟନାଥ ନୁହେଁ, ସମଗ୍ର କୋଶଳ ପ୍ଲାବିତ ହେଉଥିଲା। ନୈସର୍ଗିକ ଶୋଭା, ପ୍ରାକୃତିକ ସୁଷମା ଭରା ତେଲ ନଦୀ କୂଳରେ ନିର୍ମିତ ହୋଇଥିଲା ଅନେକ ଶୈବପୀଠ। ଗଣଧର୍ମ ଶୈବ ସହ ବୌଦ୍ଧ ଓ ତନ୍ତ୍ରର ସମନ୍ୱୟରେ ଗଢ଼ି ଉଠିଥିଲା ସୁବର୍ଣ୍ଣପୁର ମନ୍ଦିର ସଭ୍ୟତା। କୋଶଳେଶ୍ୱରର ଭାସ୍କର୍ଯ୍ୟ ଓ ନିର୍ମାଣ କୌଶଳ ସମଗ୍ର ଓଡ଼ିଶାରେ ଅନନ୍ୟ। ଏହାର କାରୁକାର୍ଯ୍ୟ ଏହାର ସ୍ୱତନ୍ତ୍ର ପ୍ରମାଣ କରେ ବୋଲି କହନ୍ତି ଗବେଷକ ଅଧ୍ୟାପକ ଡକ୍ଟର କେଦାରନାଥ ମିଶ୍ର।
1: ଓଡ଼ିଶାର ମନ୍ଦିର କଳା ବିଷୟରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମାତ୍ର ତତ୍ଵ ଭିତ୍ତିକ ପୁସ୍ତକ ପ୍ରକାଶିତ ହୋଇଛି। ସେ ପୁସ୍ତକଟି ହେଲା ଚାର୍ଲସ ଲୁଇସ୍ ଫେବ୍ରିଙ୍କର ଦି ହିଷ୍ଟ୍ରି ଅଫ୍ ଆର୍ଟ ଅଫ୍ ଓଡ଼ିଶା। ଏହି ପୁସ୍ତକରେ ଚାର୍ଲସ ଫେବ୍ରି ସ୍ୱୀକାର କରିଛନ୍ତି ସେ ଦୀର୍ଘ 20 କାଳ ପଶ୍ଚିମ ଓଡ଼ିଶାରେ ଥିବା ସମସ୍ତ ମନ୍ଦିର ଗୁଡ଼ିକର ମନ୍ଦିର କଳା ଅନୁଧ୍ୟାନ କରିସାରିବା ପରେ ସେ ବିଶେଷ କରି ଦୁଇଟି ମନ୍ଦିର, ଗୋଟିଏ ହେଲା ନୃସିଂହନାଥର ଗନ୍ଧମାଳଦିନ ଥିବା ନୃସିଂହନାଥ ମନ୍ଦିର ଏବଂ ଅନ୍ୟଟି ହେଲା ସୋନପୁର ନିକଟସ୍ଥ ବୈଦ୍ୟନାଥ ମନ୍ଦିର। ଏବଂ ସେହି ସମୟରେ ଏହି ମନ୍ଦିର ଦୁଇଟି ତ ନଥିଲା, ବରଂ ଦୁଇଟି ବୌଦ୍ଧପୀଠ ଥିଲା। ତେବେ ଡକ୍ଟର ନବୀନ କୁମାର ସାହୁଙ୍କର ମତରେ ସୁବର୍ଣ୍ଣପୁର ନିକଟରେ ଥିବା ସ୍ୱର୍ଣ୍ଣପୁର ତ ବୌଦ୍ଧ ବିହାର ଚିତ୍ରୋତ୍ପଳା ଏବଂ ତୈଳବାହୀ ନଦୀର ସଙ୍ଗମ ସ୍ଥଳରେ ନଥାଇ ଏହା ବୋଧ ହୁଏ କୋଶଳେଶ୍ୱର ଗ୍ରାମରେ ହିଁ ଥିଲା। ଏବଂ ପରବର୍ତ୍ତୀ ସମୟରେ ନାଗାର୍ଜୁନଙ୍କ ସମୟରେ ବିଶେଷ କରି ଏଠାରେ ଯେଉଁ ପ୍ରସିଦ୍ଧ ବୌଦ୍ଧପୀଠଟି ଥିଲା, ଏହି ବୌଦ୍ଧପୀଠଟି ସୁମବଂଶୀ କାଳରେ ପରିବର୍ତ୍ତିତ ହୋଇ ଗୋଟିଏ ଶୈବପୀଠରେ ପରିଣତ ହୋଇଥିଲା। କେତେକ ଐତିହାସିକଙ୍କ ମତରେ ସୁମବଂଶୀମାନେ ବିଶେଷ କରି ସାମ୍ପ୍ରଦାୟିକ ନୀତି ଗ୍ରହଣ କରୁଥିବାରୁ ସୁବର୍ଣ୍ଣପୁର ଅଞ୍ଚଳରେ ସେମାନେ ବିଶେଷ ଅପ୍ରିୟ ହୋଇଥିବାର ମଧ୍ୟ ସୂଚନା ମିଳିଛି। କାରଣ ଏହି ଅଞ୍ଚଳଟି ବିଶେଷ କରି ବୌଦ୍ଧ ଧର୍ମାବଲମ୍ବୀମାନଙ୍କର ଥିଲା ଏବଂ ସେମାନେ ଆନୁଷ୍ଠାନିକ ଭାବେ ଯେତେବେଳେ ଶୈବ ଧର୍ମ ଲୋକମାନଙ୍କ ଉପରେ ଜୋର ଜବରଦସ୍ତ ଲଦିଦେବା ପାଇଁ ଚାହିଁଲେ, ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରି ଏହି ଧର୍ମକୁ ଗ୍ରହଣ କରିନଥିଲେ। ବରଂ ମହାଯାନ ଧର୍ମର ଅନ୍ୟ ରୂପାନ୍ତର, ଯାହାକୁ ବଜ୍ରଯାନ ବୋଲି କହୁଁ, ସେ ବଜ୍ରଯାନ ଧର୍ମକୁ ସେମାନେ ବିଶେଷ ଭାବରେ ସମ୍ମାନିତ କରିଥିଲେ। ଏବଂ ଏହି ଧର୍ମର ଯିଏ ଥିଲେ ପୃଷ୍ଠପୋଷକ ସୁବର୍ଣ୍ଣପୁର ରାଣୀ ଲକ୍ଷ୍ମୀଙ୍କରା, ତାଙ୍କୁ ସେମାନେ ଯେତିକି ସମ୍ମାନ ଦେଉଥିଲେ ଅନ୍ୟ କୌଣସି ରାଜବଂଶ ରାଜାଙ୍କୁ ମଧ୍ୟବର୍ତ୍ତୀ କାଳରେ ସେମାନେ ଏତେ ସମ୍ମାନିତ କରିନଥିଲେ। ତେବେ ସେ ଯାହା ହେଉ, ମନ୍ଦିରଟି ଏକ ଶୈବପୀଠରେ ପରିଣତ ହେଲା ପରେ ପରବର୍ତ୍ତୀ କାଳରେ ଯେଉଁ 3 ରାଜବଂଶ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା, ଗୋଟିଏ ହେଲା ସୁମବଂଶୀ, ଅନ୍ୟଟି ହେଲା କଳଚେରୀ ଏବଂ ତୃତୀୟଟି ହେଲା ତେଲୁଗୁ ଚଡ଼। ଏହି 3 ରାଜବଂଶ ମଧ୍ୟରେ ଯେଉଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଲା, ଏମାନଙ୍କର ସମସ୍ତଙ୍କର ଅବଦାନ କିଛି ନା କିଛି ଏହି ମନ୍ଦିରରେ ରହିଛି। ତେଣୁ ଏକଥା ସତ ଯେ ସୁମବଂଶୀମାନେ ଏହାର ପ୍ରାରମ୍ଭିକ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ, କିନ୍ତୁ ଏହାର ପରବର୍ତ୍ତୀ ବିକାଶ ଯାହା କିଛି ହୋଇଥିଲା ତାହା କଳଚେରୀମାନଙ୍କ ଦ୍ୱାରା ହିଁ ହୋଇଥିଲା। କାରଣ ମନ୍ଦିରର ଏପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ଭାସ୍କର୍ଯ୍ୟ ଦେଖିବାକୁ ମିଳିଥାଏ, ଏଠାରେ ମଧ୍ୟ ଭାରତର

0: ଗୋଟିଏ ଶେଷହୀନ କୁଳୁକୁଳୁ କଣ ଅତୀତର ଗୀତ, ପଥର ତଳିଏ ଚାପା ଦୀର୍ଘ ଶ୍ୱାସ କଣ ଅବରୁଦ୍ଧ ଇତିହାସର, ଦିନୁ ଦିନୁ କଣ ବିଲୁପ୍ତ ହୋଇଯିବ ଏ ଜାତିର ସାଂସ୍କୃତିକ ପରିଚୟ, ସମୟର ସୁଅ କଣ ଭସେଇ ନେବ କୋଶଳେଶ୍ୱରର ଅସ୍ତିତ୍ୱକୁ, ଆଧ୍ୟାତ୍ମିକ ପରମ୍ପରାର ମୁକସାକ୍ଷୀ ଏ ମୁକଶାଳାକୁ। ଏମିତି ଅନେକ ପ୍ରଶ୍ନ ବାଛି ଉଙ୍କି ମାରେ ମନରେ, ଏତେ ଏତେ ପ୍ରଶ୍ନର କଣ କିଛି ସମାଧାନ ନାହିଁ। ସମୟର ସେଇ ଭଗ୍ନ ସ୍ତୁପ ତଳୁ ଆମେ କଣ ସାଉଁଟି ପାରିବା ନାହିଁ ମହାର୍ଘ୍ୟ ଅତୀତକୁ। ସବୁ ପ୍ରଶ୍ନ ଓ ସନ୍ଦେହର ଉତ୍ତରରେ କହନ୍ତି ପରିବେଶ ଗବେଷକ ସୁଦାମ ନାୟକ।
1: ଆମ ସୋନପୁର ଜିଲ୍ଲାର ଏକ ପ୍ରାଚୀନତମ ମନ୍ଦିର ହେଉଛି ବୈଦ୍ୟନାଥ। ଏହାକୁ ଐତିହାସିକମାନେ କୋଶଳେଶ୍ୱର ନାମରେ ନାମକରଣ କରିଛନ୍ତି। ଆମର ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ପ୍ରାଚୀନତା ତୁଳନାରେ ସୋନପୁରର ବୈଦ୍ୟନାଥ ମନ୍ଦିରର ପ୍ରାଚୀନତା ଯଥେଷ୍ଟ ବେଶୀ। ଏହି ମନ୍ଦିର ପ୍ରକୃତରେ ସମବଂଶୀମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଆମ ସୋନପୁର ଦରବାର କବି ଗୋପୀନାଥ ପାଣିଗ୍ରାହୀ ମଧ୍ୟ ତାଙ୍କର କୁମାର ଜନ୍ମୋତ୍ସବ ଏବଂ ଶଶିସେଣା କାବ୍ୟର ମୁଖବନ୍ଧରେ ଏହାକୁ ଜନ୍ମଜୟ ମହାଭବ ଗୁପ୍ତ ନିର୍ମାଣ କରିଥିବାର ମତ ଦିଅନ୍ତି। ଏହି ଜନ୍ମଜୟ ମହାଭବ ଗୁପ୍ତ ହେଉଛନ୍ତି 850 to 885 ମଧ୍ୟରେ ରାଜୁତି କରୁଥିବା ସମବଂଶୀ ଶାସକ। ତାଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିବାର ବିଶେଷ ସମ୍ଭାବନା ରହିଛି। କାରଣ ଆମର ବୈଦ୍ୟନାଥ ମନ୍ଦିରର ଦ୍ୱାର ଫଳକରେ ଯେଉଁ ମାତଙ୍ଗୀ ମହାଲକ୍ଷ୍ମୀ ମୂର୍ତ୍ତି ଉତ୍କୀର୍ଣ୍ଣ ହୋଇଛି ତାହା ପ୍ରଖ୍ୟାତ ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାରଙ୍କ ମତରେ ସମବଂଶୀ କୀର୍ତ୍ତି। ତେବେ ବହୁଳ ଭାବରେ ଏହି ବୈଦ୍ୟନାଥ ମନ୍ଦିରରେ ସମବଂଶୀ କୀର୍ତ୍ତି ସବୁ ଉତ୍କୀର୍ଣ୍ଣ ହୋଇଛି। ତାଙ୍କର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ସବୁ ସମବଂଶୀ ସହିତ ଯଥେଷ୍ଟ ତୁଳନୀୟ। ଏପରିକି ପାଟଣାଗଡ଼ର ମନ୍ଦିର, କୁସଙ୍ଗର କୁସଙ୍ଗେଇ ମନ୍ଦିର, ଶ୍ରୀପୁରର ମନ୍ଦିର ଏସବୁ

ବୈଦ୍ୟନାଥର କଳାକୃତି ସହ ସାମଞ୍ଜସ୍ୟ ରକ୍ଷା କରିଛି। ତେବେ ବୈଦ୍ୟନାଥ ମନ୍ଦିର କଶଳେଶ୍ୱର ନାମରେ ନାମିତ, ତା ପାଖରେ ଆଉ ଏକ ଶିବ ମନ୍ଦିର ରହିଥିଲା, ତାହାର ନାମ ଥିଲା କାଳେଶ୍ୱର ମନ୍ଦିର। ସମ୍ପ୍ରତି ସେଇ କାଳେଶ୍ୱର ମନ୍ଦିର ତେଲ ନଦୀର ଅତଳ ଗର୍ଭରେ ଲୀନ ହୋଇଯାଇଛି। 67 ମସିହାଠୁ ତାର ଚିହ୍ନବର୍ଣ୍ଣ ମଧ୍ୟ ସେଠାରେ ଦୃଷ୍ଟିଗୋଚର ହୋଇପାରୁନାହିଁ। ବୈଦ୍ୟନାଥ ମନ୍ଦିରରେ ଯେଉଁ 4 ସ୍ତମ୍ଭ ରହିଛି ଆମର ମୁଖଶାଳାରେ, ସେଇଟା ହେଉଛି ନାଗସ୍ତମ୍ଭ। ସେଇଟା ବୌଦ୍ଧକୀର୍ତ୍ତି ବୋଲି ଚାର୍ଲସ ଫେବ୍ରି, ବିଦ୍ୟା ଦେହେଜିଆ, ପରମାନନ୍ଦ ଆଚାର୍ଯ୍ୟ ପ୍ରମୁଖ ପ୍ରମାଣ କରିଛନ୍ତି। ବୈଦ୍ୟନାଥ ମନ୍ଦିର ମଧ୍ୟରେ 2 ଅଭିଲେଖ ରହିଛି, ଚନ୍ଦନ ପିଢ଼ିରେ ତାହା ଖୋଦିତ ହୋଇଛି, ତାହାର ସମୟ ହେଉଛି 8ମ ଶତାବ୍ଦୀ। ଆଉ ଦ୍ୱାର ଦେଶରେ ଗୋଟିଏ ଅଭିଲେଖ ଥିଲା, ଯାହାକି ଡକ୍ଟର ନବୀନ କୁମାର ସାହୁ ପାଠୋଦ୍ଧାର କରି କହିଥିଲେ ଯେ ତହିଁରେ ଲେଖା ଥିଲା ଅହମ୍ ଦାରିପାଦସ୍ମି କିମ୍ବା ଦୈଦି ଦାରିକ ସ୍ୟାପି। ବୈଦ୍ୟନାଥ ମନ୍ଦିରର ଅନେକ କଳାକୃତି ସବୁ ତେଲ ନଦୀର ଗର୍ଭରେ ଲୀନ ହୋଇଯାଉଛି, ତାର ଉପଯୁକ୍ତ ସୁରକ୍ଷା ଦିଆଯାଇ ପାରୁନାହିଁ। ତାକୁ ଯଦି ଆମ ପର୍ଯ୍ୟଟନ ବିଭାଗ ତରଫରୁ ବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଯେଉଁ ଲୁପ୍ତ ପ୍ରତ୍ନତତ୍ତ୍ୱ ସବୁ ତେଲ ନଦୀ ଗର୍ଭରେ ଲୀନ ହୋଇଯାଇଛି, ତାହାକୁ ପୁନରୁଦ୍ଧାର କରି ସେଇ ପାଖରେ ଏକ ସଂଗ୍ରହାଳୟ କରି ଯଦି ସଂରକ୍ଷିତ ରଖାଯାଆନ୍ତା, ତାହେଲେ ସେ ପ୍ରାଚୀନ କୀର୍ତ୍ତିକୁ ଗବେଷକମାନେ ଉପଯୁକ୍ତ ଭାବରେ ଗବେଷଣା କରିବାରେ ସୁବିଧା ହୁଅନ୍ତା। କିନ୍ତୁ ତାହା ଆମ ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ନ ଦେବାରୁ ବହୁତ ଅସୁବିଧା ହୋଇଯାଉଛି। ତେବେ ନଦୀ ମଧ୍ୟ ପରିଷ୍କାର ପରିଚ୍ଛନ୍ନତା ରହିପାରୁନାହିଁ, ଲୋକମାନେ ମନ୍ଦିରକୁ ଟ୍ରେସ୍ ଦେଉନାହାନ୍ତି, ସେମାନେ ପରିଷ୍କାର ପ୍ରଦୂଷିତ କରିଦେବାରେ ଲାଗିଛନ୍ତି। ତେଣୁ ଉପଯୁକ୍ତ ଏକ ବାଡ଼ା ଦେଇ, ପ୍ରାଚୀର ଦେଇ ତାକୁ ଯଦି ସଫା ପରିଷ୍କାର ପରିଚ୍ଛନ୍ନତା ରଖାଯାଆନ୍ତା, ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରିପାରନ୍ତା।

ଶୁଣୁଥିଲେ ତଥ୍ୟଭିତ୍ତିକ ରୂପକ ଅତୀତର ବାର୍ତ୍ତାବହର 12ତମ ଭାଗ। ଆଜି ଏଥିରେ ପ୍ରଚାର କଲୁ ବୈଦ୍ୟନାଥ କୋଶଳେଶ୍ୱର। ତଥ୍ୟ ଏବଂ ଲେଖା ସୁଧାକର ଦାସ, ବର୍ଣ୍ଣନା ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ସୁଦେଶନ ମିଶ୍ର, ପ୍ରଯୋଜନା ଜୟରାମ ମୁଣ୍ଡା ଏବଂ ପ୍ରଫୁଲ୍ଲ କୁମାର ମାଝୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରିଛୁ ମିଠା ମିଠା କଥା, ମିଠା ମିଠା ଗୀତ। ଉପସ୍ଥାପନା ଭାରତୀ ବାଗ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ଚଗଲା ନାତି ନାତୁଣୀଙ୍କ ମନକୁ ବାଟକୁ ଆଣିବାର ମନ୍ତ୍ର ଜଣା ଥାଏ ଜେଜେଙ୍କୁ। ଯେତେ ଦୁଷ୍ଟାମି କଲେ ବି ସେମାନଙ୍କୁ ଶାନ୍ତ କରାଇ ବାସ୍ ଗୋଟିଏ ପଦ କଥା, ଯଦି କଥା ମାନିବ ତେବେ ଶୁଣାଇବି। ନାତି ନାତୁଣୀ ବି ଦୌଡ଼ି ଆସି ଘେରି ଯାଆନ୍ତି ଜେଜେଙ୍କୁ, କହନ୍ତି ଆମ୍ଭେ ନିଶ୍ଚିତ କଥା ମାନିବୁ। ପ୍ରତିଦିନ ସନ୍ଧ୍ୟାରେ ସେଇ ଆକର୍ଷଣରେ ପିଲାଏ ବସିଯାଆନ୍ତି ଜେଜେଙ୍କ ପାଖରେ। ଜେଜେ ମଧ୍ୟ କାହାଣୀ ପିଢ଼ିରୁ ଖୋଲି ପକାଇ କହିଯାଆନ୍ତି ଗୋଟିଏ ଗୋଟିଏ କାହାଣୀ, ଅଗଣା ଅଗଣୀ ବନସ୍ତର ବାଘରାଜାଙ୍କ କାହାଣୀ ବା ବୁଢ଼ୀ ଅସୁରୁଣୀ ଗପ। ପିଲାଏ ଚୁପଚାପ ବସି ଶୁଣନ୍ତି, ମଝିରେ ମଝିରେ ପ୍ରଶ୍ନ କରୁଥାନ୍ତି, ପିଲାମାନେ ଉତ୍ତର କହୁଥାନ୍ତି। କେତେ ଯେ ଶକ୍ତି ଏଇ କାହାଣୀର, ସମସ୍ତଙ୍କୁ ସମ୍ମୋହନ କରିଦିଏ, ବଶୀଭୂତ କରାଏ, ସତେ ଯେମିତି ଆମ ଜୀବନ ସହ ଜଡ଼ିତ।

କାଳ୍ପନିକ ହେଉ ବା ବାସ୍ତବିକ, ପୌରାଣିକ ଅବା ଐତିହାସିକ, ପ୍ରତିଟି କାହାଣୀରେ ଲୁଚିଥାଏ ଅଦ୍ଭୁତ ଶକ୍ତି। କାହାଣୀର ସେହି ଶକ୍ତି ଆମକୁ ନେଇଯାଏ ଶୂନ୍ୟତାରୁ ପୂର୍ଣ୍ଣତା ଆଡ଼କୁ, ଅନ୍ଧକାର ପଥରୁ ବାଟ କଢ଼ାଇ ଆଲୋକିତ କରିଥାଏ। ଉଦ୍ଭାସିତ ହୁଏ ଜ୍ଞାନ, ପ୍ରେରଣା ଦିଏ, ଗଢ଼ିଥାଏ ନୂଆ ଜୀବନ। ନିରାଶ ମନରେ ଆଶାର ସଞ୍ଚାର ହୁଏ, ଯନ୍ତ୍ରଣା ଜର୍ଜରିତ ଜୀବନରେ ପ୍ରେମର ସନ୍ଧାନ କରିଥାଏ।

କାହାଣୀ, ଗପ, ଗଳ୍ପ, ଷ୍ଟୋରୀ, ଟେଲ୍, ଆମ ଅଞ୍ଚଳରେ ଏହାକୁ କଥାନି ଏମିତି ବିଭିନ୍ନ ନାଁରେ ଜଣା। ଆବାଳ ବୃଦ୍ଧ ବନିତା ସବୁ ବର୍ଗର ଲୋକଙ୍କୁ ବାନ୍ଧି ରଖେ କାହାଣୀ। ରାମାୟଣ ମହାଭାରତର ବିଭିନ୍ନ ଚରିତ୍ର ଭାସି ଆସେ ମନରେ, ନିଜକୁ ସଜେଇ ନିଏ, ମଣିଷ ଭାବେ ମୁଁ ବି ତାଙ୍କ ପରି ହେବି। ପାଠପଢ଼ାରେ ଇଚ୍ଛା କରୁନଥିବା ରାଜପୁତ୍ରମାନଙ୍କୁ ଶିକ୍ଷିତ କରାଇବାରେ ସହାୟକ ହୋଇଥାଏ ବିଷ୍ଣୁ ଶର୍ମାଙ୍କ ଦ୍ୱାରା ରଚିତ ପଶୁପକ୍ଷୀ ଆଧାରିତ କାହାଣୀ ପଞ୍ଚତନ୍ତ୍ର। ସଭା ସମିତିରେ, ପ୍ରବଚନ ସ୍ଥଳରେ ଭଗବତ ଚିନ୍ତା, ଚେତନା, ଆଧ୍ୟାତ୍ମିକ ଭାବନା ସୃଷ୍ଟି ପାଇଁ ପୌରାଣିକ ଆଧାରରେ ମତ ଦିଆଯାଏ। କର୍ମଣ୍ୟେ ବାଧିକାରସ୍ତୁ ମା ଫଳେଷୁ କଦାଚନ। ବୁଦ୍ଧଙ୍କ ବାଣୀ ଅହିଂସା ପରମ ଧର୍ମ ବିଚ୍ୟୁତି କରାଇଥାଏ ଆମକୁ ହିଂସା ପଥରୁ।

ମହାପୁରୁଷଙ୍କ ଜୀବନଚରିତ କାହାଣୀ ଭାବରେ ପ୍ରକାଶ ପାଏ। ଜୀବନୀକୁ ନେଇ ଧାରାବାହିକ ସିନେମା ମାଧ୍ୟମରେ ଦର୍ଶକଙ୍କୁ ଦେଖାଯାଏ। ତହିଁରୁ ପ୍ରେରିତ ହୋଇ ନିଜ ଜୀବନରେ ତାକୁ ଲଗାଇବାର ପ୍ରୟାସ କରାଯାଏ। ଏଭଳି ସତ୍ୟ ଘଟଣା ଉପରେ ଆଧାରିତ ଅନେକ କାହାଣୀ ବା ସିନେମା ଆମ୍ଭମାନଙ୍କୁ ଉଦ୍ବୁଦ୍ଧ କରିଥାଏ। ସ୍ୱାଧୀନତା ସଂଗ୍ରାମ, ଦେଶପ୍ରେମ, ବିଜ୍ଞାନ, ସାହିତ୍ୟ, ସମାଜସେବା ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଜୀବନ କାହାଣୀ ନିଶ୍ଚିତ।

ହଁ ଶ୍ରୋତା ବନ୍ଧୁ, ଜୀବନ ଏକ ଅଜଣା ଯାତ୍ରା। ଏହି ଯାତ୍ରାର ପ୍ରତ୍ୟେକ ପାଦରେ ଅନେକ କିଛି ରହିଥାଏ, ରହିଥାଏ ରହସ୍ୟମୟ କାହାଣୀ। କେଉଁଠି ହସ କାନ୍ଦ ତ କେବେ ମିଳନ ବିଚ୍ଛେଦ, ଯେବେ ଦୁଇ ହୃଦୟର ଏକ ଅଦୃଶ୍ୟ ମିଳନ ଘଟେ, ସେବେ ଆଖିର ଲୁହ ଓଠର ହସରେ ପରିଣତ ହୁଏ, ହୃଦୟର ସବୁ ଭାବନା ଏକ ମିଠା କାହାଣୀରେ ପରିଣତ ହୁଏ। ସତରେ ଜୀବନ ହେଉଛି ସୁଖ ଦୁଃଖ ସ୍ମୃତି ସ୍ୱପ୍ନ ଆଶାରେ

ପରା ଏକ କାହାଣୀ। ପ୍ରତ୍ୟେକଙ୍କ ଜୀବନରେ ଏହା ରହିଥାଏ। ଆମ ଜୀବନକାଳ ମଧ୍ୟରେ ଯାହା ଘଟେ ସେସବୁ ଆମ କାହାଣୀର କିଛି କିଛି ଅଂଶ। କେବେ ଖୁସି ତ କେବେ ଦୁଃଖ, କିନ୍ତୁ ତାହା ହିଁ ତ ଜୀବନ।

ଜୀବନ କେତେ ଅଦ୍ଭୁତ ନା, କେବେ ହସାଏ କେବେ କନ୍ଦାଏ, ଶେଷରେ ସବୁ ମିଶି ତିଆରି ହୁଏ ନୂଆ ଏକ କାହାଣୀ। ପ୍ରତ୍ୟେକଙ୍କର ପ୍ରଥମ ପ୍ରେମ, ବିଦାୟ, ପରିବାରର ହସ, କେବେ କେବେ ନିରବ ଯନ୍ତ୍ରଣା, ଏମିତି ଅନେକ କିଛି। ଜୀବନ ମାନେ କେବଳ ବଡ଼ ସୁଖକର ଘଟଣା ନୁହେଁ, ଏହା ସେଇ ଛୋଟ ଛୋଟ ମୁହୂର୍ତ୍ତ ଯାହା ଆମେ କାହାକୁ ଦେଖି ହସୁ, କାହାର ନାଁ ଶୁଣି ହୃଦୟରେ ସ୍ପନ୍ଦନ ହୋଇଥାଏ, ବର୍ଷାରେ ଚାଲିବା, ସନ୍ଧ୍ୟାରେ ସୁଖ ଦୁଃଖ ଗପ କରି ଚା ପିଇବା, ତା ସହ ପୁରୁଣା ଗୀତ ଆଉ ସ୍ମୃତି। ସତରେ ଜୀବନ ଆଉ କିଛି ନୁହେଁ, ଏହା ମୋର ତୁମର କାହାଣୀ। ହଁ ଶ୍ରୋତା ବନ୍ଧୁ, ପରିବାର, ସମାଜ, ଦେଶ ବିଦେଶ ସବୁଠିର ଜୀବନଯାତ୍ରା, ହଁ ତ ଗୋଟିଏ ଗୋଟିଏ କାହାଣୀ, ଆମେ ସଭିଏଁ ସେଇ କାହାଣୀର ଗୋଟିଏ ଗୋଟିଏ ଚରିତ୍ର। ତାହେଲେ ଆସନ୍ତୁ ଆମ ଚରିତ୍ରକୁ ସଜାଡ଼ିବା, ଏକ ବଳିଷ୍ଠ କାହାଣୀ ଭେଟିଦେବା।

ଏ ତ ଥିଲା ଆଜିର ମିଠା ମିଠା କଥା, ମିଠା ମିଠା ଗୀତର କାର୍ଯ୍ୟକ୍ରମ। ସମୟ ଇସାରା କଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ, ପୁଣି ଥରେ ଆପଣମାନଙ୍କ ସହିତ ଭେଟ ହେବା ଏହି କାର୍ଯ୍ୟକ୍ରମରେ। ନୂଆ ଏକ ବିଷୟକୁ ନେଇ, ଅନେକ ଗୁଡ଼ିଏ ମିଠା ମିଠା କଥା ଆଉ ମିଠା ମିଠା ଗୀତକୁ ନେଇ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ ଭାରତୀକୁ। ଶୁଭରାତ୍ରୀ।

ଶୁଣୁଥିଲେ ମିଠା ମିଠା କଥା ମିଠା ମିଠା ଗୀତ ଉପସ୍ଥାପନା ଭାରତୀ ବାଗ ପ୍ରଯୋଜନା ମନୋଜ କୁମାର ପୂଜାରୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ 11:00 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

8:25, ଚାଷର ହାଲର ସମୟ 17:35, ଶ୍ରୀରାମଚରିତ ମାନସର 283ତମ ଭାଗ ପ୍ରଚାର କରିବୁ 7:40। ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଓଡ଼ିଶୀ ଶୁଣିବେ 7:50, 8:30 ହିନ୍ଦୀ କଥାଚିତ୍ରର ଗୀତ, ଓଡ଼ିଆ କଥାଚିତ୍ରର ଗୀତ 8:45।

ଏଗାର ମିନିଟ୍ କୋଡ଼ିଏ ସେକେଣ୍ଡ ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ପ୍ରସାରଣ। ଆସନ୍ତାକାଲି ସକାଳ 5:53ରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ନୂତନ ପ୍ରସାରଣ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।